ଆକାଶବାଣୀ ରାଉରକେଲା। ଆଜି ମଙ୍ଗଳବାର 1948 ଶତାବ୍ଦ ଆଷାଢ଼ 25 ଦିନ 2026 ମସିହା ଜୁଲାଇ ମାସ 14 ତାରିଖ। ସମୟ ବର୍ତ୍ତମାନ ସକାଳ 5:59 ହେବାକୁ ଯାଉଛି। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ

ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ 6:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଶୁଣିବା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ କିଲିଳା କରୁଛ ପରମ ବ୍ରହ୍ମ ହେ ଭାବିଲେ ତାଟକା ଲାଗଏ। ଗାଇଛନ୍ତି କୁନ୍ତି ବେହେରା, ରଚନା ନରସିଂହ ମିଶ୍ର।

ଶ୍ରୋତାବନ୍ଧୁ ଶୁଣୁଥିଲେ ଭକ୍ତିଗୀତ, କଣ୍ଠଦାନ କରିଥିଲେ ଉପେନ୍ଦ୍ର କୁମାର ମିଶ୍ର ଏବଂ କୁନ୍ତି ବେହେରା। ଭକ୍ତିଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ ଶୁଣିବା ପୂର୍ବରୁ ଶୁଣନ୍ତୁ ଏହି ସୂଚନା। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758। ବର୍ତ୍ତମାନ ଆସନ୍ତୁ ଶୁଣିବା ପରବର୍ତ୍ତୀ ଭକ୍ତିଗୀତ ଗୌରବ ପଟ୍ଟନାୟକଙ୍କ ରଚନାରୁ। ଭକତି ଲୁହରେ ଜାଳୁଛି ଦୀପାଳି ହୃଦୟ ସଳିତା ଦେଇ ଗାଇଛନ୍ତି ସୁପ୍ରଭା କୁମାରୀ ପାଢ଼ୀ।

ବନ୍ଦନା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭକ୍ତିଗୀତ ଭକତିର ଅର୍ଘ୍ୟ ଘେନ ହେ ଠାକୁର ପ୍ରଣତି ମୋହର ଘେନ କଣ୍ଠଦାନ କରିଛନ୍ତି ସୁପ୍ରଭା କୁମାରୀ ପାଢ଼ୀ ରଚନା ଅମୂଲ୍ୟ ମହାପାତ୍ର।

ଶ୍ରୋତାବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ ଓଡ଼ିଆରେ କହି ରଖୁଛି 8249809672। ଶୁଣିବା ବନ୍ଦନା କାର୍ଯ୍ୟକ୍ରମର ଶେଷରେ ଭକ୍ତ ସାଲବେଗଙ୍କ ରଚନାରୁ ପଦ ଛାଡ଼ିବୁ ନାହିଁ ରେ, ପଦ ଛାଡ଼ିବୁ ନାହିଁ, ଛାଡ଼ିଲେ ଶ୍ରୀକୃଷ୍ଣ ନାମ ପାଇବୁ ନାହିଁ। ଏହି ଭକ୍ତିଗୀତ କଣ୍ଠଦାନ କରିଛନ୍ତି ସୁପ୍ରଭା କୁମାରୀ ପାଢ଼ୀ।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆପଣମାନେ ଟ୍ୟୁନ୍ କରିଛନ୍ତି ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଚ୍ୟାନେଲ 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଶ୍ରୀରାମଚରିତ ମାନସର 224 ଭାଗ।

ଶୁଣିଲେ ଶ୍ରୀରାମଚରିତ ମାନସର 224ତମ ଭାଗ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଶ୍ରୀକ୍ଷେତ୍ର ପୁରୀର ଚତୁର୍ଦ୍ଧା ମୂର୍ତ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ଆଜି ନବଯୌବନ ବେଶତି ଭକ୍ତମାନଙ୍କୁ ଦର୍ଶନ ଦେବେ। 2019 ଉତ୍ତରୁ ଇଥର ଭିଲ୍ ଚତୁର୍ଦ୍ଦଶୀ କ୍ଷୟ ଲାଗି ଦିନ ରାତ ମିଶାଇକରି ବହୁତଟେ ନୀତିକାନ୍ତି ରହିଛି। ଏତାକେ ନଜରଟି ରଖିକରି ନବଯୌବନ ଦର୍ଶନ ସମୟକେ କମ୍ କରାଯାଇଛି। ଆଘର ଧାରିଜ ନୀତିକାନ୍ତି ଅନୁସାରେ ଖାଲି 2 ଘଣ୍ଟା ଦର୍ଶନ ବ୍ୟବସ୍ଥା ରହିଛି। ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁସାରେ ଆଜି ସକାଳ 9 ଶ୍ରୀନଗରକେ ଖଡ଼ି ପ୍ରସାଦ ବିଜେ ହେବା, ପଛେ ବନକ ଲାଗି ଚକା ଅପସର ହୋଇକରି ଦିନର 12:15 ମଙ୍ଗଳ ଆଳତି ମୈଲମ ଆଉ ଅବକାଶ ନୀତି ହେବା। ଦିନର 1:15 ଦଶାବତାର ମହାପ୍ରଭୁ ବାହୁଡ଼ା ବିଜେ କରବେ। ଦିନର 1:30 ତାଟି ଫିଟାଯିବା। ଶ୍ରୀମନ୍ଦିର ଭିତର କାଠ ପାଖୁ 2 ପାରିମାଣିକ ଦର୍ଶନ ଆଉ 2:30 ଉତ୍ତରୁ ସର୍ବସାଧାରଣ ଦର୍ଶନ ମୂଲ ହେବା ବୋଲି ସୂଚନା ମିଳିଛି। ଆଜି ନବଯୌବନ ଦର୍ଶନ ସହିତ ନେତୃତ୍ୱ ବି ହେବା। ଏଥିଲାଗି ଶ୍ରୀମନ୍ଦିର ଭିତରେ ଆଉ ବାହାରେ ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଛି। ପବିତ୍ର ରଥଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତମାନଙ୍କର ସୁରକ୍ଷା ଆଉ ଉନ୍ନତ ସ୍ୱାସ୍ଥ୍ୟ ସେବାକେ ସୁନିଶ୍ଚିତ କରିବା ଲାଗି ରାଜ୍ୟ ସରକାରଙ୍କ ତରଫୁ ଖାସ୍ ବ୍ୟବସ୍ଥା କରାଯାଇଛି। କେନ୍ସିଭିଲ୍ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି 230 MBBS ଡାକ୍ତର ଆଉ 66 ବିଶେଷଜ୍ଞ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ସେନ୍ତା 200 ନର୍ସିଂ ଅଫିସର ଆଉ 219 ପାରାମେଡ଼ିକାଲ କର୍ମଚାରୀ ବିଲ୍ ଭିନ୍ ଭିନ୍ ଜାଗାନ ମୁତୟନ ଅଛନ୍ ବୋଲି ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍। ରାଜ୍ୟ

ଥିଲା କେନ୍ଦୁପତ୍ର ତୋଳାଳି ବନ୍ଧାଳି ଆଉ ଋତୁକାଳୀନ କର୍ମଚାରୀମାନଙ୍କର କଲ୍ୟାଣ ଲାଗି ସେମାନଙ୍କର ବୋନସ ଆଉ ପ୍ରୋତ୍ସାହନ ରାଶିକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍। ଇତାର ସହିତ କେରି ଆଉ ଫାଳର ଦାମକେ ବିଲ୍ ବଢ଼େଇଛନ୍। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ କେରି ପିଛା ଦାମ 10 ପଇସା ଆଉ ଫାଳ ପିଛା 20 ପଇସା ବଢ଼ାଯାଇଛି। ଏଥିଲାଗି ରାଜ୍ୟ ସରକାର 10,78,00,000 ଟଙ୍କା ଖର୍ଚ୍ଚ କରିବେ। ସେନ୍ତା ତୋଳାଳିମାନଙ୍କୁ 25% ବୋନସ ଆଉ ବନ୍ଧାଳି ଆଉ ଋତୁକାଳୀନ କର୍ମଚାରୀମାନଙ୍କୁ 5% ପ୍ରୋତ୍ସାହନ ଟଙ୍କା ଦିଆଯିବ। ରାଇଜେ ସଫେଇ ମିତ୍ରମାନଙ୍କର ଅବଦାନକେ ସମ୍ମାନ ଜଣାବାର ଆଉ ସୁରକ୍ଷିତ ଆଉ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକେ ତହକାବାର ଲାଗି ଆଜି ରାଜ୍ୟର ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାନ ନମସ୍ତେ ଦିବସ ପାଳନ କରାଯିବ। ଏ ବାବଦେ ଗୃହ ଆଉ ନଗର ଉନ୍ନୟନ ବିଭାଗ ତରଫ ସବୁ ମହାନଗର ନିଗମ ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦକେ ନିର୍ଦ୍ଦେଶ ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଆର୍ ଗୃହ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫ ଏ ଦିବସ ପାଳନ କରାଯାଉଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଆଜି ହେଉଛି ଶ୍ରାଦ୍ଧବାର୍ଷିକୀ। ଏ ଅବସରରେ ରାଜ୍ୟର ଭିନ୍ ଭିନ୍ ଜାଗା ଓ ବିଧାନସଭା ପରିସର ତାଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯିବାର ସହିତ ଖାସ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ବିଧାନସଭା ପରିସର ସକାଳ 9:50 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରିମଣ୍ଡଳର ସଦସ୍ୟ, ବିଧାୟକମାନଙ୍କ ସହିତ ବହୁଜନ ବ୍ୟକ୍ତିବିଶେଷ ଉପସ୍ଥିତ ରହିକରି ଗୋପବନ୍ଧୁଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭୂସମ୍ପତ୍ତି ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ ଓ ସଫଲ ପରିଚାଳନା ଲାଗି ରାଜସ୍ୱ ପରିଚାଳନା ବିଭାଗ ତରଫ ସବୁ ରାଜସ୍ୱ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ରାଜସ୍ୱ ପର୍ଷଦ, ସବୁ ଆର୍ଡିସି, ଜିଲ୍ଲାପାଳ ଆଉ ସର୍ଭେ ନିର୍ଦ୍ଦେଶକଙ୍କୁ ଚିଠି ଲେଖିକରି ତୁର୍ତ୍ତି ପଦକ୍ଷେପ ନେବାରକେ କହିଛନ୍। ନିର୍ଦ୍ଦେଶ ଅନୁସାରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ସହିତ 9 ଜିଲ୍ଲାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫ ଦାଖଲ ହୋଇଥିବା 11,675 ଅଲଗା ଅଲଗା ରାଜସ୍ୱ ମାମଲାନୁ ଓଡ଼ିଶା ଇଷ୍ଟେଟ୍ ଏଭୋଲ୍ୟୁସନ୍ ଆଇନର ଧାରା 7A ଅନୁସାରେ 275 ମାମଲାର ତୁର୍ତ୍ତି ଫଇସଲା କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ତରଫ ଭୁବନେଶ୍ୱର ରେଡ୍କ୍ରସ୍ ଭବନଠାରେ ଯୁବ ରେଡ୍କ୍ରସ୍ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜକର ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ରାଜ୍ୟର ବିଶ୍ୱବିଦ୍ୟାଳୟ ମହାବିଦ୍ୟାଳୟମାନଙ୍କେ ଥିବା ଯୁବ ରେଡ୍କ୍ରସ୍ ୟୁନିଟ୍ର କାମକାଜ ବାବଦେ ସମୀକ୍ଷା କରାଯାଇଛି। ସ୍ୱେଚ୍ଛାସେବୀମାନଙ୍କ ଦକ୍ଷତା ବିକାଶ, ରକ୍ତଦାନ ଶିବିର, ନିଶାମୁକ୍ତ ଅଭିଯାନ, କ୍ୟାମ୍ପସ୍ ସ୍ୱଚ୍ଛତା, ସଡ଼କ ସୁରକ୍ଷା, ଅଗ୍ନି ନିରାପତ୍ତା ଓ ପରିବେଶ ସୁରକ୍ଷା ବାବଦେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବାରକେ ମନ୍ତ୍ରୀ ଶ୍ରୀ ସୁରଜ ପରାମର୍ଶ ଦେଇଛନ୍। ସରକାରଙ୍କ ଡିଜିଟାଲ କୃଷି ଅଧୀନତି ଏଗ୍ରିଷ୍ଟେକ୍ କୃଷକ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ସିଏମ୍ କିଷାନ ଆଉ ପିଏମ୍ କିଷାନ ହିତାଧିକାରୀମାନେ ଏଥିଲାଗି ପଞ୍ଜୀକୃତ ହେବାଟା ଜରୁରୀ ଆଏ ବୋଲି ରାଜ୍ୟ ସରକାରଙ୍କ ତରଫ କୁହାଯାଇଛି। ପଞ୍ଜୀକରଣ ଲାଗି ଆଧାର କାର୍ଡ, ଆଧାରତି ଥିବା ମୋବାଇଲ ନମ୍ବର, ନିଜର ନାଁ ଥିବା ଜମିପଟ୍ଟା ଜରୁରୀ ଆଏ। ପଞ୍ଜୀକରଣ କରିବାର ଲାଗି ପାସେ ଥିବା ଜନସେବା କେନ୍ଦ୍ର, ପଞ୍ଚାୟତ ସ୍ତର ନିଯୁକ୍ତି ହୋଇଥିବା ସହାୟକ ଗ୍ରାମ ପଞ୍ଚାୟତ ସ୍ତରୀୟ କୃଷକ ପଞ୍ଜୀକରଣ କ୍ୟାମ୍ପକେ ଯୋଗାଯୋଗ କରିବାରକେ ପରାମର୍ଶ ଦିଆଯାଇଛି। ପାଣିପାଗ ରାଜ୍ୟର କେତେଟା ଇଲାକାନ ଏବା 20 ତକ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ରାଜ୍ୟ ସକ୍ରିୟ ରହିଛି ଏବଂ 24 ଭିତରେ ରାଜ୍ୟର ସବୁ ଜିଲ୍ଲାର ଧୁକାଗଡ଼ି ସାଙ୍ଗେ ବର୍ଷା ହୋଇପାରେ। ସେଆଡ଼େ ବୌଦ୍ଧ, ସୁବର୍ଣ୍ଣପୁର ସହିତ 9 ଜିଲ୍ଲାର ଗୋଟେ କି ଯୋଡ଼େ ଜାଗାନ ଅତି ଜବର ବର୍ଷା ହେବ ବୋଲି କେନ୍ଦ୍ର ତରଫ ସତର୍କ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟର କେନ୍ଦୁପତ୍ର ତୋଳାଳି, ବନ୍ଧାଳୀ ଓ ସିଜନାଲ କର୍ମଚାରୀଙ୍କ ପାଇଁ ବୋନସ ଓ ପ୍ରୋତ୍ସାହନ ରାଶି ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। କେନ୍ଦୁପତ୍ର କେରି ପିଛା 10 ପଇସା ଏବଂ ଫଳ ପିଛା 20 ପଇସା ବୃଦ୍ଧି କରାଯାଇଛି। ଏଥିପାଇଁ ରାଜ୍ୟ ସରକାର 10,78,00,000 ଟଙ୍କା ବ୍ୟୟ କରିବେ। ଏହାଛଡ଼ା କେନ୍ଦୁପତ୍ର ତୋଳାଳିଙ୍କୁ 25% ବୋନସ ଏବଂ ବନ୍ଧାଳୀ ଓ ସିଜନାଲ କର୍ମଚାରୀଙ୍କୁ 5% ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏଥିପାଇଁ 64 କୋଟି ଟଙ୍କା ବ୍ୟୟ ହେବ। ଏହି ସମସ୍ତ ପଦକ୍ଷେପ ପାଇଁ ରାଜ୍ୟ ସରକାର ମୋଟ 74,78,00,000 ଟଙ୍କା ଖର୍ଚ୍ଚ କରିବେ। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତା 16 ତାରିଖରେ ଅନୁଷ୍ଠିତ ହେବ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ନେତ୍ରୋତ୍ସବରେ ମହାପ୍ରଭୁ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ପରମ୍ପରା ଅନୁଯାୟୀ ଶ୍ରୀ ସୁଦର୍ଶନ ଦେବଙ୍କ ବୁଣାଟ ନୀତି ଶେଷ ହେବା ପରେ ଚକ ଅପସର କରାଯିବ। ଏହାପରେ ମହାପ୍ରଭୁଙ୍କ ମଙ୍ଗଳା ଆଳତୀ, ମୈଲମ, ଅବକାଶ ନୀତି ଶେଷ କରାଯାଇ 10 ଅବତାର ଠାକୁର ବାହୁଡ଼ା ବିଜେ କରିବେ। ପରେ ତାଟି ଫିଟିବା ସହ ଶ୍ରୀବିଗ୍ରହମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ନୀତି ନିର୍ଘଣ୍ଟ ଅନୁସାରେ ଆଜି ଅପରାହ୍ନ ପ୍ରାୟ 2:00 ପରଠାରୁ ପ୍ରଥମ ଭିତରକାଠ ନିକଟରୁ ପରିମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମାରେ ଉଲାଗି ହୋଇଥିବା ଅଳଙ୍କାରର ଗଣତି ଆସନ୍ତା 19 ତାରିଖରେ ଗୋଟିଏ ଦିନ ପାଇଁ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି କାର୍ଯ୍ୟ ସମ୍ପନ୍ନ ହେବ। ଭିତର ରତ୍ନଭଣ୍ଡାରରେ ଥିବା ଅବଶିଷ୍ଟ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି ତାରିଖ ପରେ ଘୋଷଣା କରାଯିବ। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଗତ ମଇ ମାସ 23 ତାରିଖରୁ ସ୍ଥଗିତ ରହିଥିଲା। ରାଜ୍ୟ ସରକାର ସେତୁବନ୍ଧନ ଯୋଜନାର ଅବଧି 5 ବର୍ଷ ବୃଦ୍ଧି କରିଛନ୍ତି। ଏହି ସମୟ ମଧ୍ୟରେ 11,800 କୋଟି ଟଙ୍କା ବିନିଯୋଗରେ 3,167 ସେତୁ ନିର୍ମାଣ କରାଯିବ। ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମିଳିତ ଭାବେ ସେତୁ ନିର୍ମାଣ କରିବେ। ପ୍ରତ୍ୟେକ ଆର୍ଥିକ ବର୍ଷରେ ସେତୁବନ୍ଧନ ଯୋଜନାରେ 350 ଲେଖାଏଁ ନୂଆ ସେତୁ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ସଫେଇ କର୍ମଚାରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ନମସ୍ତେ ଦିବସ ପାଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ନମସ୍ତେ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଦିବସରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ସ୍ଥାନୀୟ ଜନପ୍ରତିନିଧି, ସରକାରୀ ଅଧିକାରୀ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ଭାବେ ଆୟୋଜନ କରିବାକୁ କହିଛନ୍ତି। ଏହି ଅବସରରେ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ, ସରକାରୀ କଲ୍ୟାଣ ଯୋଜନାରେ ସଂଯୋଗ ଶିବିର, ଆୟୁଷ୍ମାନ ଭାରତ କାର୍ଡ଼ ଓ ନମସ୍ତେ ପରିଚୟ ପତ୍ର ବଣ୍ଟନ ଏବଂ ଆଧୁନିକ ଯାନ୍ତ୍ରିକ ସ୍ୱଚ୍ଛତା ଉପକରଣ ପ୍ରଦର୍ଶନୀ ଆୟୋଜନ କରାଯିବ। ଉଲ୍ଲେଖନୀୟ ସେବା ପାଇଁ ସଫେଇ କର୍ମଚାରୀଙ୍କୁ ସମ୍ମାନିତ ମଧ୍ୟ କରାଯିବ। ଭୁବନେଶ୍ୱର ରେଡ୍କ୍ରସ ଭବନରେ ଯୁବ ରେଡ୍କ୍ରସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଯୁବ ରେଡ୍କ୍ରସ ୟୁନିଟ୍ଗୁଡ଼ିକର କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ବୈଠକରେ ରେଡ୍କ୍ରସ ୟୁନିଟ୍ଗୁଡ଼ିକର କାର୍ଯ୍ୟକୁ ଅଧିକ ସକ୍ରିୟ କରିବା ସହ ସ୍ୱେଚ୍ଛାସେବୀଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ, ଆଇନସମ୍ମତ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜସ୍ୱ ଓ

0: ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ରାଜସ୍ୱ ପରିଷଦ ସମସ୍ତ ଆର୍ଡିସି ଜିଲ୍ଲାପାଳ ଓ ଭୂ ଅଭିଲେଖ ଏବଂ ସର୍ଭେ ନିର୍ଦ୍ଦେଶକଙ୍କୁ ପ୍ରାଥମିକତା ଭିତ୍ତିରେ ଏହାର କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ କହିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ଖୋର୍ଦ୍ଧା ପୁରୀ ଜଗତସିଂହପୁର ବାଲେଶ୍ୱର ଭଦ୍ରକ ଯାଜପୁର ଗଞ୍ଜାମ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ୱାରା ଦଖଲ 11,675 ରାଜସ୍ୱ ମାମଲାର ଶୀଘ୍ର ସମାଧାନ ସହ ଓଡ଼ିଶା ଇଷ୍ଟେଟ୍ ଆବୋଲିସନ୍ ଆଇନ ଅନୁଯାୟୀ ଦାଖଲ 257 ମାମଲାରେ ବୋର୍ଡ ଅଫ୍ ରେଭିନ୍ୟୁଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ପାଣିପାଗ। ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଉତ୍ତର ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ କନ୍ଧମାଳର 2 ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ସୁଦ୍ଧା 610.33 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 15,973 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 40,044 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା ଜରାୟୁ ଗ୍ରୀବା କର୍କଟ ରୋଗ ପାଇଁ ଜନସଚେତନତା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଦୀପ୍ତି ରାଣୀ ସାମନ୍ତ।
2: ପ୍ରଥମେ ଆମ ରାଜ୍ୟରେ ମହିଳାମାନଙ୍କ ମଧ୍ୟରେ ଜରାୟୁ କର୍କଟ ରୋଗର ହାର ସର୍ବାଧିକ ଥିଲା। ପୂର୍ବ ଅପେକ୍ଷା ଏବେ ଆମେ ଦେଖୁଛେ ଯେ ଜରାୟୁ କର୍କଟ ରୋଗର ହାର ଆସ୍ତେ ଆସ୍ତେ କମିବାରେ ଲାଗିଛି। ରୋଗୀମାନେ ଏହି ରୋଗରେ ପ୍ରଥମ ବା ଦ୍ୱିତୀୟ ଅବସ୍ଥାରେ ଆସି ଆରୋଗ୍ୟ ଲାଭ କରୁଛନ୍ତି। କିନ୍ତୁ ଅନ୍ୟ ଦେଶ ଭଳି ରୋଗର ହାର କେବଳ କମି ଆସିଲେ ଆମେ ସନ୍ତୁଷ୍ଟ ନ ହୋଇ ତାକୁ ମୂଳୋତ୍ପାଟନ କରିବାକୁ ଲାଗି ପଡ଼ିବା ଉଚିତ। ଜରାୟୁ କର୍କଟ ରୋଗର ମୂଳୋତ୍ପାଟନ କରିବାକୁ ହେଲେ ଆମକୁ କେତୋଟି ସତର୍କତାମୂଳକ ପଦକ୍ଷେପ ନେବା ଉଚିତ ଏବଂ ରୋଗର କାରଣ ସମ୍ବନ୍ଧରେ ମଧ୍ୟ ଆମେ ଜ୍ଞାନ ହାସଲ କରିବା ଉଚିତ। ରୋଗର କାରଣ ଜାଣିଲେ ତାକୁ ମୂଳୋତ୍ପାଟନ ଆମେ କରିପାରିବା। ଏହି ରୋଗର ପ୍ରତିରୋଧ କରିବାର ପଦକ୍ଷେପଗୁଡ଼ିକ ହେଲା ଅଳ୍ପ ବୟସରେ ବିବାହକୁ ପ୍ରୋତ୍ସାହନ ନ ଦେବା, ସନ୍ତାନ ପ୍ରସବକୁ ଗୋଟିଏ କିମ୍ବା 2 ପିଲାରେ ସୀମିତ କରିବା, ଗାଁ ଗହଳିରେ ମହିଳାମାନଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ଯେପରି ସେମାନେ ପ୍ରସବ ବେଳକୁ ନିଶ୍ଚିତ ଭାବରେ ଡାକ୍ତରଖାନାକୁ ଆସିବେ ଯାହାଦ୍ୱାରା ଜରାୟୁ ମୁହଁରେ ଅଦରକାରୀ କ୍ଷତ ହେବ ନାହିଁ ଏବଂ ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ ପ୍ରସବ ହେବ। ଜରାୟୁ ମୁହଁର ଯେକୌଣସି କ୍ଷତ ହେଲେ କିମ୍ବା ସେ ସମ୍ବନ୍ଧୀୟ କୌଣସି ଲକ୍ଷଣ ପ୍ରକାଶ ପାଇଲେ ପାଖରେ ଥିବା କିମ୍ବା ରାଜ୍ୟରେ ଥିବା କର୍କଟ ରୋଗ କେନ୍ଦ୍ର ସହ ସମ୍ପର୍କ ସ୍ଥାପନ କରିବା। ଏସବୁ କାରଣ ହେଲା କିପରି ଆମେ ଜରାୟୁ କର୍କଟକୁ ପ୍ରତିହତ କରିବା କିମ୍ବା ପ୍ରଥମ ଅବସ୍ଥାରେ ଚିହ୍ନଟ କରି ଆରୋଗ୍ୟ ହେବା। କିନ୍ତୁ ଏହି ରୋଗକୁ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ କରିବାକୁ ହେଲେ ଏହାର କାରଣ ସମ୍ବନ୍ଧରେ ଆମକୁ ନିଶ୍ଚିତ ରୂପେ ଜାଣିବାକୁ ହେବ। ଅନେକ ଗବେଷଣାରୁ ଜଣାପଡ଼ିଛି ଯେ HPV-16 ବା ହ୍ୟୁମାନ ପାପିଲୋମା ଭାଇରସ 16 ନାମକ ଏକ ଭୂତାଣୁ ଏହାର କାରଣ। ପ୍ରାୟ 80% ସ୍ତ୍ରୀ ଲୋକ 50 ବେଳକୁ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି। ଏହି ଭୂତାଣୁକୁ ଚିହ୍ନଟ କରି ଏହା ବିରୁଦ୍ଧରେ ଏବେ ଟୀକାକରଣ କରାଯାଉଛି। ପ୍ରାପ୍ତବୟସ୍କ ବାଳିକା ସେମାନଙ୍କୁ ବିବାହ ପୂର୍ବରୁ ଏହି ଟୀକା ଦିଆଯାଉଛି। ଏହା ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କ ଦେହରେ ଜରାୟୁ କର୍କଟ ରୋଗ ବିରୁଦ୍ଧରେ ପ୍ରତିରୋଧ ଶକ୍ତି ସୃଷ୍ଟି କରେ। କିନ୍ତୁ ବିବାହ ପରେ ଏବଂ ବିବାହ ପୂର୍ବରୁ ଯେଉଁମାନେ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିସାରିଥାନ୍ତି ସେମାନଙ୍କୁ ଏହା ଦେଲେ ଫଳପ୍ରଦ ହୋଇପାରେ କିମ୍ବା ନ ହୋଇପାରେ, କାରଣ ସେମାନେ ଟିକା ନେବା ପୂର୍ବରୁ ହୁଏତ ହ୍ୟୁମାନ ପାପିଲୋମା ଭାଇରସ ବା HPV ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇସାରିଥିବେ। ସେଥିପାଇଁ 10-12 ବାଳିକାମାନଙ୍କୁ ଏହି ଟିକା ଦେବା ଏବେ ଆରମ୍ଭ କରାହେଉଛି ଏବଂ 26 ପର୍ଯ୍ୟନ୍ତ ଏହା ଦିଆଯାଉଛି। ଏହା 3 ପର୍ଯ୍ୟାୟରେ ଦିଆଯାଏ ଏବଂ 3 ଟିକା ହିସାବରେ ଦିଆହୁଏ। ଆମ ମନରେ ପ୍ରଶ୍ନ ଉଠେ, ଏହି ଟିକାକରଣ ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୁଏ ନାହିଁ କି? ନିଶ୍ଚିତ ରୂପେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଏହି ଟିକାକରଣରେ ଦେଖାଯାଏ, କିନ୍ତୁ ଦେଲାବେଳେ ସମୟ ସମୟରେ ମୁଣ୍ଡ ବୁଲେଇ ଲୋକମାନେ ପଡ଼ିଯାଆନ୍ତି। ସେଥିପାଇଁ ଦେବା ପରେ

0: ରୋଗୀମାନଙ୍କୁ 15 ମିନିଟ୍ ବିଶ୍ରାମ ନେବାକୁ କୁହାଯାଇଥାଏ। ଏତଦ୍ ବ୍ୟତୀତ ଆଣ୍ଠୁ ଗଣ୍ଠି ବାତ, ଦୁର୍ବଳ ଲାଗିବା, ଦେହାତ ଦରଜ ଲାଗିବା ଇତ୍ୟାଦି ଦେଖାଯାଇଥାଏ। ସମୟ ସମୟରେ ଏହାର ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ଆମେ ଦେଖିଥାଉ, ସେଥିପାଇଁ ଏହାକୁ ଦେବା ପୂର୍ବରୁ ସ୍ତ୍ରୀ ରୋଗ ବିଶେଷଜ୍ଞମାନଙ୍କ ସାଙ୍ଗରେ ନିଶ୍ଚିତ ରୂପେ ସମ୍ପର୍କ କରିବା ଉଚିତ ବୋଲି ଆମେ କହିଥାଉ। ତାପରେ ପ୍ରଶ୍ନ ଉଠେ, କାହାକୁ ଦିଆଯାଏ ନାହିଁ? ଏହି ଟିକାକରଣ ଗର୍ଭବତୀ ମହିଳାମାନଙ୍କୁ ଦିଆଯାଏ ନାହିଁ, ଏବଂ ଯେଉଁମାନଙ୍କ ଶରୀରରେ ପ୍ରତିରୋଧକ ଶକ୍ତି କମ୍, ଯଥା ଯେଉଁମାନେ ଏଡ୍ସରେ ବା HIVରେ ଆକ୍ରାନ୍ତ ଏବଂ ଯେଉଁମାନେ କର୍କଟ ରୋଗରେ ଆକ୍ରାନ୍ତ ଚିକିତ୍ସା ନେଉଛନ୍ତି, ସେମାନଙ୍କୁ ଏହା ଦିଆଯାଏ ନାହିଁ। ତେଣୁ ସର୍ବଶେଷରେ ଆମେ ଏହା କହିପାରିବା, ଜରାଇ କର୍କଟ ରୋଗର ଟିକାକରଣ ଏହି ରୋଗକୁ ମୂଳପୋଛ କରିବାକୁ ନିଶ୍ଚିତ ରୂପେ ଏକ ଅଭିନବ ଉଦ୍ୟମ। ଏହା କାର୍ଯ୍ୟକାରୀ ହୋଇପାରିଲେ ଜରାଇ କର୍କଟ ରୋଗକୁ ଯେ ନିଶ୍ଚୟ ଆମେ ହରାଇ ପାରିବା ଏଥିରେ ସନ୍ଦେହ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଜରାୟୁ ଓ ଗ୍ରୀବା କର୍କଟ ରୋଗ ପାଇଁ ଜନସଚେତନତା, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଦୀପ୍ତିରାଣୀ ସାମନ୍ତ, ଆକାଶବାଣୀ କଟକ। ସମୟ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଜାତିସଂଘ ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କଲା ଭାରତ। ବଙ୍ଗୋପସାଗରରେ ପଶ୍ଚିମବଙ୍ଗର ମାଛଧରା ଟ୍ରଲର ବୁଡ଼ି ଘଟଣାରେ 9 ଜଣଙ୍କର ମୃତ୍ୟୁ, 6 ଜଣ ନିଖୋଜ। ଭାରତକୁ ପ୍ରତ୍ୟାବର୍ତ୍ତନ କଲା ଭିଏତନାମ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଜଣ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର। ହର୍ମୁଜ ପ୍ରଣାଳୀରେ ଇରାନ ଏବଂ ସେହି ଦେଶ ସହ ବାଣିଜ୍ୟିକ କାରବାର କରୁଥିବା ଜାହାଜଗୁଡ଼ିକ ଉପରେ ପୁନଃ ଅବରୋଧ ଲାଗୁ କରିବା ନେଇ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା। ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହେଉଛି 3ଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ଜାତିସଂଘ ପରିଷଦ UNSCର 2028-29 କାର୍ଯ୍ୟକାଳ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ବାଚନ ଲଢ଼ିବ। ଆନୁଷ୍ଠାନିକ ଭାବେ ଏଥିପାଇଁ ଭାରତ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଗତ ରାତିରେ ଭାରତର ପ୍ରାର୍ଥିତ୍ୱକୁ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱ ଶାନ୍ତି, ସୁରକ୍ଷା ଏବଂ ସମନ୍ୱିତ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଭାରତର ଶାନ୍ତି, ଆଦର୍ଶ, ବିଶ୍ୱାସ ଏବଂ ଅଖଣ୍ଡତା ଆଧାରିତ ଦୃଷ୍ଟିକୋଣ ସହାୟକ ହୋଇପାରିବ। ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ସଂଘର୍ଷ ଏବଂ ଅସ୍ଥିରତାର ପରିସ୍ଥିତିରେ ଜାତିସଂଘର ଭୂମିକା ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ବହନ କରୁଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଅସ୍ଥାୟୀ ସଦସ୍ୟ ପାଇଁ ଭାରତର ଯୋଗ୍ୟତା ଉପରେ ଆଲୋକପାତ କରି ଡକ୍ଟର ଜୟଶଙ୍କର ଜାତିସଂଘ ଶାନ୍ତି ମିଶନରେ ଭାରତର ଅବଦାନ ଉପରେ ମତ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ଏହି ମିଶନ କାର୍ଯ୍ୟକାରୀ ହେବା ପରଠାରୁ ଭାରତର ପ୍ରାୟ 3 ଲକ୍ଷ କର୍ମଚାରୀ 50 ମିଶନରେ ଅଂଶଗ୍ରହଣ କରିଛନ୍ତି। ଏବେ ମଧ୍ୟ 10 ଜାତିସଂଘ ମିଶନ ରେ ଭାରତର 4,300 ଅଧିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ସମସ୍ୟାର ସମାଧାନ ପାଇଁ ଭାରତ ସର୍ବଦା ନିରନ୍ତର ଆଲୋଚନା ଏବଂ କୂଟନୈତିକ ପ୍ରୟାସକୁ ସମର୍ଥନ କରିଆସିଛି। ଦକ୍ଷିଣ ବିଶ୍ୱର ସ୍ଥିତିକୁ ସାମ୍ନାକୁ ଆଣିବା ପାଇଁ ଭାରତ ନିଜର ପ୍ରୟାସ ଜାରି ରଖିଛି। ଡକ୍ଟର ଜୟଶଙ୍କର କହିଛନ୍ତି, ସୁରକ୍ଷା ପରିଷଦରେ ଭାରତର ଉପସ୍ଥିତି ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ। ଭାରତ ଯଦି ନିର୍ବାଚିତ ହୁଏ 2028ରୁ 2 ବର୍ଷ ପାଇଁ କାର୍ଯ୍ୟ କରିବ। ପୂର୍ବରୁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଭାରତ 8 ଥର କାର୍ଯ୍ୟ କରିସାରିଛି। ପଶ୍ଚିମବଙ୍ଗ ଉପକୂଳରୁ ବଙ୍ଗୋପସାଗରରେ ବୁଡ଼ିଯାଇଥିବା ଏକ ମାଛଧରା ଟ୍ରଲରକୁ ଉଦ୍ଧାର କରାଯାଇଛି। ଚଳିତ ମାସ ଆରମ୍ଭରୁ ଏହି ଟ୍ରଲରଟି ନିଖୋଜ ଥିବା ଜଣାପଡ଼ିଥିଲା। ଏଥିରେ 9 ଜଣ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହେବା ସହ 6 ଜଣ ଏବେ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ଗତ 2 ତାରିଖରୁ 15 ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଏହି ଟ୍ରଲରଟି ଶଙ୍କରପୁର ସମୁଦ୍ର ବନ୍ଦରରୁ ମାଛ ଧରିବାକୁ ସମୁଦ୍ରକୁ ବାହାରିଥିଲା। 5 ତାରିଖ ପରଠାରୁ ଟ୍ରଲର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ତଟରକ୍ଷୀ ବାହିନୀ, ଭାରତୀୟ ନୌସେନା ଏବଂ ରାଜ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକ ମିଳିତ ସହଯୋଗରେ ରବିବାର ଦିନ ବଙ୍ଗୋପସାଗରରେ ବୁଡ଼ିଯାଇଥିବା ଏହି ଟ୍ରଲରଟିକୁ ଠାବ କରାଯାଇଛି। ଜାହାଜର କ୍ୟାବିନ୍ରୁ 9 ନଷ୍ଟ ହୋଇଯାଇଥିବା ମୃତଦେହ ଉଦ୍ଧାର କରାଯାଇଛି। ସେଗୁଡ଼ିକୁ ଦକ୍ଷିଣ 24 ପରଗଣା ଜିଲ୍ଲାର ସୀତାରାମପୁରକୁ ଅଣାଯାଇଛି। ଚିହ୍ନଟ ପାଇଁ କଟାପୁକୁର ମୋର୍ଗରେ ରଖାଯାଇଛି। ଡିଏନ୍ଏ ପରୀକ୍ଷଣ ମାଧ୍ୟମରେ ମୃତଦେହ ଚିହ୍ନଟ ପାଇଁ ପରିବାର ସଦସ୍ୟଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି। ପଶ୍ଚିମବଙ୍ଗ ରାଜ୍ୟ ମତ୍ସ୍ୟ ବିଭାଗ ମନ୍ତ୍ରୀ ରାଜେଶ ମହତୋ କହିଛନ୍ତି, ଡିଏନ୍ଏ ଚିହ୍ନଟ ଏବଂ ଆଇନଗତ ଔପଚାରିକତା ସମାପ୍ତ ହେବା ପରେ ମୃତ ଶରୀରଗୁଡ଼ିକୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସେମାନେ ସମବେଦନା ଜଣାଇବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ଓଏମ୍ଆର୍ ସିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଏନ୍ଟିଏର ସରକାରୀ ୱେବ୍ସାଇଟ୍ nit.nta.nic.in ଉପଲବ୍ଧ ରହିଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଛାତ୍ରଛାତ୍ରୀମାନେ ସେମାନଙ୍କର ଆବେଦନ ନମ୍ଘର ବ୍ୟବହାର କରି ଏହାର ଲଗ୍ଇନ୍ କରିପାରିବେ। ସ୍କାନର ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ଉତ୍ତର ସହିତ ସେମାନଙ୍କର ଉତ୍ତରଗୁଡ଼ିକୁ ତୁଳନା କରିବାକୁ ଏନ୍ଟିଏ ପରାମର୍ଶ ଦେଇଛି। ଅସମାନତା କ୍ଷେତ୍ରରେ ଛାତ୍ରଛାତ୍ରୀ ସେଠାରେ ଦର୍ଶାଯାଇଥିବା ବିକଳ୍ପକୁ ଚିହ୍ନଟ କରି ନିଜର ଦାବି ଉପସ୍ଥାପନ କରିପାରିବେ। ଏଥିପାଇଁ 200 ଟଙ୍କାର ଅଣଫେରସ୍ତ ଯୋଗ୍ୟ ପ୍ରକ୍ରିୟାକରଣ ଫି ଦାଖଲ କରିବାକୁ ପଡ଼ିବ। ଦାବି ଯଦି ଗ୍ରହଣୀୟ ହୁଏ ତେବେ ଫି ଫେରସ୍ତ କରାଯିବାର ବ୍ୟବସ୍ଥା ରହିଛି ବୋଲି ଏନ୍ଟିଏ କହିଛି। ଆସନ୍ତାକାଲି ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ରହିଛି। ଛାତ୍ରଛାତ୍ରୀମାନେ ସୁବିଧା ପାଇଁ ଏନ୍ଟିଏ ପକ୍ଷରୁ ହେଲ୍ପଲାଇନ୍ ନମ୍ଘର ଜାରି କରାଯାଇଛି। ଭିଏତନାମର ଫୁକ୍ କ୍ୱିକ୍ ଦ୍ୱୀପ ନିକଟରେ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି। ଭାରତୀୟ କୂଟନୈତିକ ମିଶନଗୁଡ଼ିକ ଭିଏତନାମ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ଏହି ପାର୍ଥିବ ଶରୀରଗୁଡ଼ିକୁ ହୋ ଚି ମିନ୍ ସିଟିରୁ ବିମାନ ଯୋଗେ ମୁମ୍ବାଇକୁ ଅଣାଯାଇଛି। ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମଭୂମିକୁ ପରିବହନ ଏବଂ ପରିବାରବର୍ଗଙ୍କୁ ହସ୍ତାନ୍ତର ନେଇ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କେରଳ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରାଯାଉଛି। ଦୁର୍ଘଟଣା ପରେ ଉଦ୍ଧାର, ଚିହ୍ନଟ ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ସହଯୋଗ ପ୍ରଦାନ କରିଥିବାରୁ ଭିଏତନାମ କର୍ତ୍ତୃପକ୍ଷଙ୍କୁ ସେଠାରେ ଥିବା ଭାରତୀୟ ଦୂତାବାସ କୃତଜ୍ଞତା ଜଣାଇଛି। ଗତ ଶୁକ୍ରବାର ଘଟିଥିବା ଏହି ବୋଟ୍ ବୁଡ଼ି ଘଟଣାରେ 15 ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହେବା ସହ 17 ଜଣଙ୍କୁ ଉଦ୍ଧାର କରାଯାଇଥିଲା। ବୋଟ୍ଟିରେ 32 ଜଣ ଭାରତୀୟ ପର୍ଯ୍ୟଟକ ଏବଂ 4 ଜଣ କ୍ରୁ ସଦସ୍ୟ ରହିଥିଲେ। ଉଦ୍ଧାର ପାଇଥିବା ପର୍ଯ୍ୟଟକଙ୍କ ମଧ୍ୟରୁ 16 ଜଣ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଜଣେ ପର୍ଯ୍ୟଟକ ଭିଏତନାମ ଡାକ୍ତରଖାନାରେ ଏବେ ଚିକିତ୍ସାଧୀନ ଅଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଇରାନ୍ ଜାହାଜଗୁଡ଼ିକ ଉପରେ ଆମେରିକା ପୁନଃ ଅବରୋଧ ବ୍ୟବସ୍ଥା ଲାଗୁ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ସାମୁଦ୍ରିକ ସୁରକ୍ଷା ଖର୍ଚ୍ଚ ଭରଣ କରାଇବା ପାଇଁ ଏହି ଜଳପଥରେ ମାଲ ପରିବହନ କରୁଥିବା ଜାହାଜଗୁଡ଼ିକ ଉପରେ 20% ଶୁଳ୍କ ଲାଗୁ କରିବା ନେଇ ସେ ଘୋଷଣା କରିଛନ୍ତି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଏହି ଅବରୋଧ କେବଳ ଇରାନ୍ ଏବଂ ସେହି ଦେଶ ସହିତ ବାଣିଜ୍ୟ କାରବାର କରୁଥିବା ଜାହାଜଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ। ଶ୍ରୀ ଟ୍ରମ୍ପ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ଏବେ ମଧ୍ୟ ଉନ୍ମୁକ୍ତ ରହିଛି ଏବଂ ଅନ୍ୟ ଦେଶର ବାଣିଜ୍ୟିକ କାରବାର ପାଇଁ ପଥ ଉନ୍ମୁକ୍ତ ରହିବ। ଆମେରିକୀୟ ସେନା କହିଛି, ଆଜି ରାତିରୁ ଇରାନ୍ ବନ୍ଦରଗୁଡ଼ିକରେ ଅବରୋଧ ପୁନଃ ଆରମ୍ଭ କରାଯିବ। ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ଉପରେ ଇରାନ୍ର ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଇରାନ୍ର ଅନେକ ଲକ୍ଷ୍ୟସ୍ଥଳୀ ଉପରେ ଆମେରିକା ଆକ୍ରମଣ କରିଛି। ଏହାର ଜବାବରେ ବାହାରିନ୍, ଓମାନ୍ ଏବଂ କୁଏତ୍ ସମେତ ମଧ୍ୟପ୍ରାଚ୍ୟର ବିଭିନ୍ନ ରାଷ୍ଟ୍ରରେ ଥିବା ଆମେରିକୀୟ ସେନାଘାଟିଗୁଡ଼ିକ ଉପରେ ତେହେରାନ୍ ପକ୍ଷରୁ ପ୍ରତିଶୋଧମୂଳକ ଆକ୍ରମଣ କରାଯାଇଛି। ହର୍ମୁଜ୍ ପ୍ରଣାଳୀ ଉପରେ ଇରାନ୍ ନିଜର କର୍ତ୍ତୃତ୍ୱକୁ ଦାବି କରିବା ସହିତ ଆମେରିକାର ପଦକ୍ଷେପକୁ ପ୍ରତ୍ୟାଖ୍ୟାନ କରିଛି। ଇରାନ୍ର ସରକାରୀ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେଠାକାର କେନ୍ଦ୍ରୀୟ ମୁଖ୍ୟାଳୟର ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଇବ୍ରାହିମ୍ ଜୋଲପାଘାରି କହିଛନ୍ତି, କୌଣସି ପରିସ୍ଥିତିରେ ଇରାନ୍ ହର୍ମୁଜ୍ ପ୍ରଣାଳୀର ପରିଚାଳନାରେ ଆମେରିକାର ହସ୍ତକ୍ଷେପକୁ ଗ୍ରହଣ କରିବ ନାହିଁ। ଆମେରିକୀୟ ସେନାକୁ ପରିଚାଳନାଗତ ସମର୍ଥନ ପ୍ରଦାନ କରୁଥିବା ଦେଶଗୁଡ଼ିକୁ ଇରାନ୍ ବିରୁଦ୍ଧରେ ଯୁଦ୍ଧ କାର୍ଯ୍ୟରେ ସାମିଲ ଥିବା ନେଇ ବିବେଚନା କରାଯିବ ବୋଲି ମୁଖପାତ୍ର ଜୋଲପାଘାରି ଚେତାବନୀ ଦେଇଛନ୍ତି। ଆନ୍ତର୍ଜାତିକ ଜାହାଜ ଚଳାଚଳ ତଦାରଖ କରୁଥିବା ଜାତିସଂଘର ସଂସ୍ଥା ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ କହିଛି, ଟ୍ରମ୍ପଙ୍କ ଏହି ପ୍ରସ୍ତାବ ବିଷୟରେ ଅଧିକ ସୂଚନା ଜାଣିବାକୁ ଚେଷ୍ଟା ଜାରି ରହିଛି। ତେବେ ଆନ୍ତର୍ଜାତିକ ଜଳପଥ ଦେଇ ଟୋଲ୍ ଆଦାୟକୁ ସେମାନେ ବିରୋଧ କରିଛନ୍ତି। ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଏବଂ ମନୋରଞ୍ଜନ ସମ୍ମିଳନୀ ୱେବ୍ସ 2027 ପାଇଁ ଭାରତର ପ୍ରସ୍ତୁତ ଶୀର୍ଷକ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଆମନ୍ତ୍ରଣ କରାଯାଇଛି। ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ସୃଜନଶୀଳତାକୁ ଚିହ୍ନଟ କରିବା, ସେମାନଙ୍କୁ ପ୍ରୋତ୍ସାହିତ ତଥା ଦକ୍ଷତା ବୃଦ୍ଧି ଓ ପ୍ରସ୍ତୁତ ପ୍ରସଙ୍ଗକୁ ପ୍ରଦର୍ଶନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। କୃତ୍ରିମ ବୁଦ୍ଧିମତା, ଡିଜିଟାଲ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା ଆଧାରିତ ସୃଜନ କ୍ଷେତ୍ର ସହିତ ଗଣମାଧ୍ୟମ ଏବଂ ମନୋରଞ୍ଜନ ଆଦିରେ ସହଯୋଗ ପାଇଁ ଏହି ପଦକ୍ଷେପ ସୁଯୋଗ ସୃଷ୍ଟି କରିବ ବୋଲି ମନ୍ତ୍ରଣାଳୟ କହିଛି। ଭାରତ

0: ଦିନମଧ୍ୟରେ ଆଜିଠାରୁ ତିନିଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହେଉଛି। ବାର୍ମିଂହାମ୍ର ଏଜବାଷ୍ଟନ୍ଠାରେ ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3:30 ଆରମ୍ଭ ହେବ। ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମ୍ରା ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। 21 ବର୍ଷର କମ୍ ଭାରତୀୟ ମହିଳା ହକି ଦଳ ଆଜି ବେଲ୍ଜିୟମ୍ ବିପକ୍ଷରେ ଖେଳିବ। ବ୍ରିଟେନ୍ ଗସ୍ତରେ ଥିବା ଏହି ଦଳ ଇଂଲଣ୍ଡର ଲିସେଲାଲ୍ ନ୍ୟାସନାଲ୍ ସ୍ପୋର୍ଟ୍ ସେଣ୍ଟର୍ଠାରେ ଏହି ଅନ୍ତିମ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଜାତିସଂଘ ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କଲା ଭାରତ। ବଙ୍ଗୋପସାଗରରେ ପଶ୍ଚିମବଙ୍ଗର ମାଛଧରା ଟ୍ରଲର ବୁଡ଼ି ଘଟଣାରେ 9 ଜଣଙ୍କର ମୃତ୍ୟୁ, 6 ଜଣ ନିଖୋଜ। ଭାରତକୁ ପ୍ରତ୍ୟାବର୍ତ୍ତନ କଲା ଭିଏତନାମ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଜଣ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର। ହର୍ମୁଜ୍ ପ୍ରଣାଳୀରେ ଇରାନ ଏବଂ ସେହି ଦେଶ ସହ ବାଣିଜ୍ୟିକ କାରବାର କରୁଥିବା ଜାହାଜଗୁଡ଼ିକ ଉପରେ ପୁନଃ ଅବରୋଧ ଲାଗୁ କରିବା ନେଇ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା। ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହେଉଛି 3-ଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ଶ୍ରୋତାବନ୍ଧୁ, ଏତେବେଳେ ଯେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଚ୍ୟାନେଲ 102.6 ଏଫ୍ଏମ୍ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉ ଥରେ କହି ରଖୁଛି 7008248758। ବର୍ତ୍ତମାନ ପ୍ରଚାର କରୁଛୁ ବିଭିନ୍ନ କ୍ରୀଡ଼ା ସମ୍ପର୍କିତ ଆମର କାର୍ଯ୍ୟକ୍ରମ ଖେଳ ଜଗତ। ଆଜି ଏଥିରେ ରହିଛି ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ଖେଳ ପ୍ରତି ଆଗ୍ରହ ଏବଂ ଟେବୁଲ୍ ଟେନିସ୍ ଖେଳରେ ଓଡ଼ିଶା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଟେବୁଲ୍ ଟେନିସ୍ ଖେଳାଳି ରୀତମ ଭୂୟାଁ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୁପ୍ରଭା ରାଉତ। ଶୁଣିବା କାର୍ଯ୍ୟକ୍ରମ ଖେଳ ଜଗତ।

0: ନମସ୍କାର ଶ୍ରୋତା ବନ୍ଧୁ, 102.6 FM-ର ବିଶେଷ କାର୍ଯ୍ୟକ୍ରମ ଖେଳ ଜଗତକୁ ସ୍ୱାଗତ କରୁଛି। ମୁଁ ଆପଣଙ୍କର ରେଡିଓ ସାଥୀ ସୁପ୍ରଭା। ଶ୍ରୋତା ବନ୍ଧୁ, ଖେଳର ଆମ ଜୀବନରେ ବହୁତ ମହତ୍ତ୍ୱ ରହିଛି। ଖେଳିବା ଦ୍ୱାରା ଯେ ମଣିଷ କେବଳ ଆନନ୍ଦ ଅନୁଭବ କରେ ତାହା ନୁହେଁ, ଶାରୀରିକ ଏବଂ ମାନସିକ ବିକାଶ ମଧ୍ୟ ହୁଏ। ଖେଳ ଆମକୁ ପରିଶ୍ରମର ମହତ୍ତ୍ୱ ବୁଝାଏ। ଆମ ଜୀବନରେ ପାଠ ପଢ଼ିବା ଏବଂ କାମ କରିବା ତ ବହୁତ ଜରୁରୀ ଅଟେ, କିନ୍ତୁ ତା ସାଙ୍ଗରେ କିଛି ସମୟ ଖେଳକୁଦ ପାଇଁ ବି ବାହାର କରିବା ବହୁତ ଜରୁରୀ ଅଟେ। ଖେଳିବା ଦ୍ୱାରା ଆମର ଆତ୍ମବିଶ୍ୱାସ ବଢ଼େ, ଯାହାଫଳରେ ଆମେ କଠିନ ପରିସ୍ଥିତିକୁ କିପରି ଭାବରେ ସାମ୍ନା କରିବା ତାହା ଆମେ ଶିଖିଥାନ୍ତି। ଏବଂ ଆମର ବ୍ୟକ୍ତିତ୍ୱର ବିକାଶରେ ମଧ୍ୟ ଖେଳ ବହୁତ ସାହାଯ୍ୟ କରେ। ଖେଳ ସମସ୍ତଙ୍କ ଜୀବନରେ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ, ତେଣୁ ଖେଳକୁଦରେ ଭାଗ ନେବା ପାଇଁ ଆମେ ସମସ୍ତଙ୍କୁ ପ୍ରୋତ୍ସାହିତ କରିବା ଦରକାର। ଶ୍ରୋତାବନ୍ଧୁ, ଖେଳକୁଦରେ ଭାଗ ନେବା ଦ୍ୱାରା ଆମ ଶରୀର ସୁସ୍ଥ ଏବଂ ସବଳ ରହିଥାଏ। ଖେଳିବା ଦ୍ୱାରା ଆମ ଶରୀର ଫୁର୍ତ୍ତି ରହେ, ଯାହାଦ୍ୱାରା ଆମେ ଦିନଯାକ କାମ କରିପାରୁ। ଆମେ ସମସ୍ତେ ଶୁଣିଛନ୍ତି ଯେ ସୁସ୍ଥ ମନ ସୁସ୍ଥ ଶରୀର ମଧ୍ୟରେ ରହିଛି। ଯଦି ଆପଣ ଖେଳକୁଦରେ ଭାଗ ନେବେ, ତେବେ ଆପଣ ନିଶ୍ଚୟ ସୁସ୍ଥ ରହିବେ ଏବଂ ଆପଣ ସବୁ କାମକୁ ଆଗ୍ରହର ସହିତ କରିପାରିବେ। ସବୁ ମଣିଷକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ବହୁତ ଜରୁରୀ ଅଟେ। ତେବେ ଶ୍ରୋତା ବନ୍ଧୁ, ଆଉ ଡେରି ନକରି ଆସନ୍ତୁ, ଆଜିର ଅତିଥିଙ୍କ ସହିତ ଆଲୋଚନା କରିବା। ସାର୍ ନମସ୍କାର।
1: ନମସ୍କାର,
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। ସାର୍, ଆପଣଙ୍କର ପରିଚୟଟି ଆମର ଶ୍ରୋତା ବନ୍ଧୁ।

0: ମାନଙ୍କୁ ଦେବେ।
1: ମୋ ନାଁ ରୀତମ ଭୂୟାଁ, ମୁଁ ଟେବଲ୍ ଟେନିସ୍ ପ୍ଲେୟର, ମୁଁ ଏବେ ନ୍ୟାସନାଲ୍ ଲେଭେଲ୍ରେ ରିପ୍ରେଜେଣ୍ଟ କରୁଛି।
0: ଧନ୍ୟବାଦ ସାର୍। ସାର୍, ଆପଣ ଜଣେ ଟେବୁଲ୍ ଟେନିସ୍ ପ୍ଲେୟର, ନ୍ୟାସନାଲ୍ ବି ଆପଣ ରିପ୍ରେଜେଣ୍ଟ କରିଛନ୍ତି ଓଡ଼ିଶାକୁ, ତ ସାର୍ ଆପଣଙ୍କର ଯେଉଁ ଖେଳ କ୍ୟାରିୟର୍ଟି ଟେବୁଲ୍ ଟେନିସ୍ରେ, କାରଣ ଆପଣ ଏବେ ପାଠ ବି ପଢ଼ୁଛନ୍ତି, ତ କେମିତି କ'ଣ ଆରମ୍ଭ ହେଲା ଟିକିଏ ଆମର ଶ୍ରୋତା ବନ୍ଧୁମାନଙ୍କୁ ଜଣାଇବେ।
1: ମୋ ଖେଳ 2020 ଆରମ୍ଭ ହେଲା, ତ ତାପରେ କୋଭିଡ଼ ଆରମ୍ଭ ଯେହେତୁ ହେଇଗଲା, ସେଇ 2 ବର୍ଷ ମୁଁ ଖେଳିପାରିଲି। ତ 2022ରେ ମୁଁ ଫାଷ୍ଟ ଖେଳ ଷ୍ଟାର୍ଟ କଲି, ମୋ କୋଚ୍ ସନି ସାର୍ ମୋ ଫାଷ୍ଟ କୋଚ୍ ଥିଲେ, ସେଇଠୁ ଏବେ ମୁଁ 4 ବର୍ଷ ଏବେ ଖେଳ ମୋର ଜାରି ଅଛି।
0: ଆଜ୍ଞା ସାର୍, ଇନ୍ଡୋର୍ ଷ୍ଟାଡିୟମରେ ଆପଣ ଖେଳ ଶିଖୁଛନ୍ତି ଟେବୁଲ୍ ଟେନିସ୍, ଆପଣ ପ୍ରଥମେ ଯେତେବେଳେ ଟେବୁଲ୍ ଟେନିସ୍ ଖେଳିବାକୁ ଚାହିଁଲେ ମନରେ କେମିତି କ'ଣ ଆସିଲା? କାରଣ ଅନେକ ପ୍ରକାର ଖେଳ ରହିଛି ଆମର ରାଉରକେଲାରେ, ବିଭିନ୍ନ ପ୍ରକାର ପିଲା ଖେଳୁଛନ୍ତି ଖେଳ, ଆଉ ହକିର ବେଶୀ କ୍ରେଜ୍ ରହିଛି କାରଣ ଯେହେତୁ ଏଠି ହକି ଷ୍ଟାଡିୟମ୍ ରହିଛି, ତ ଆପଣଙ୍କ ମନରେ କେମିତି କ'ଣ ଆସିଲା ଟେବୁଲ୍ ଟେନିସ୍ ଖେଳିବା ପାଇଁ?
1: ଆମ ଘର ଆଗର ସେକ୍ଟର 8ରେ ଥିଲା, ଆମେ ଯେତେବେଳେ କୋଇଲନଗର ସିଫ୍ଟ ହେଲୁ ସେତେବେଳେ ମୋର ଫ୍ରେଣ୍ଡ ସର୍କଲ କିଏ ନଥିଲେ, ତ ମୋତେ ସ୍ପୋର୍ଟସ୍ ଖେଳିବାକୁ ବହୁତ ପସନ୍ଦ ଥିଲା। ମୋ ବାପା ମୋତେ ଇନ୍ଡୋର୍ ଷ୍ଟାଡିୟମ୍ ନେଇକି ଯାଇଥିଲେ, ସେଇଠି ମୋର ଟେବଲ୍ ଟେନିସ୍ ଖେଳ ଦେଖିକି ମୁଁ ଫାଷ୍ଟ ଖେଳ ଷ୍ଟାର୍ଟ କଲି, ତ ଖେଳୁ ଖେଳୁ ମୋର ଇଣ୍ଟରେଷ୍ଟ ବଢ଼ିଲା, ସେତେବେଳେ ମୁଁ ଖେଳ ଜାରି ଅଛି।
0: ଆଚ୍ଛା, ଟେବୁଲ୍ ଟେନିସ୍ ଯେଉଁ ଆପଣ ଖେଳୁଛନ୍ତି ସାର୍, ମୁଁ ଟିକେ ତା ବିଷୟରେ ଆପଣଙ୍କୁ ପଚାରିବି କାରଣ ଶ୍ରୋତା ବନ୍ଧୁମାନେ ବି ଜାଣିବା ଉଚିତ, ସେଥିରେ ଟେବୁଲ୍ଟା କେଉଁଥିରେ ତିଆରି ହେଇଥାଏ, ଆଉ ତାର କେମିତି କ'ଣ ତାର ସାଇଜ୍ ରହିଛି, ଆଉ ତାର ଯେଉଁ ବଲ୍ ଆପଣ ୟୁଜ୍ କରୁଛନ୍ତି ତା ଉପରେ ଟିକେ ଆମର ଶ୍ରୋତା ବନ୍ଧୁମାନଙ୍କୁ ଜଣାଇବେ।
1: ଟେବଲ୍ ୱୁଡେନ୍ରୁ ବନିଛି, ଆଉ ଟେବଲ୍ର ସାଇଜ୍ ଅପ୍ ଟୁ 2 ମିଟର ଥାଏ, ଆମ ବଲ୍ 40 mm ତା ୱେଟ୍, ଆଉ ହ୍ୱାଇଟ୍ କଲର୍ ଥାଏ।
0: ସେ ବଲ୍ଟା ପ୍ଲାଷ୍ଟିକ୍ରେ ତିଆରି?
1: ହଁ
0: ଆଜ୍ଞା।
1: ଆଉ ଆମ ରାକେଟ୍ ବି 2 ରବର ଥାଏ, ରବରର ପ୍ରାଇସ୍ ବି 2000-6000 ଭିତରେ ଆସେ।
0: ସାର୍, ଯେତେବେଳେ ଆପଣ ଟେବୁଲ୍ ଟେନିସ୍ ଖେଳନ୍ତି, ଆପଣ କେଉଁ ଜିନିଷ ଉପରେ ବିଶେଷ କରି ଆପଣ କେଉଁ ଜିନିଷ ଉପରେ ଲକ୍ଷ୍ୟ ରଖନ୍ତି ଖେଳରେ?
1: ଟେବୁଲ୍ ଟେନିସ୍ ଖେଳିବା ବେଳେ ମୁଁ ପ୍ରିସିଜନ୍, ସ୍ପିନ୍ ଆଉ ସ୍ପିଡ୍ ଉପରେ ଧ୍ୟାନ ରଖେ, କାହିଁକି ସେଇ ସ୍ପିନ୍ରେ ହିଁ ଅପୋନେଣ୍ଟ ଟ୍ରିକ୍ ହୁଅନ୍ତି, ସ୍ପିନ୍ରେ ହିଁ ଯେତେ ଖେଳିଲେ ଅପୋନେଣ୍ଟ ଆମକୁ ପଏଣ୍ଟ ହାସିଲ ହେବ। 11 ପଏଣ୍ଟ ଯାହାର ଗେମ୍ରେ ଫାଷ୍ଟ ହୁଏ ସେହି ଫାଷ୍ଟ ସେଟ୍ ଜିତେ, ଏମିତି 3 ସେଟ୍ ହୁଏ,
0: ପ୍ରତ୍ୟେକ ସେଟ୍ 11 ମିନିଟ୍ର ହୁଏ
1: ନା 11 ପଏଣ୍ଟସ୍ର ହୁଏ।
0: 11 ପଏଣ୍ଟସ୍ର ହୁଏ, କେତେ ମିନିଟ୍ ସେଟା ଚାଲେ ଖେଳଟା?
1: ଗୋଟେ ମ୍ୟାଚ୍ ଅପ୍ ଟୁ 10-20 ମିନିଟ୍ସ ଚାଲେ।
0: ଆଚ୍ଛା,
1: ବେଷ୍ଟ ମ୍ୟାଚ୍ ବେଷ୍ଟ ଅଫ୍ 5ର ହୁଏ, ସେଥିରୁ ଯିଏ 3 ସେଟ୍ ଫାଷ୍ଟ ଜିତିଲା ସିଏ ମ୍ୟାଚ୍ଟା ଜିତିଯାଏ।
0: ଆଚ୍ଛା, ଯେତେବେଳେ ଆପଣ ଖେଳନ୍ତି ଅପୋନେଣ୍ଟର କେଉଁ ଜିନିଷକୁ ଆପଣ ମାର୍କ କରନ୍ତି ଯେ ଆମେ ତାକୁ ଏଇ ଉପାୟରେ ମାରିଲେ ତାକୁ ହରେଇ ପାରିବୁ ବୋଲି?
1: ଅପୋନେଣ୍ଟକୁ ଆଗ ମୁଁ ଜଜ୍ କରେ ତାର ୱିକନେସ୍ କ'ଣ, ତ ମୁଁ ତାକୁ ଆଗ ତା ୱିକନେସ୍ ହିସାବରେ ତାର ଟିକେ ତାକୁ ଲଲଚାଏ, ତାପରେ ତାର ଦେଖିକି ମୁଁ ତାର ପଏଣ୍ଟ ନିଏ ତା ଉପରେ।
0: ଆଚ୍ଛା ଆଚ୍ଛା, ଯେତେବେଳେ ଆପଣ ଖେଳନ୍ତି ହାତର ସ୍ପିଡ଼ଟା ଆପଣଙ୍କର ଅଧିକ ରହୁଥିବ ନିଶ୍ଚୟ, କାରଣ ଟେବୁଲ୍ ଟେନିସ୍ ଖେଳ ଟେବୁଲ୍ ଭିତରେ ଯଦି ବଲ୍ଟା ବାହାରିଗଲା ତ ଆଉଟ୍ ହେଇଯାଏ ସେଇଟା, ଲକ୍ଷ୍ୟଟା ଆପଣଙ୍କର କେଉଁ ଜିନିଷ ଉପରେ, ବଲ୍ ଉପରେ ଥାଏ କି ଅପୋନେଣ୍ଟ ଇଏ ଉପରେ ଥାଏ?
1: ମୋର ଲକ୍ଷ୍ୟ ବଲ୍ ଉପରେ ଥାଏ, ବଲ୍ରେ ଏତେ କଣ୍ଟ୍ରୋଲ୍ ରହିବ ସେତେ ଟେବୁଲ୍ ଉପରେ ପଡ଼ିବ, ସେ ଟେବୁଲ୍ ଉପରେ ପଡ଼ିଲେ ହିଁ ପଏଣ୍ଟଟା ସେଥିରୁ ମିଳିବ।
0: ଆପଣ ଯେତେବେଳେ ଖେଳିଲେ ଟେବୁଲ୍ ଟେନିସ୍ ଖେଳିଲେ, ଆପଣଙ୍କୁ ଘରେ କିଏ ବେଶୀ ଉତ୍ସାହିତ କଲା ଟେବୁଲ୍ ଟେନିସ୍ ଖେଳ ଯିବା ପାଇଁ, ବାପା କି ମା, କିଏ ଉତ୍ସାହିତ କଲା?
1: ମୋ ଭାଇ ଗୋଟେ ସ୍ପୋର୍ଟସମ୍ୟାନ୍ ଥିଲେ, ତ ଭାଇ ମୋର ବହୁତ ସ୍ପୋର୍ଟସରେ ଭଲ ଥିଲେ, ତ ଭାଇକୁ ଦେଖିକି ମୋତେ ଲାଗିଲା ମୁଁ ବି କିଛି ଗେମ୍ ଷ୍ଟାର୍ଟ କରିବି। ମୁଁ ଯେତେବେଳେ ଟେବୁଲ୍ ଟେନିସ୍ ଖେଳ ଷ୍ଟାର୍ଟ କଲି, ମୋ ବାପା ବି ମୋତେ ଏନକରେଜ୍ କଲେ, ତ ଧୀରେ ଧୀରେ କରି ମୋର ବି ମୋତେ ବି ଏନକରେଜ୍ ଲାଗିଲା, ଖେଳ ବହୁତ ଭଲ, ତ ଯେତେବେଳେ ମୁଁ ଭଲ କରିବାକୁ ଲାଗିଲି ମୋତେ ବି କନଫିଡେନ୍ସ ଆସିଲା ମୁଁ ବହୁତ ଭଲ କରିପାରିବି। ସେତେବେଳଠୁ ମୁଁ ଟ୍ରେନିଂ ମୋର ଷ୍ଟାର୍ଟ ହେଲା, ତ ଟ୍ରେନିଂ ଷ୍ଟାର୍ଟ ହଉ ମୋର ଫାଷ୍ଟ ଷ୍ଟେଟ୍ ଖେଳିଲି 2023ରେ, ଫାଷ୍ଟ ଷ୍ଟେଟ୍ରେ ମୋର ଏତେ କିଛି ଭଲ ହେଲାନି, ମୋତେ ନେକ୍ସଟ ଇୟର୍ ପାଇଁ ମୁଁ ବହୁତ ଟ୍ରେନିଂ ନେଲି, ମୋ ପ୍ରାକ୍ଟିସ୍ କରି ପରିଶ୍ରମ କଲି, ନେକ୍ସଟ ଇୟର ଫାଷ୍ଟ ଏଟ୍ରେ ହିଁ ରନର୍ସ ଅପ୍ ହେଇଥିଲି।
0: କେଉଁ ଜାଗାକୁ ଯାଇଥିଲେ ଖେଳିବା ପାଇଁ?
1: ମୁଁ ଯାଇଥିଲି ଭୁବନେଶ୍ୱର ଶହୀଦନଗର ଷ୍ଟାଡିୟମରେ।
0: ଆଚ୍ଛା,
1: ସେଇଠି ମୋର 11ରେ ମୁଁ ଫାଷ୍ଟ ଟାଇମ୍ ରନର୍ସ ଅପ୍ ହେଲି, ରନର୍ସ ଅପ୍ ହେଲା ପରେ ମୋତେ ବହୁତ ପ୍ରାଉଡ଼ ଫିଲ୍ ହେଲା, ମୋତେ ଲାଗିଲା ଯେ ମୋର ସବୁ ପରିଶ୍ରମ ସଫଳ ହେଲା।
0: ଆଜ୍ଞା, ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ, କାରଣ ଯାହା ବି ହେଉ ଆପଣ ଏତେ ପରିଶ୍ରମ ପରେ ଯେତେବେଳେ ମଣିଷକୁ ଗୋଟେ ସଫଳତା ମିଳିଥାଏ ନିଶ୍ଚୟ ବହୁତ ଖୁସି ଲାଗେ। କହିଲେ ଯେ ଫାଷ୍ଟ ଆପଣ ଭୁବନେଶ୍ୱର ଖେଳିବାକୁ ଯାଇଥିଲେ, ତାପରେ ଆପଣ କେଉଁ ଜାଗାକୁ ଯାଇଥିଲେ ଖେଳିବା ପାଇଁ?
1: ଭୁବନେଶ୍ୱର ଗଲା ପରେ ମୁଁ ଯାଇଥିଲି କଟକ, କଟକରେ ମୋ ଆମର ମ୍ୟାଚ୍ ଷ୍ଟାର୍ଟ ହେଲା, ସେଇ କଟକରେ ମୁଁ ଫାଷ୍ଟ ଟାଇମ୍ ଚାମ୍ପିଅନ୍ ହେଇଥିଲି।
0: ଆଚ୍ଛା, ଚାମ୍ପିଅନ୍ ହେଲା ପରେ ଫିଲିଙ୍ଗସ୍ କେମିତି?

0: ଖେଳିଥିଲି ଭୁବନେଶ୍ୱର ପିଲା ସହିତ, ଚାମ୍ପିଅନ ହେଲା ପରେ ମୋତେ ବହୁତ ପ୍ରାଉଡ଼ ଫିଲ୍ ହେଲା, ଏତେ ପରିଶ୍ରମ ମୋତେ ସଫଳତା ମିଳିଲା, ମୋତେ ପ୍ରାଇଜ୍ ଦେଲେ ପ୍ରାଉଡ଼ ଫିଲ୍ ହେଲା କି
1: ହଁ ମୁଁ ଏତେ ପରିଶ୍ରମ କରିଛି ଆଉ ମୋତେ ସଫଳ ଆଜି ମିଳିଲା। ଆପଣ ଏବେ ପାଠ ବି ପଢୁଛନ୍ତି, ପାଠ ସହିତ ଖେଳକୁ କେମିତି କ'ଣ ମ୍ୟାନେଜ୍ କରିକି ଚାଲିଛନ୍ତି ଆପଣ?
0: ମୁଁ ଦିନରେ 2-3 hours ସନ୍ଧ୍ୟାରେ ଖେଳେ, ତାପରେ ଆସିକି ମୁଁ ରେଷ୍ଟ କରି ମୋର ଟ୍ୟୁସନ ଟ୍ୟୁସନ ସରିଲା ପରେ ମୁଁ ଆମର ଆସୋସିଏସନକୁ ଯାଏ, ସେଠି 2-2 hours 3-2 hours ଖେଳିକି ତାପରେ ମୁଁ ଘରେ ଆସିକି ମୋର ରେଷ୍ଟ କରି ପୁଣି ଥରେ।
1: ଆପଣ ତ ବର୍ତ୍ତମାନ ରାଉରକେଲାରେ ଖେଳ ଶିଖୁଛନ୍ତି, ଓଡ଼ିଶାର କେଉଁ କେଉଁ ଜାଗାରେ ଟେବୁଲ ଟେନିସ ପାଇଁ ଭଲ ଏକାଡେମୀ ବା ଭଲ କୋଚିଂ ମିଳୁଛି, ଭଲ କୋଚ୍ ଅଛନ୍ତି ବୋଲି ଆପଣ ଭାବୁଛନ୍ତି?
0: ଓଡ଼ିଶାରେ କଟକ ଆଉ ଭୁବନେଶ୍ୱରରେ ଭଲ କୋଚିଂ ରହିଛି, କାହିଁକି ସେଇଠାରେ ବହୁତ ଭଲ କୋଚ୍ ଷ୍ଟାଡିୟମ ଅଛି। ଆମର ଏଇ ରାଉରକେଲାରେ ଷ୍ଟାଡିୟମ ତ ଅଛି, କୋଚ୍ ଏତେ ଭଲ ନାହାନ୍ତି, କୋଚ୍ ନ ଭଲ ହେବାରୁ ଆମର ସେତିକି ଲେବଲ ଅପଗ୍ରେଡ୍ ହେଉନି, ଖେଳଟା ଆଗକୁ ବଢ଼ୁନି, ସେଥିପାଇଁ ବେଶୀ ପିଲା ବାହାରି ନାହାନ୍ତି ରାଉରକେଲାରୁ। ଭୁବନେଶ୍ୱରରେ ଆଉ କଟକରେ ବହୁତ ପିଲା ଅଛନ୍ତି, ତ କୋଚ୍ ଭଲ ହେବା ଯୋଗୁଁ ତାଙ୍କର ସେଇଠି ବହୁତ ପ୍ଲେୟାର ବାହାରନ୍ତି, ତ ଆମର ସେଠି କମ୍ପିଟିସନ ଭୁବନେଶ୍ୱର ଆଉ କଟକ ଭିତରେ ବହୁତ ହୋଇଯାଏ।
1: ଯେହେତୁ ସେପଟେ ଭଲ କୋଚିଂ ସେଣ୍ଟର ଅଛି, ଭଲ କୋଚ୍ ଅଛନ୍ତି, ତେଣୁ ନିଶ୍ଚୟ ସେଠି ପିଲା ଭଲ ବାହାରିବେ। ବର୍ତ୍ତମାନ ଆପଣ ଆଉ କେଉଁଠିକି ଖେଳିବାକୁ ଯିବାର ଅଛି ଆଗକୁ?
0: ଏବେ ତ ଷ୍ଟେଟ୍ ହବ, ଷ୍ଟେଟ୍ ମୋର ଏଇ ବର୍ଷ ରାଙ୍କିଙ୍ଗ ରହିଲା, ତା ନ୍ୟାସନାଲ୍ ଖେଳିବାକୁ ଯିବି। ନ୍ୟାସନାଲ୍ ଇଣ୍ଡିଆରେ କେଉଁ ବି ଷ୍ଟେଟ୍ରେ ହୁଏ, ସେଠୁ 26 ଷ୍ଟେଟ୍ରୁ ପିଲା ଆସନ୍ତି। ଆମର ସେଠି 26 ପିଲାରୁ ଯିଏ ଟପ୍ 4 ହୁଏ ସିଏ ଇଣ୍ଡିଆ ପାଇଁ ରିପ୍ରେଜେଣ୍ଟ କରେ।
1: ଆଗକୁ ଆପଣ କ'ଣ ଭାବୁଛନ୍ତି ଆପଣ ରିପ୍ରେଜେଣ୍ଟ କରିବେ ବୋଲି?
0: ମୋର ତ ଚେଷ୍ଟା ଚାଲିଛି ଇଣ୍ଡିଆକୁ ରିପ୍ରେଜେଣ୍ଟ କରିବା ପାଇଁ, ଏଥିପାଇଁ ମୁଁ ବହୁତ ଟ୍ରେନିଂ କରିଛି, ମୋର ଏମିତି ପ୍ରାକ୍ଟିସ୍ ଜାରି ରହିବ ତାକି ମୁଁ ଇଣ୍ଡିଆ ଖେଳିପାରେ।
1: ଆଚ୍ଛା ଆଚ୍ଛା, ଟେବୁଲ ଟେନିସ୍ ଖେଳର ବର୍ତ୍ତମାନ କ'ଣ ରୁଲ୍ ରେଗୁଲେସନ୍ ସବୁ ରହିଛି ଖେଳରେ, ଯେତେବେଳେ ଆପଣ ଖେଳିବାକୁ ଯାଉଛନ୍ତି ବାହାରକୁ ରୁଲ୍ ରେଗୁଲେସନ୍ କ'ଣ ରହିଛି?
0: ରୁଲ୍ ରେଗୁଲେସନ୍ ଏହା ଯେ ଆମେ ଯେତେବେଳେ ଯାଉ ଆମକୁ ଗୋଟେ ରୁମ୍ରେ ସବୁ ପ୍ଲେୟର ମାନଙ୍କ ସହିତ ରହିବାର ଅଛି। ଆମର ମ୍ୟାଚ୍ ସକାଳ 8 ଷ୍ଟାର୍ଟ ହୁଏ, ତ 8 ଯାଇକି ଆମେ ସେ ଇଣ୍ଡୋର ହଲ୍ ଯେଉଁଠି ମ୍ୟାଚ୍ ହେଉଛି ସେଇଠି ଆମକୁ ରିପ୍ରେଜେଣ୍ଟ କରିବାର ଥାଏ ନିଜ ନିଜ ଷ୍ଟେଟ୍କୁ। ମ୍ୟାଚ୍ ଯେତେବେଳେ କଲ୍ ଆଉଟ୍ ହେବ ତ ରେସ୍ପେକ୍ଟିଭ୍ ପ୍ଲେୟର ତାଙ୍କର ମ୍ୟାଚ୍ ଖେଳିବାକୁ ଯିବେ, ତ ମ୍ୟାଚ୍ରେ ଯିଏ ୱିନର୍ ହେବ ସେ ନେକ୍ସଟ ରାଉଣ୍ଡକୁ କ୍ୱାଲିଫାଏ ହେବ। ଏମିତି କ୍ୱାଲିଫାଏ ହେଇକି ଅପ୍ ଟୁ 6 ରାଉଣ୍ଡ ପରେ ଆମେ ଫାଇନାଲ୍କୁ ଯିବୁ, ତ ଫାଇନାଲ୍କୁ ଯିଏ ଯିବ ଜିତିବ ସେ କାଟାଗେରୀର ଚାମ୍ପିଅନ ହେବ। ଖେଳିଲାବେଳେ ଆମକୁ ହ୍ୱାଇଟ୍ ସାର୍ଟ ପିନ୍ଧିବା କଥା ନୁହଁ, ହ୍ୱାଇଟ୍ ସାର୍ଟ ପିନ୍ଧିଲେ ବଲ୍ ବି ହ୍ୱାଇଟ୍ କଲର୍ ଥାଏ, ତ ହ୍ୱାଇଟ୍ ରିଫ୍ଲେକ୍ଟ ହେବ ପ୍ଲେୟର୍ ନ ହ୍ୱାଇଟ୍ ବ୍ୟାନ୍ ଅଛି ଟେବୁଲ୍ ଟେନିସ୍ରେ। ଖେଳିଲାବେଳେ ଆମେ ଟେବଲ୍ ଉପରୁ ସର୍ଭିସ୍ କରିବା କଥା ତାକି ବଲ୍ ପ୍ଲେୟର୍କୁ ଦେଖାଯାଉ କେଉଁଠୁ ଟସ୍ ହେଉଛି, ଟେବଲ୍ ଭିତରେ ମାରିବାକୁ ଅଛି। 2 ସେମ୍ କଲର୍ ରାକେଟ୍ ୟୁଜ୍ କରିପାରିବନି। 5 ମ୍ୟାଚ୍ ହୁଏ, 5 ଇଚ୍ ସେଟ୍ 11 ପଏଣ୍ଟସ୍ ରହେ, ତ ସେ 5 3 ଯିଏ ଦେଇଥିଲା ସିଏ ୱିନର୍ସ ହେଇଯାଏ। ଏଥିରେ ଗୋଟେ ପ୍ଲେୟର୍ ରାକେଟ୍ରେ 2 ସେଟ୍ ସେମ୍ ହେବନି, 2 କଲର୍ ରବର୍ ଥାଏ, ରେଡ୍ ଆଉ ବ୍ଲାକ୍।
1: ମାନେ 2 ଆପଣ ଯେଉଁ ଅପୋନେଣ୍ଟ ଖେଳନ୍ତି ଆପଣଙ୍କର ବି ରେଡ୍ ବ୍ଲାକ୍ ଆଉ ତାଙ୍କର ବି ରେଡ୍ ବ୍ଲାକ୍ ଥିବ,
0: ଏଇଟା କମ୍ପଲସରି। ୱାନ୍ସ ନେମ୍ କଲ୍ ଆଉଟ୍ ହେଇସାରିଲା ପରେ ସେଇ ପ୍ଲେୟର୍କୁ 10 ଭିତରେ ସେ କୋର୍ଟକୁ ପହଞ୍ଚିବାକୁ ପଡ଼ିବ। କୋର୍ଟକୁ ଏଣ୍ଟର ହେଇସାରିଲା ପରେ ସେ କୋର୍ଟ ଲିଭ୍ କରିବା ହେବନି,
1: ୱାସରୁମ୍ ବି ଯାଇପାରିବନି।
0: ନା, ୱାସରୁମ୍ ବି ଯାଇପାରିବନି। ଗୋଟେ ସେଟ୍ ସରିଲା ପରେ ଗୋଟେ 5 ସର୍ଟ ବ୍ରେକ୍ ମିଳେ, ସେଇଥିରେ ଆମର ୱାଟର୍ ବ୍ରେକ୍ ଆଉ ପ୍ଲାନିଂ ହେଥିରେ କରିପାରିବୁ। ହ୍ୱାଇଟ୍ କଲର୍ ସାର୍ଟ ପିନ୍ଧି ପାରିବନି, ଅମ୍ପାୟାର ସହିତ ଆର୍ଗ୍ୟୁମେଣ୍ଟ ହେବ, ନହେଲେ ରେଡ୍ କାର୍ଡ 1 ବ୍ୟାନ୍ ମିଳିପାରେ।
1: ଆଲୋଚନାଟିକୁ ତ ଆମେ ଆଗେଇ ନବା, ତେବେ ଆସନ୍ତୁ ତା ଆଗରୁ ଶୁଣିନେବା ଏହି ସୁନ୍ଦର ଗୀତଟିକୁ।

0: ତେବେ ଶ୍ରୋତା ବନ୍ଧୁ ଆସନ୍ତୁ ଆଲୋଚନାଟିକୁ ଆଗେଇ ନେବା।
1: ତେବେ ଆପଣ ତ ବହୁତ ଜାଗା ଖେଳିବାକୁ ଗଲେଣି, ନ୍ୟାସନାଲ ବି ଏବେ ଆପଣ ଖେଳିବାକୁ ଯିବେ। ଆଚ୍ଛା, ଯେଉଁ ଆମର ଓଡ଼ିଶାର ଟେବୁଲ ଟେନିସ୍ ଆସୋସିଏସନ୍ ରହିଛି, ତା ତରଫରୁ ଆପଣଙ୍କୁ କିଛି ସୁବିଧା ସୁଯୋଗ ମିଳୁଛି କି?
2: ଓଡ଼ିଶାରୁ ତ ମୋତେ କିଛି ସୁବିଧା ମିଳୁନି, ଯେତେବେଳେ ଆମେ ନ୍ୟାସନାଲ ଯାଉ ଖେଳିବାକୁ ତାହେଲେ ଆମକୁ ଆମର ଯେତିକି ବି ଟ୍ରାନ୍ସପୋର୍ଟ ଫିସ୍ ଅଛି, ଫୁଡ୍ ଫିସ୍, ରହିବାକୁ ସବୁ ସିଏ ବେୟାର କରନ୍ତି। ବାକି ଆମର ଓଡ଼ିଶା ଆସୋସିଏସନ ଆମର ଇୟରଲି 4 ଷ୍ଟେଟ୍ ଚାମ୍ପିଅନସିପ୍ କରେ, ଷ୍ଟେଟ୍ ଚାମ୍ପିଅନସିପ୍ରେ ବି ଆମର ସବୁ ଫାସିଲିଟିଜ ସେହିମାନେ ହିଁ ଦିଅନ୍ତି। ବାକି ଏଣ୍ଟ୍ରି ଫି ଆଉ ଏଇଠୁ ମୋତେ ରିପ୍ରେଜେଣ୍ଟ ମୁଁ RSP ତରଫରୁ କରେ, ଯେତିକି ମୁଁ ଟ୍ରାନ୍ସପୋର୍ଟ ହୁଏ ସେତେ RSP ଦିଏ। ଯେତେବେଳେ ୱିନର ୟା ରନର୍ସ ଅପ୍ ଯେତେବେଳେ ହୁଏ ତ ସେ RSP ତରଫରୁ।
1: ଆଚ୍ଛା, ଆପଣ ଭାବୁଛନ୍ତି କି ଯେ ଓଡ଼ିଶା ଆସୋସିଏସନ ତରଫରୁ ଏଇ ଯେଉଁ ଟେବୁଲ ଟେନିସ୍ ଖେଳର ପ୍ରଚାର ପ୍ରସାର ପାଇଁ ବହୁତ ମାତ୍ରାରେ ଟୁର୍ଣ୍ଣାମେଣ୍ଟ କରିବା ଦରକାର?
2: ହଁ,
1: କାରଣ ରାଉରକେଲାରେ ତ ସେତିକି ପରିମାଣରେ ଟୁର୍ଣ୍ଣାମେଣ୍ଟ ହେଉନି, ତ ଆପଣ କ'ଣ ଭାବୁଛନ୍ତି ସେ ଉପରେ କ'ଣ କହିବେ?
2: ଓଡ଼ିଶା ଆସୋସିଏସନ ଆମକୁ ସ୍ପେଶାଲାଇଜ୍ଡ କୋଚ୍ ଆଉ ଟ୍ରେନିଂ ଦେବା କଥା, ଆଉ ବହୁତ ଟୁର୍ଣ୍ଣାମେଣ୍ଟ କରିବା କଥା, କିନ୍ତୁ କମ୍ପାରେଟିଭଲି ଅଦର ଷ୍ଟେଟ୍ରେ ବହୁତ ମ୍ୟାଚେସ୍ ହୁଏ, ତ ଏଇଠି ଏତେ ମ୍ୟାଚ୍ ହୁଏ, ତ ପ୍ଲେୟର୍ର ଏତେ ଡେଭଲପମେଣ୍ଟ ହୁଏ ନା, ତ ମ୍ୟାଚ୍ କଲେ ପ୍ଲେୟର୍ର ଡେଭଲପମେଣ୍ଟ ହେଲେ ଓଡ଼ିଶା ଭଲ ଖେଳିପାରେ।
1: ଆଚ୍ଛା, ଏ ଟେବୁଲ ଟେନିସ୍ ଖେଳରେ କେଉଁ ଷ୍ଟେଟ୍ ତାର ଭଲ ପୋଜିସନ୍ ରହିଛି?
2: ଟେବୁଲ ଟେନିସ୍ ବେଙ୍ଗଲ, ତାମିଲନାଡ଼ୁ ଓ ଆସାମ ବହୁତ ଭଲ ଖେଳନ୍ତି, ଷ୍ଟେଟ୍ରେ ବହୁତ ଟ୍ରେନିଂ କରନ୍ତି, କୋଚ୍ ଭଲ ଅଛନ୍ତି, ପ୍ଲେୟର୍ ବହୁତ ଥିବାରୁ ପ୍ଲେୟର ମାନେ ବହୁତ ପାର୍ଟିସିପେଣ୍ଟସ୍ ବହୁତ ଅଛନ୍ତି, ଗେମ୍ରେ ବହୁତ ଇଣ୍ଟରେଷ୍ଟ ଦିଅନ୍ତି,
1: ସବୁବେଳେ ପିଲାଙ୍କୁ ବି ସେମାନେ ନିଶ୍ଚୟ ଶିଖାଉଥିବେ।
2: ହଁ, ସେଥିପାଇଁ ମାନେ ବହୁତ ଗେମ୍ରେ ଇଣ୍ଟରେଷ୍ଟ ଦିଅନ୍ତି, ତ କୋଚ୍ ବି ଭଲ ଆସନ୍ତି, ତ ହେଇଟି ମ୍ୟାଚେସ୍ ବି ବହୁତ ହୁଏ, ପ୍ଲେୟର ମାନଙ୍କର ଡେଭଲପମେଣ୍ଟ ହେଇଟି ବହୁତ, ଆଉ ହେଇଟି ବହୁତ ଟାଇମ୍ ଦିଅନ୍ତି ସେ ଗେମ୍କୁ ପ୍ରତି। ଆମର ଏଇଠି ଟ୍ରେନିଂ ଭଲ ନଥିବାରୁ ପ୍ଲେୟର ମାନେ ଏତେ ଡେଭଲପମେଣ୍ଟ ହେଇପାରେନି, ତ ସେଥିପାଇଁ ଆମର ଓଡ଼ିଶା ଏତେ ଭଲ ଭାବେ ଖେଳୁନି।
1: ଆଚ୍ଛା, ଓଡ଼ିଶାର ବର୍ତ୍ତମାନ

0: କିଏ ଟେବୁଲ ଟେନିସ୍ ଭଲ ଏବେ ଇଣ୍ଡିଆ ପାଇଁ ରିପ୍ରେଜେଣ୍ଟ କରୁଛି ଆଉ ମେଡେଲ ବି ଆଣୁଛି, କିଏ ଅଛି ଏବେ?
1: ଜିଜ୍ଞାଂଶୁ ସାହୁ କହିକି କଟକର ପ୍ଲେୟର ଅଛନ୍ତି, ସିଏ ଖେଲୋ ଇଣ୍ଡିଆ ଖେଳିଛନ୍ତି, ସିଏ ଓଡ଼ିଶାର ବି 6 ଟାଇମ୍ ଷ୍ଟେଟ୍ ଚାମ୍ପିଅନ୍ ଅଛନ୍ତି, ତାଙ୍କର ନ୍ୟାସନାଲ ରାଙ୍କିଙ୍ଗ ଅପ୍ 20 ଅଛି।
0: ତେବେ ଆପଣ ତ ଏଇଠି ଶିଖୁଛନ୍ତି ରାଉରକେଲାରେ, ଆଗକୁ ଭାବୁଛନ୍ତି ଯେ ଆପଣ ଆଉ ଟିକେ ଭଲ ଟ୍ରେନିଂ ନେବା ପାଇଁ, କାରଣ ଯେହେତୁ ଆପଣ ଏବେ ନ୍ୟାସନାଲ ଯିବେ ଖେଳିବା ପାଇଁ, ତ ଟ୍ରେନିଂ ନେବା ପାଇଁ ଆପଣ ଭାବୁଛନ୍ତି କି ଆଗକୁ ମୁଁ ଆଉ କେଉଁଠି ଯାଇକି ଟ୍ରେନିଂ ନେବି, କି କ'ଣ ମନ ଭିତରେ ରହିଛି ଆପଣଙ୍କର?
1: ମୁଁ ଭାବୁଛି ଏବେ ବହୁତ ଷ୍ଟେଟରେ ଏବେ ମୁଁ ବାହାରକୁ ଯାଇକି ଖେଳିକି ପ୍ରାକ୍ଟିସ୍ କରିକି ନିଜ ଡେଭଲପମେଣ୍ଟ କରିବି, ଆଉ RSP କିଛି ଯଦି ଫ୍ୟାସିଲିଟି ପ୍ରୋଭାଇଡ଼ କରିପାରିବ, କୋଚ୍ ୟା ମାନେ ଫିସ୍, ଆମର ବାହାରକୁ ଗଲେ ଯେଉଁ ଫିସ୍ ଅଛି ସିଏ ବିୟର କରିପାରିବ, ତାହେଲେ ମୋର ଖେଳରେ ଆଗକୁ ବଢ଼ିବାକୁ ହେଲ୍ପ ହେବ।
0: ଏବେ ବର୍ତ୍ତମାନ ଭାରତର କ'ଣ ପୋଜିସନ ରହିଛି ଟେବୁଲ ଟେନିସ୍ ଖେଳରେ?
1: ଭାରତର ପୋଜିସନ ଏବେ 8th ଅଛି ୱାର୍ଲଡରେ। ଭାରତରେ ଏତେ ଟେବୁଲ ଟେନିସ୍କୁ ଏତେ ଇମ୍ପୋର୍ଟାନ୍ସ ଦିଆହେଉନି, ଅଦର ଦେନ୍ କ୍ରିକେଟ ଆଉ ଫୁଟବଲକୁ ଏତିକି ଦିଆହେଉଛି, ଟେବୁଲ ଟେନିସ୍କୁ ଏତେ ଫ୍ୟାସିଲିଟି ଦିଆହେଉନି। ଆମର ଭାରତରେ ଯଦି ଭଲ ଟ୍ରେନିଂ ଆଉ ଫ୍ୟାସିଲିଟି ମିଳିବ, ତାହେଲେ ଇଣ୍ଡିଆ ବି ଭଲ ଟେବୁଲ ଟେନିସ୍ରେ କରିପାରିବ। ଚାଇନିଜ୍ ପ୍ଲେୟର ମାନେ ବହୁତ ଟେବୁଲ ଟେନିସ୍ରେ ବହୁତ ପାର୍ଟିସିପେଣ୍ଟ ଅଛନ୍ତି, ତାଙ୍କର ହେଇଟି ଟେବୁଲ ଟେନିସ୍ରେ ବହୁତ ଇଣ୍ଟରେଷ୍ଟ ଲାଗେ, ପ୍ଲେୟର ବେଶୀ ଅଛନ୍ତି ତାଙ୍କର, ସେଥିପାଇଁ ଚାଇନିଜ୍ ପ୍ଲେୟର ବେଶୀ ବାହାରିଛନ୍ତି, ସେଥିପାଇଁ ଚାଇନା ଟିମ୍ ଏବେ ରାଙ୍କ ନମ୍ବର 1 ଅଛି ତାଙ୍କର। ଇଣ୍ଡିଆରେ ଏତେ ଟେବୁଲ ଟେନିସ୍କୁ ପ୍ରାୟୋରିଟି ଦିଆଯାଉନି, ସେଥିପାଇଁ ଇଣ୍ଡିଆ ଏତେ ଟେବୁଲ ଟେନିସ୍ରେ ଭଲ ନାହିଁ।
0: କିଏ ଏବେ ରିପ୍ରେଜେଣ୍ଟ କରୁଛି ଇଣ୍ଡିଆକୁ?
1: ଇଣ୍ଡିଆକୁ ଏବେ ମେନ୍ସରେ ଅଙ୍କୁର ଭଟ୍ଟାଚାର୍ଯ୍ୟ, ମାନବ ତାକର, ସତ୍ୟମ ଗଣେଶ ଗରନ ପ୍ଲେୟର ଅଛନ୍ତି, ଯେଉଁମାନେ ଇଣ୍ଡିଆ ତରଫରୁ ବହୁତ ଭଲ ଭାବେ ଖେଳୁଛନ୍ତି, ଆଗକୁ ବି ବହୁତ ପ୍ଲେୟର ବାହାରିବାକୁ ଏକ୍ସପେକ୍ଟ ଅଛି, ତା ଟେବୁଲ ଟେନିସ୍ ବି ଭଲ କରିପାରିବ।
0: ଆଚ୍ଛା, ଆପଣ ଏବେ ଯେହେତୁ ନ୍ୟାସନାଲ ଯିବେ, କେମିତି କ'ଣ ପ୍ରିପାରେସନ ରହିଛି ଆପଣଙ୍କର?
1: ଏବେ ସକାଳୁ ଉଠିକି ମୁଁ ଟ୍ରେନିଂ କରେ, ୟୋଗା କରେ, ସକାଳୁ ଉଠି ଜଗିଙ୍ଗ କରିବାକୁ ଯାଏ, ଟ୍ରେନିଂ କରେ, ମୋର ଆସୋସିଏସନକୁ ଯାଇକି ମୋର ସାର୍ ମୋତେ ଟ୍ରେନିଂ କରାନ୍ତି, ମୋର ପ୍ରାକ୍ଟିସ୍ କରାନ୍ତି, ଆଉ ମୁଁ ବାହାରକୁ ବି ଯିବାକୁ ଦେଖିଛି, ତାକି ମୋର ଖେଳରେ ବହୁତ ଭଲ ହୋଇପାରୁ।
0: ଆଚ୍ଛା,
1: RSP ଷ୍ଟେଡିୟମ ଆମକୁ ଫିସ୍ ତ ଦେଇପାରୁଛି, କିନ୍ତୁ ଆମର ଏତେ କୋଚ୍ ମୁଁ ଏତେ ଦେଇନାହିଁ, କୋଚ୍ ପ୍ରୋଭାଇଡ଼ କରିଥିଲେ ଆମର ବେଶୀ ଭଲ ଆମର ଡେଭଲପମେଣ୍ଟ ହେଇଥାନ୍ତା।
0: ଆପଣ ଯେତେ ବାହାରକୁ ଯାଉଛନ୍ତି, RSP ତରଫରୁ ଆପଣଙ୍କୁ ଯିବା ଆସିବା ଖର୍ଚ୍ଚ ଏସବୁ କିଛି ମିଳୁଛି କି?
1: କେବେ କେବେ ଯେତେବେଳେ RSP କଲ୍ କରି କୁହେ ମୋତେ କି ଆମେ ଫିସ୍ ବିୟର କରିବାକୁ ରେଡ଼ି ଅଛୁ, ସେତେବେଳକୁ ଦିଅନ୍ତି, ନହେଲେ ଅଲ୍ ଟାଇମ୍ ଆମକୁ RSP ଆମକୁ ପଠାଏନି, ନିଜ ତରଫରୁ ଆମକୁ ଯିବା ପଡ଼େ।
0: ଏବେ କ'ଣ ଲକ୍ଷ୍ୟ ରହିଛି, କ'ଣ ଭାବୁଛନ୍ତି ଆପଣ ଟେବୁଲ ଟେନିସ୍ ଖେଳକୁ ନେଇକି କେତେ ଦୂର ଆଗକୁ ଯିବେ, ତା ସହିତ ପଢ଼ା ବି ଆପଣଙ୍କର ରହିଛି, ତ କ'ଣ ଲକ୍ଷ୍ୟ ରହିଛି?
1: ଇଣ୍ଡିଆକୁ ରିପ୍ରେଜେଣ୍ଟ କରିବାକୁ ମୋତେ ଏବେ ଲକ୍ଷ୍ୟ ରହିଛି, ପଢ଼ା ସହିତ ମୁଁ ଯେତେ ବି ସ୍ପୋର୍ଟସ୍ ଭଲ କରିପାରିବି ସେତେ ମୁଁ ଟ୍ରାଏ କରିବି, ମୋତେ କୋଚ୍ ସହିତ ଯେତିକି ପ୍ରାକ୍ଟିସ୍ ଆଉ ଟ୍ରେନିଂ କରିବି, ତାକି ମୁଁ ଇଣ୍ଡିଆକୁ ରିପ୍ରେଜେଣ୍ଟ କରିପାରେ।
0: ଆପଣ କ'ଣ ଭାବୁଛନ୍ତି ଖେଳଟା ଆମ ଶରୀର ପାଇଁ କେତେ ଜରୁରୀ ରହିଛି, ତାର ଆବଶ୍ୟକତା କ'ଣ ରହିଛି? କାରଣ ଆପଣ ନିଜେ ଜଣେ ପ୍ଲେୟର, କ'ଣ ଆପଣ ଡିଫରେନ୍ସ ଫିଲ୍ କରିପାରୁଛନ୍ତି ଗୋଟେ ସାଧାରଣ ପିଲା ଆଉ ଗୋଟେ ପ୍ଲେୟର ଭିତରେ, କ'ଣ ଡିଫରେନ୍ସ ଫିଲ୍ କରିପାରୁଛନ୍ତି?
1: ସ୍ପୋର୍ଟସ ଫିଟନେସ୍ ପାଇଁ ବହୁତ ଭଲ, ରାଦର ଦେନ୍ ମୋବାଇଲ, ସ୍ପୋର୍ଟସ ହେଲେ ଆମର ମେଣ୍ଟାଲ ହେଲ୍ଥ ପାଇଁ ବି ଭଲ, ସ୍ପୋର୍ଟସ ଖେଳିଲେ ବି ଆମର ପଢ଼ାରେ ବି ଭଲ ହୁଏ, ସ୍ପୋର୍ଟସ ମେଣ୍ଟାଲ ଆକ୍ଟିଭିଟି ଭଲ କରେ, ଆମକୁ ଆଗ ପାଇଁ ଆମର ବଡି ହେଲ୍ଥ ଭଲ ରଖେ, ଡିସିପ୍ଲିନ୍ ଶିଖାଏ, କନସେନଟ୍ରେସନ୍ ବଢ଼ାଏ, ଯେତେ ଆମକୁ ଲାଇଫରେ ଆଗକୁ ବଢ଼ାଇବାକୁ ହୁଏ, ମେଣ୍ଟାଲ ହେଲ୍ଥ ଆଉ ଫିଜିକାଲ ହେଲ୍ଥ ବି ଭଲ ଆମକୁ ରଖେ, ଆମକୁ ରାତିରେ ନିଦ ଭଲ ଆସେ, ଡିଜିଜ୍ ୟା ଜ୍ୱର କମ୍ ହୁଏ। ସ୍ପୋର୍ଟସ ଶିଖିଲେ ଆମେ ନେକ୍ସଟ ଜେନେରେସନକୁ ବି ଶିଖାଇ ପାରିବୁ, ନେକ୍ସଟ ଜେନେରେସନ ଶିଖିଲେ ସେଇ ଖେଳ ଡେଭଲପ୍ କରିବ ଇୟର୍ ଟୁ ଇୟର୍, ପଢ଼ା ସହିତ ଆମକୁ ଫେମସ୍ ବି କରିପାରିବ। ଏକ୍ସଟ୍ରା କରିକୁଲମ୍ ଆକ୍ଟିଭିଟିରେ ଆମେ ଯଦି ସ୍ପୋର୍ଟସକୁ ଖାଲି ପ୍ରିଫର କରିବା, ସ୍ପୋର୍ଟସରେ ବି ଆମକୁ ଆଗ ବଢ଼ିପାରିବା, ମନ୍ଥଲି ଇନକମ୍ ହୋଇପାରିବ।
0: ଧନ୍ୟବାଦ ସାର୍, ଆପଣ ଆମର କାର୍ଯ୍ୟକ୍ରମକୁ ଆସିଲେ ଏବଂ ଆମର ଶ୍ରୋତାବନ୍ଧୁମାନଙ୍କୁ ଟେବୁଲ ଟେନିସ୍ ଖେଳ ବିଷୟରେ ଆପଣ ନିଜର ମତାମତ ଦେଲେ, ଏବଂ ଆମେ ବି ଚାହୁଁଛୁ ଯେ ଆପଣ ଆଗକୁ ବଢ଼ନ୍ତୁ ଏବଂ ଆମ ରାଜ୍ୟ ଦେଶର ନାଁ ଆଣନ୍ତୁ, ଆଗକୁ ବଢ଼ିକି ଟେବୁଲ ଟେନିସ୍ ଖେଳରେ ନିଜର ନାଁ ଅର୍ଜନ କରନ୍ତୁ। ଆପଣ ଯେହେତୁ ନିଜର ବହୁ ମୂଲ୍ୟବାନ ସମୟ ଦେଇ ଆମର କାର୍ଯ୍ୟକ୍ରମକୁ ଆସିଲେ, ସେଥିପାଇଁ ଆକାଶବାଣୀ କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ।

ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମଟିକୁ ଏଇଠି ରଖିବା ପାଇଁ। ପୁଣି ଆସିବି ଆଗାମୀ ଅଧ୍ୟାୟରେ ଏକ ନୂତନ ଖେଳାଳିକୁ ନେଇ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ରେଡ଼ିଓ ସାଥୀ ସୁପ୍ରଭାକୁ ବିଦାୟ ଦିଅନ୍ତୁ। ନମସ୍କାର।

ଶୁଣିଲେ କ୍ରୀଡ଼ା ସମ୍ପର୍କିତ ଆମର କାର୍ଯ୍ୟକ୍ରମ ଖେଳ ଜଗତ। ଆଜିଥିରେ ଶୁଣୁଥିଲେ ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ଖେଳ ପ୍ରତି ଆଗ୍ରହ ଏବଂ ଟେବୁଲ୍ ଟେନିସ୍ ଖେଳରେ ଓଡ଼ିଶା। ଏ ସମ୍ପର୍କରେ ଆଲୋଚନା କରିଥିଲେ ଟେବୁଲ୍ ଟେନିସ୍ ଖେଳାଳି ରୀତମ ଭୂୟାଁ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ସୁପ୍ରଭା ରାଉତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672।

ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ 8:00 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ ସମାଚାର ପ୍ରଭାତ, ପରେ ପରେ ଇଂରାଜୀରେ ସମ୍ବାଦ ଶୁଣିପାରିବେ। ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

ପତିତ ପାବନ ଶ୍ରୀଜଗନ୍ନାଥ ହେଉଛନ୍ତି ଭକ୍ତର ଭଗବାନ। ଭକ୍ତ ପ୍ରତି ତାଙ୍କର ସ୍ନେହ ଅମାପ ଅସରନ୍ତି। ବ୍ୟାପ୍ତି ଓ ଦ୍ୟୁତିର ସେ ସାମଗ୍ରିକ ପରିପ୍ରକାଶ। ସାଧାରଣ ମଣିଷ ପ୍ରତି ତାଙ୍କର ଶ୍ରଦ୍ଧା, ତାଙ୍କ ଶ୍ରୀମନ୍ଦିର, ରତ୍ନ ସିଂହାସନ, ଭ୍ରାତୃତ୍ୱ, ଭଗିନୀ ପ୍ରତି ସ୍ନେହ ସବୁକିଛି ଅପୂର୍ବ। ତାଙ୍କୁ ଦେଖି ଭକ୍ତ ଆତ୍ମବିଭୋର ହୁଏ, ଅନେଇ ରହେ ସେଇ ଚକାଟୁଳାକୁ। ଆହ କି କମନୀୟ ଏ କାନ୍ତି! ପ୍ରତି ମୁହୂର୍ତ୍ତରେ ଜଗତବାସୀଙ୍କୁ ଅପଲକ ନୟନରେ ଅନେଇ ରହି ସେ ଆଶୀର୍ବାଦ ଧାରା ବର୍ଷଣ କରି ଚାଲିଛନ୍ତି।

କୋଟି ଦେବତାର ସେ ମୌଢ଼ମଣି, ସେ ଜଗତର ନାଥ ଜଗନ୍ନାଥ। ତାଙ୍କରି ପାଇଁ ବର୍ଷ ସାରା ଅନେକ ଯାନିଯାତ୍ରା, ଅନେକ ପର୍ବପର୍ବାଣୀର ଆୟୋଜନ। ପରମ କାରୁଣିକ ପରମ ବ୍ରହ୍ମ ଶ୍ରୀ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା ତଥା ଅନ୍ୟାନ୍ୟ ଦେବଦେବୀଙ୍କର ବହୁବିଧ ଯାତ୍ରା ମଧ୍ୟରୁ ନେତ୍ରୋତ୍ସବ ମଧ୍ୟ ଏକ ନୀତି। ଅନବସର କାଳ ଶେଷରେ ଆଷାଢ଼ ମାସ ଅମାବାସ୍ୟା ତିଥିରେ ଅସୁସ୍ଥ ଥିବା ଶ୍ରୀଜୀଉମାନେ ସୁସ୍ଥ ହୋଇ ନବଯୌବନ ଲାଭ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି।

0: ସାଧାରଣତଃ ନବଯୌବନ ଦର୍ଶନ ଓ ନେତୃତ୍ସବ ପରିକଳ୍ପନା ମୂଳରେ ଅନେକ ତାତ୍ପର୍ଯ୍ୟ ନିହିତ ଅଛି। ତେଣୁ ଆଜିର ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଠାକୁରଙ୍କ ନେତୃତ୍ସବ। ସେ ସମ୍ପର୍କରେ ଆଲୋକପାତ କରୁଛନ୍ତି ଆମ ଗହଣରେ ଉପସ୍ଥିତ ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ।
1: ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ଦର୍ଶନ ଦେଇ ତୃପ୍ତ କରିଥାନ୍ତି। ଶ୍ରୀ ଜଗନ୍ନାଥ ମହାପ୍ରଭୁ ଯଦି ସମସ୍ତଙ୍କୁ ଆକର୍ଷଣ କରନ୍ତି, ସେ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛି ତାଙ୍କର ଦୁଇଟି ଆଖି। ଏବଂ ଭଗବାନ ଯେତେବେଳେ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ସ୍ନାନ ବେଦୀରେ ସ୍ନାନ କରନ୍ତି, 108 ଗରା ଜଳରେ ସ୍ନାନ କରିଥାନ୍ତି, ସେତେବେଳେ ତାଙ୍କର ସେ ନେତ୍ର ଦୁଇଟି ଟିକେ ଲିଭି ଯାଇଥାଏ। ତେଣୁ ଏଇ ଯେଉଁ 15 ଦିନ କାଳ ଶରୀରର ସଂସ୍କାର ସବୁ କରାଯାଏ, କେଉଁ ଦିନ କେଉଁ କେଉଁ ନୀତି ସବୁ ରହିଛି ସେହିସବୁ ନୀତି ପାଳିତ ହୁଏ, ଏବଂ ଆଷାଢ଼ ମାସ ଅମାବାସ୍ୟା ତିଥିରେ ମହାପ୍ରଭୁମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହୁଏ, ଏବଂ ନବଯୌବନ ଦର୍ଶନ ପରେ ମହାପ୍ରଭୁମାନଙ୍କର ନେତୃତ୍ସବ ନୀତି ଅନୁଷ୍ଠିତ ହୁଏ। ଏହି ଦିନ ନବଯୌବନ ଦର୍ଶନ ସରିଲେ ପାଣି ପଡ଼ି ଭିତର ଶୋଧ ହୋଇ ଚୂନ ପାଣି ଛିଞ୍ଚାଯାଏ। ଏଥିରେ ଭଗବାନ

ଲୋକମାନଙ୍କର ଯେଉଁ ଚକ୍ଷୁ ଯାହାକି ସ୍ନାନ କରିସାରିବା ପରେ ଟିକେ ଖରାପ ହୋଇଯାଇଥାଏ, ଅର୍ଥାତ୍ ଟିକେ ଅଦୃଶ୍ୟ ହୋଇଯାଇଥାଏ, ସେତେବେଳେ ଦତ୍ତ ମହାପାତ୍ରମାନେ ସେମାନେ କ'ଣ କରନ୍ତି, ଯେଉଁ କଳା ଧଳା ଇତ୍ୟାଦି ଯେଉଁ ରଙ୍ଗ ଆଣି ମହାପ୍ରଭୁଙ୍କ ଚକ୍ଷୁକୁ ସେଦିନ ସୁନ୍ଦର ଭାବରେ ପ୍ରସ୍ତୁତ କରିଥାନ୍ତି।

0: ଚନ୍ଦନ ଲାଗି ଓ ମୈଲମ ପରେ ତିନି ଠାକୁରଙ୍କ ନିମିତ୍ତ ନଅ ଖଣ୍ଡ ଓ ସୁଦର୍ଶନଙ୍କ ପାଇଁ ଖଣ୍ଡେ, ଏପରି ସର୍ବମୋଟ ଦଶ ଖଣ୍ଡ ବୈରାଣୀ ବସ୍ତ୍ର ଶ୍ରୀଜୀଉଙ୍କୁ ଲାଗି ହୁଏ। ଠାକୁରଙ୍କ ବସ୍ତ୍ର ଲାଗି ପରେ ପତି ମହାପାତ୍ର ଅକ୍ଷତ, ଶ୍ରୀକର୍ପୂର ଆଳତୀ, ସାତବତୀ ଓ ସଞ୍ଜ କାହାଳୀ ମାଧ୍ୟମରେ ଶ୍ରୀଜୀଉଙ୍କର ବନ୍ଦାପନା କରିଥାନ୍ତି। ସମସ୍ତ ବିଧିବିଧାନ ପରେ ତିନିଜଣ ଦତ୍ତ ମହାପାତ୍ର ତିନି ଗୋଟି ରୂପା ବଟାରେ କଳା ପ୍ରସ୍ତୁତ କରିଥାନ୍ତି ଏବଂ ମନ୍ତ୍ର ଉଚ୍ଚାରଣ ପୂର୍ବକ ଶ୍ରୀଜୀଉଙ୍କର ଶ୍ରୀନେତ୍ର ଲାଗି କରାନ୍ତି।
1: ଏଇ ଦିନ ଯେଉଁ ନୀତି ଆଷାଢ଼ ମାସ ଅମାବାସ୍ୟା ତିଥିରେ ଯେତେବେଳେ ମହାପ୍ରଭୁଙ୍କର ନେତ୍ରୋତ୍ସବ ଅନୁଷ୍ଠିତ ହୁଏ, ତତ୍ପୂର୍ବରୁ ଭଗବାନଙ୍କର ନବଯୌବନ ଦର୍ଶନ ବିଧି ପରିପାଳିତ ହୋଇଥାଏ। ନବଯୌବନ ଦର୍ଶନ ସରିଲେ ଭକ୍ତମାନେ ନିଜ ନିଜ ଘରକୁ ଚାଲିଯାଆନ୍ତି, ସେବକମାନେ ମଧ୍ୟ ଦର୍ଶନ କରନ୍ତି। ଏସବୁ ନୀତି ସରିଗଲା ପରେ ସେହି ଭଗବାନଙ୍କ ସାମ୍ନାରେ ପାଣି ପଡ଼ି ଭିତର ସ୍ୱଦ ହୋଇ ଚୂନ ପାଣି ଛିଞ୍ଚାଯାଏ। ତିନୋଟି ରୂପା ପିଙ୍ଗଣରେ ଚନ୍ଦନ ବିଜୁ ହୋଇ ଆସେ। ପତି ମହାପାତ୍ରେ ତାହାକୁ ସଂସ୍କାର କରିବା ପରେ ଦୈତାପତି ଚନ୍ଦନ ଲାଗି କରନ୍ତି। ଏହାପରେ ମୈଲମ ନୀତି ଅନୁଷ୍ଠିତ ହୁଏ। ତତ୍ପରେ ତିନି ଠାକୁର ନଅ ଖଣ୍ଡ ଓ ଶ୍ରୀ ସୁଦର୍ଶନ ଏକ ଖଣ୍ଡ, ଏହିପରି ଦଶ ଖଣ୍ଡ ବୈରାଣୀ ଲୁଗା ସେଦିନ ମହାପ୍ରଭୁମାନେ ଲାଗି ହୁଅନ୍ତି। ଏହାପରେ ପତି ମହାପାତ୍ରେ ଅକ୍ଷତ, କର୍ପୂର ଆଳତୀ, ସାତବତୀ, ସଞ୍ଜ କାହାଳୀ ବନ୍ଦାପନା କରିବା ପରେ ଦତ୍ତ ମହାପାତ୍ରମାନଙ୍କ ଦ୍ୱାରା ରୂପା ବଟାରେ କିଛି କଳା ପ୍ରସ୍ତୁତ କରିକିରି ଆଣିଥାନ୍ତି। ସେହି କଳାକୁ ତିନିଜଣ ପୂଜକ ତିନୋଟି କାଠିରେ ମହାପ୍ରଭୁମାନଙ୍କର ଶ୍ରୀନେତ୍ରରେ ଲାଗି କରାନ୍ତି। ଏଇ ଯେଉଁ ନୀତି, ଏହା ଏକ ଗୁପ୍ତ ନୀତି, ଏହାକୁ ନେତ୍ରୋତ୍ସବ ବୋଲି କୁହାଯାଏ। ଆମର ନୀଳାଦ୍ରି ମହୋଦୟରେ କୁହାଯାଇଛି, ତତ୍ଚକ୍ଷୁ ରୀତିମନ୍ତ୍ରେଣ ଦଦ୍ୟା ନେତ୍ର ଦ୍ୱୟଂ ତଦା ଦିବ୍ୟେ ନେତ୍ର ଦ୍ୱୟେ ଜାତେ ବିଷ୍ଣୋର ନେତ୍ରାମ୍ବୁଜେ ନଘା। ଅର୍ଥାତ୍ ଯେତେବେଳେ ପୂଜକମାନେ ସେଇ ଯେଉଁ କଳାକୁ ଶ୍ରୀମୁଖର ସେଇ ଯେଉଁ ସୁନ୍ଦର ଚକାଚକା ଆଖିରେ ମାରିଦିଅନ୍ତି, ସେତେବେଳେ ତତ୍ଚକ୍ଷୁ ଗୋଟିଏ ମନ୍ତ୍ର ଅଛି, ସେହି ମନ୍ତ୍ର ଗାନ କରି ସେମାନେ ସେହି କଳାକୁ ଲଗେଇ ଦିଅନ୍ତି। ଆଉ ନେତ୍ରୋତ୍ସବ ବଢ଼ିଲେ ପଣ୍ଡା ପତି ମହାପାତ୍ର ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରନ୍ତି।

ମହାପ୍ରଭୁ ମାନେ ଏହି କ୍ଷେତ୍ରରେ ନିଖୁଣ ମାନବୀୟ ଲୀଳା ପ୍ରଦର୍ଶନ କରନ୍ତି। ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସେହି ଚକାଚକା ଆଖି ଦୁଇଟା ସମ୍ପୂର୍ଣ୍ଣତା ଲାଭ କରେ। ସେତେବେଳେ ତାଙ୍କର ଚକ୍ଷୁ ଏତେ ଆକର୍ଷ

0: ପଟି ଠାକୁରମାନଙ୍କ ମଧ୍ୟରେ ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ଦେବୀ ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ୱରୀ, ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ନାରାୟଣ ଅବସ୍ଥାନ କରନ୍ତି ଏବଂ ସେଇ ଯେଉଁ ବାସୁଦେବଙ୍କ ପ୍ରତିମା ସମ୍ମୁଖରେ ଦୋଳଗୋବିନ୍ଦ ରହନ୍ତି, ରାମ ରୁହନ୍ତି ଏବଂ ନୃସିଂହ ମଧ୍ୟ ଗୋଟିଏ ଖଟ ଉପରେ ବିରାଜମାନ କରନ୍ତି। ଭୁବନେଶ୍ୱରୀଙ୍କ ପାର୍ଶ୍ୱରେ ଶ୍ରୀଦେବୀ ରୁହନ୍ତି, ଭୂଦେବୀ ମଧ୍ୟ ରୁହନ୍ତି। ନାରାୟଣଙ୍କ ଚିତ୍ର ପ୍ରତିମା ସମ୍ମୁଖରେ ମଦନ ମୋହନ ଏବଂ କୃଷ୍ଣ ଏହିଭଳି ବିଗ୍ରହମାନେ ଖଟ ଉପରେ ଅଧିଷ୍ଠିତ ହୋଇଥାନ୍ତି। ଚତୁର୍ଦ୍ଦଶୀ ଦିନ ଚକାପସର ଲାଗି ପରେ ନବଯୌବନ ଦର୍ଶନ ଦିନ ପ୍ରଭାତରେ ମଙ୍ଗଳ ଆଳତୀ, ଅବକାଶ ଓ ବେଶ ଇତ୍ୟାଦି ନୀତି ବଢ଼ିବା ପରେ ଦଶାବତାର ପଟିଦିଅମାନଙ୍କର ବାହୁଡ଼ା ବିଜେ ହୋଇଥାଏ। ଖଟ ଉପରେ ବିଜେ କରିଥିବା ସାତ ମୂର୍ତ୍ତିଙ୍କ ମଧ୍ୟରୁ ପାଞ୍ଚ ମୂର୍ତ୍ତିଙ୍କୁ ଦକ୍ଷିଣ ଘରକୁ ଏବଂ ଶ୍ରୀଦେବୀ ଭୂଦେବୀ ଉଭୟଙ୍କୁ ଖଟ ସେଜ ଘରକୁ ନିଆଯାଏ।
1: ଶ୍ରୀଜୀଉମାନଙ୍କର ନେତ୍ରୋତ୍ସବ ବାସ୍ତବିକ ଭକ୍ତଜନଙ୍କର ନେତ୍ର ପବିତ୍ର ଉତ୍ସବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନବସରର ପଞ୍ଚଦଶ ଦିବସ କାଳ ପ୍ରଭୁ ଦର୍ଶନରୁ ବଞ୍ଚିତ ହୋଇ ଭକ୍ତ ବ୍ୟଥିତ ହୋଇ ପଡ଼ିଥାଏ। ଏହାପରେ ନେତ୍ରୋତ୍ସବ ଅବସରରେ ଯେତେବେଳେ ପ୍ରଭୁ ଚକାଟୋଳାଙ୍କ ଦର୍ଶନ ଲାଭ କରେ ସେ ଅମୀୟ ତଥା ଭଗବତ ଆନନ୍ଦ ପ୍ରାପ୍ତ ହୁଏ।
2: ଶ୍ରୀଜୀଉମାନଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଉତ୍ତରାୟଣ ପୂଜା ଅନ୍ୟତମ। ମକର ସଂକ୍ରାନ୍ତିର ଯାତ୍ରାକୁ ଉତ୍ତରାୟଣ ଯାତ୍ରା କୁହାଯାଏ। ଦ୍ୱିପହର ଧୂପ ସରି ଆଳତୀ ବଢ଼ିବା ପରେ ମକର ଚଉରାଅଶୀ ଭୋଗ ପଟୁଆରରେ ଆସେ। ସେହିଭଳି ଦୋଳଯାତ୍ରା ଅନ୍ୟ ଏକ ଯାତ୍ରା ଅଟେ। ଫାଲ୍ଗୁନ ଶୁକ୍ଳ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଦୋଳଯାତ୍ରା ହୁଏ। ଦୋଳ ଦଶମୀ ଦିନ ମଧ୍ୟାହ୍ନ ଧୂପ ସରିବା ପରେ ତିନି ବାଡ଼ ମୈଲମ ହୋଇ ନାଲି ଲୁଗା ଲାଗି ହୁଅନ୍ତି। ଚାଚେରି ବେଶ ନିମନ୍ତେ ଲକ୍ଷ୍ମୀ ସରସ୍ୱତୀ ଦକ୍ଷିଣ ଘରକୁ ବିଜେ କରନ୍ତି। ଦୋଳଗୋବିନ୍ଦଙ୍କ ଏକାଦଶୀ ଭୋଗ ବନ୍ଦାବନା ଜୟ ବିଜୟ ଦ୍ୱାରଠାରେ ସରିବା ପରେ ଜଗନ୍ନାଥ ବଲ୍ଲଭକୁ ବିଜେ ହୁଅନ୍ତି। ଏକାଦଶୀ ନୀତି ପରି ଦ୍ୱାଦଶୀ ଓ ତ୍ରୟୋଦଶୀରେ ମଧ୍ୟ ନୀତି ହୁଏ। ଫାଲ୍ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଅଗ୍ନି ଉତ୍ସବ ପାଳିତ ହୁଏ। ଏହା ହିରଣ୍ୟକଶିପୁର ଭଗ୍ନୀ ହୋଲିକାର ଭସ୍ମ ହେବା ଓ ପ୍ରହ୍ଲାଦ ରକ୍ଷା ପାଇବାର ସ୍ମୃତିରେ ହୋଲିକା ଦହନ ବା ହୋଲି ଉତ୍ସବ ଭାରତର ବିଭିନ୍ନ ପ୍ରାନ୍ତରରେ ପାଳିତ ହେଉଥିବାର ସ୍ମୃତିକୁ ଉଜ୍ଜୀବିତ କରେ। ଜଗନ୍ନାଥଙ୍କର ପୂର୍ବ ରୂପ ନୃସିଂହ ହୋଇଥିବାରୁ ତାହାଙ୍କର ଭକ୍ତ ପ୍ରହ୍ଲାଦର ଉଦ୍ଧାର ସ୍ମୃତି ଏଥିରେ ପ୍ରତିଫଳିତ। ଫାଲ୍ଗୁନ ପୂର୍ଣ୍ଣିମା ଦିନ ଜଗନ୍ନାଥଙ୍କର ରାଜବେଶ ହୁଏ। ପୁଣି ଚୈତ୍ର କୃଷ୍ଣ ପ୍ରତିପଦା ତିଥିରେ ହୋଲି ଉତ୍ସବ ଅନୁଷ୍ଠିତ ହୋଇଥାଏ। ଜଗନ୍ନାଥ ଓ ଲକ୍ଷ୍ମୀଙ୍କ ଭିତରେ ଶ୍ରୀମନ୍ଦିରରେ ହୋରି ଖେଳ ହୋଇଥାଏ। ଫଗୁ ଦଶମୀ ଠାରୁ ପୂର୍ଣ୍ଣମୀ ଭିତରେ ଶ୍ରୀଜଗନ୍ନାଥଙ୍କୁ ବୋଇରାଣୀ, ଗଦି ଫେଟା, ବାରଲାଗି, ନେତଫିଟା ଓ ନିଉଛାଳି ପ୍ରଭୃତି ଶାଢ଼ୀ ଲାଗି କରାଯାଏ। ଅନ୍ୟ ଏକ ଯାତ୍ରାର ନାମ ହେଉଛି ଦମନକ ଚତୁର୍ଦ୍ଦଶୀ। ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀକୁ ଦମନକ ଚତୁର୍ଦ୍ଦଶୀ କହନ୍ତି। ଚତୁର୍ଦ୍ଦଶୀ ପୂର୍ବ ଦିନ ଦମନକ ଚୋରି ଯୋଗୁଁ ରାମଲୀଳା ଯାତ୍ରା ବନ୍ଦ ହୁଏ। ତେଣୁ ଚୈତ୍ର ଶୁକ୍ଳ ତ୍ରୟୋଦଶୀରେ ହେଉଥିବା ଦଣା ଚୋରି ବିଧି ଶ୍ରୀମନ୍ଦିରରେ ପାଳିତ ହୁଏ। ଜଗନ୍ନାଥ ବଲ୍ଲଭ ମଠରେ ଥିବା ଦଣା ଗଛକୁ ରାମକୃଷ୍ଣଙ୍କ ସ୍ତ୍ରୀ ହସ୍ତରେ ଲାଗି କରାନ୍ତି। ତ୍ରୟୋଦଶୀ ଦିନ ରାମକୃଷ୍ଣଙ୍କର ଦ୍ୱାରା ଚୋରି ହୋଇ ଅଣାଯାଇଥିବା ଦମନକ ବୃକ୍ଷ ଚତୁର୍ଦ୍ଦଶୀ ଦିନ ଠାକୁରଙ୍କ ପାଖରେ ଲାଗି ହୋଇ ଦମନକ ଯାତ୍ରା ଶେଷ ହୁଏ। ମହାଜନମାନେ ଲକ୍ଷ୍ମୀ, ସରସ୍ୱତୀ ଓ ମଦନ ମୋହନଙ୍କୁ ବିଜେ କରାଇ ବଡ଼ ଦେଉଳକୁ ତିନି ଘେରା ବୁଲି ଭିତର ସିଂହାସନରେ ବିଜେ କରାନ୍ତି। ଚାଙ୍ଗୁଡ଼ିରେ ଥିବା ଦଣା ଗଛମାନ ଓ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଦଣା ଗଛମାନ ମୈଲମ କରାଯାଇ ଶ୍ରୀଜଗନ୍ନାଥ, ବଡ଼ ଠାକୁର ଓ ସୁଭଦ୍ରାଙ୍କୁ ଏହି ଛଅ ଗଛ ଲାଗି କରାନ୍ତି।

ଶୁଣିଥିଲି ଶ୍ରୀକ୍ଷେତ୍ର ମାଥୁରୀ ଆଜି ତ୍ରିବିଜୟ ଥିଲା ନେତ୍ରୋତ୍ସବ ଆଲୋଚନା କରିଥିଲେ ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ ପ୍ରଯୋଜନାରେ ସହାୟତା କରିଥିଲେ

0: ଶୁଣିଲେ ବଣପାହାଡ଼ ଗୀତ କାର୍ଯ୍ୟକ୍ରମରେ ସାନ୍ତାଳୀ ଗୀତ ପରିବେଷଣ କରିଥିଲେ କସ୍ତୁରୀ ମୁର୍ମୁ ଓ ସାଥୀ। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ, ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।
1: सुन रहे थे गीतकार थे गुलजार और संगीतकार थे A.R. रहमान।
2: आलस भरी सुबह जैसे चाय में घुल जाए चीनी।
3: देखो जी बहार आई, बाहों में खिली
2: आपके जीवन में घोलते हैं संगीत, भूले बिसरे गीत।
4: मैं तेरा राग, तू मेरी रागनी।
2: गुजरे दौर की आवाजें

ଶ୍ରୋତାବନ୍ଧୁ ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ସମୟ ବର୍ତ୍ତମାନ ପୂର୍ବାହ୍ନ 10:00। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଶୁଣିବା କାର୍ଯ୍ୟକ୍ରମ ଆରମ୍ଭରେ ଅନୁପମା କଥାଚିତ୍ରର ଏହି ସୁନ୍ଦର ଗୀତ କଣ୍ଠଦାନ କରିଛନ୍ତି ଆଶା ଭୋସଲେ। ଏ ସୁନ୍ଦର ଗୀତଟିରେ ସଙ୍ଗୀତ ସଂଯୋଜନା କରିଛନ୍ତି ହେମନ୍ତ କୁମାର, ରଚନା କ୍ୟାଫି ଆସ୍ମୀ।

0: ଫୁଟପାଥ ଫିଲ୍ମର ଗୀତଟି ଶୁଣୁଥିଲେ ଅଲକା ଆଗ୍ନିକ ଏବଂ ଅଭିଜିତଙ୍କ କଣ୍ଠରେ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ ଏହି ସୂଚନା।
1: ହ୍ୟାଲୋ
2: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
1: ପୁଣି ଥରେ
2: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ।
3: 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
1: ସାର୍ ଏତେ କୋଉଠୁ?
3: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
1: ସାର୍ 2 ଲକ୍ଷ
4: କଣ ହେଲା ବାପା?
1: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
2: ଆରେ
1: କାଟିଦେଲା,
4: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
1: ଫ୍ରଡ୍?
4: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରେଇବେ।
5: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଶୁଣିବା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ଗାଇଡ୍ କଥାଚିତ୍ରରୁ, ଗାଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଏ ସୁନ୍ଦର ଗୀତଟିରେ ସଙ୍ଗୀତ ସଂଯୋଜନା କରିଛନ୍ତି SG ବର୍ମନ, ରଚନା ଶୈଳେନ୍ଦ୍ର।

0: ଶ୍ରୋତାବନ୍ଧୁ ଗୀତଟି ଶୁଣୁଥିଲେ ମୁଜରିମ୍ ଫିଲ୍ମରୁ। କଣ୍ଠଦାନ କରିଥିଲେ ମହମ୍ମଦ ଅଜିଜ୍ ଏବଂ ସାଧନା ସରଗମ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ସିନେ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ ଏ ସୂଚନା।
1: ଶ୍ରୋତାବନ୍ଧୁ, ପୃଥିବୀ କେବଳ ଆମର ନୁହେଁ, ଆମେ ପୃଥିବୀର ଅଂଶ। ସବୁଜ ପୃଥିବୀ ଆମ ସୁନ୍ଦର ଭବିଷ୍ୟତ। ଆସ ଲଗେଇବା ଗଛ, ବଞ୍ଚେଇବା ଆମ ପରିବେଶ। ହାର୍ମ ଟୁ ନେଚର ଇଜ୍ ହାର୍ମ ଟୁ ହ୍ୟୁମାନ୍ ଫ୍ୟୁଚର।
0: ଶ୍ରୋତାବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଚ୍ୟାନେଲ 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ। ପୃଥିବୀ କଥାଚିତ୍ରରୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ସାଧନା ସରଗମ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା 102.6 ଏଫ୍ଏମ୍ ଶୁଣୁଛନ୍ତି ଆପଣ। ସମୟ ବର୍ତ୍ତମାନ ମଧ୍ୟାହ୍ନ 12:00। ପ୍ରଚାର କରୁଛୁ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1327 ଭାଗ।

ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ. ମୁଖ୍ୟ ସମ୍ବାଦ: ଭାରତ ଯୁକ୍ତରାଷ୍ଟ୍ର ଗଣରାଜ୍ୟ ୟୁକେ ମଧ୍ୟରେ ଆସନ୍ତାକାଲିଠାରୁ ଲାଗୁ ହେବ ଐତିହାସିକ ବ୍ୟାପକ ଆର୍ଥିକ ଓ ବାଣିଜ୍ୟ ଚୁକ୍ତି. ଭାରତର ଇଞ୍ଜିନିୟରିଂ ଓ ଔଷଧୀୟ ସମେତ ବିଭିନ୍ନ କ୍ଷେତ୍ରରେ ହ୍ରାସ ପାଇବ ରପ୍ତାନୀ ଶୁଳ୍କ. ନୂଆଦିଲ୍ଲୀର ଭାରତ ମଣ୍ଡପରେ ଆରମ୍ଭ ହେଲା ଦେଶର ସର୍ବବୃହତ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026. ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ସମର୍ଥିତ ଲସ୍କରେ ତୋଇବା ମୁଖ୍ୟ ହାଫିଜ୍ ସୟିଦ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି. ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ. ଏବଂ ଫିଫା ବିଶ୍ୱକପ୍ର ପ୍ରଥମ ସେମିଫାଇନାଲରେ ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ମ୍ୟାଚ୍. ଭାରତ ଓ ଯୁକ୍ତରାଷ୍ଟ୍ର ଗଣରାଜ୍ୟ ୟୁକେ ମଧ୍ୟରେ ଆସନ୍ତାକାଲିଠାରୁ ବ୍ୟାପକ ଆର୍ଥିକ ଓ ବାଣିଜ୍ୟିକ ଚୁକ୍ତି ଲାଗୁ ହେବ. ଏହି ଚୁକ୍ତି ଫଳରେ ଭାରତରୁ ରପ୍ତାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ 99% ପର୍ଯ୍ୟନ୍ତ ରପ୍ତାନୀ ଶୁଳ୍କ ହ୍ରାସ ପାଇବ, ବିଶେଷ ଭାବେ ବୟନଶିଳ୍ପ, ଚମଡ଼ାଜାତ ଦ୍ରବ୍ୟ, ଜୋତା, ଔଷଧୀୟ ଉତ୍ପାଦନ ଏବଂ ଇଞ୍ଜିନିୟରିଂ କ୍ଷେତ୍ରକୁ ଅତ୍ୟଧିକ ଲାଭ ମିଳିପାରିବ. ଉଭୟ ଦେଶ ଲୋକମାନଙ୍କୁ ବିକାଶ କାର୍ଯ୍ୟରେ ସାମିଲ କରିବା ଏବଂ ରଣନୈତିକ ଭାଗିଦାରିତା ଦୃଢ଼ କରିବା ପାଇଁ ପ୍ରତିବଦ୍ଧ. 2021 ମେ ମାସରୁ ଏହି ଐତିହାସିକ ବୁଝାମଣା ଲାଗି ମଞ୍ଚ ପ୍ରସ୍ତୁତ ହୋଇଥିଲା। 2030 ପର୍ଯ୍ୟନ୍ତ ଏହି ବୁଝାମଣା ଅଧୀନରେ ଭାରତ ୟୁକେ ବାଣିଜ୍ୟ କାରବାରକୁ 100 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ବିଶ୍ୱସ୍ତରରେ ଭାରତର ବିକାଶ ଯାତ୍ରାକୁ ସମନ୍ୱିତ, ସହନଶୀଳ ଏବଂ ପ୍ରତିଯୋଗିତା ସମ୍ପନ୍ନ କରିବା ଲାଗି ଏହି ବୁଝାମଣା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇଛି। ଉଭୟ ଦେଶ ମଧ୍ୟରେ ଏହି ବୁଝାମଣାର ରୂପରେଖ ଜନକୈନ୍ଦ୍ରିକ ହୋଇପାରିଛି। ସୂଚନା ଅନୁଯାୟୀ ଭାରତରୁ ରପ୍ତାନୀ ହେବାକୁ ଥିବା ଖାଦ୍ୟ ସାମଗ୍ରୀ ଉତ୍ପାଦ ଉପରେ 70% ପର୍ଯ୍ୟନ୍ତ ଶୁଳ୍କ ହ୍ରାସ ହେବାକୁ ଥିବାବେଳେ ସାମୁଦ୍ରିକ ଉତ୍ପାଦ ଉପରେ 21%ରୁ ଅଧିକ, ଇଞ୍ଜିନିୟରିଂ ଏବଂ ଅଟୋ ଯନ୍ତ୍ରାଂଶ ଉପରେ 18%, ଚମଡ଼ା ଏବଂ ଜୋତା ଉତ୍ପାଦ ଉପରେ 16% ପର୍ଯ୍ୟନ୍ତ ଓ ବୟନ ଉତ୍ପାଦ ଉପରେ 12% ଶୁଳ୍କ ହ୍ରାସ ପାଇ ଶୂନ ହେବ। ଏହି ବୁଝାମଣା ଦେଶର କୃଷକ, ମତ୍ସ୍ୟଜୀବୀ, ଏମ୍ଏସ୍ଏମ୍ଇ, ନିର୍ମାତାଙ୍କ ବ୍ୟବସାୟକୁ ସହଜ ଓ ସୁଦୃଢ଼ କରିବା ସହ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ସମନ୍ୱୟକୁ ସୁଦୃଢ଼ କରିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସିପ୍ରିୟା ରଙ୍ଗନାଥନ ଭାରତ ଓ ପାଲେଷ୍ଟାଇନ୍ ମଧ୍ୟରେ ଥିବା ଦୀର୍ଘକାଳୀନ ସହଯୋଗପୂର୍ଣ୍ଣ ସମ୍ପର୍କକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଗତକାଲି ବ୍ରସେଲ୍ସରେ ପାଲେଷ୍ଟାଇନ୍ ଡୋନର ଗ୍ରୁପ୍ର ଦ୍ୱିତୀୟ ମନ୍ତ୍ରୀସ୍ତରୀୟ ବୈଠକରେ ଭାରତର ଯୋଗଦାନ ପରେ ସେ କହିଛନ୍ତି, ପାଲେଷ୍ଟାଇନ୍ ଅଧିବାସୀମାନଙ୍କର ସାମଗ୍ରିକ ବିକାଶ, କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ ଏବଂ ମାନବିକ ସହାୟତା କ୍ଷେତ୍ରରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେ କହିଛନ୍ତି, ପାଲେଷ୍ଟାଇନ୍ରେ ଚାଲିଥିବା ଭାରତ ସମର୍ଥିତ ଓ ଅନୁଦାନପ୍ରାପ୍ତ ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ସ୍ୱାସ୍ଥ୍ୟସେବା, ଶିକ୍ଷା, ସାମର୍ଥ୍ୟ ନିର୍ମାଣ ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ଉପରେ ପର୍ଯ୍ୟବେସିତ। ଏହି ଅବସରରେ ଶ୍ରୀମତୀ ରଙ୍ଗନାଥନ ପୁନର୍ବାସ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ସମ୍ପର୍କିତ କେତେକ ନୂତନ ପ୍ରକଳ୍ପର ଘୋଷଣା କରିଛନ୍ତି। ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ ଥଇଥାନ ନିମନ୍ତେ ଭାରତ ଜାତିସଂଘ ରିଲିଫ୍ ଏବଂ କାର୍ଯ୍ୟ ପ୍ରତିଷ୍ଠାନକୁ ନିରନ୍ତର ସହାୟତା ଯୋଗାଇ ଦେଉଥିବା ସେ କହିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆଜି ଦେଶର ସର୍ବବୃହତ ବିଶ୍ୱସ୍ତରୀୟ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026କୁ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ପରିକଳ୍ପନାରେ ଆୟୋଜିତ ଏହି ପ୍ରଦର୍ଶନୀ ଆନ୍ତର୍ଜାତିକ ମଞ୍ଚରେ ପରିଣତ ହୋଇଛି। ଚଳିତ ବର୍ଷ 130 ଦେଶରୁ 60,000ରୁ ଅଧିକ କ୍ରେତା ଓ ପ୍ରଦର୍ଶନକାରୀଙ୍କ

0: ଓ ମଧ୍ୟମ ଉଦ୍ୟୋଗ ଏବଂ ଉଦ୍ୟୋଗୀମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି। ବିଭିନ୍ନ ଦେଶ ସହ ସ୍ୱାକ୍ଷରିତ ମୁକ୍ତ ବାଣିଜ୍ୟ ଚୁକ୍ତି ଦେଶର ବୟନଶିଳ୍ପ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିଥିବା ସେ କହିଛନ୍ତି।
1: दुनिया के 130 देशों से ऊपर बायर आए। अभी मोदी जी ने 56 देशों से FTA हो रहा, कुछ से हो गया है कुछ से बाकी। ये बताता है कि आज 60,000 से ऊपर एग्जीबिटर आए। और सबसे बड़ी खासियत है इस एक्सपो में 90% MSME आए हैं। मैं उम्मीद कर रहा हूं कि इस बार जो बायर आ रहे हैं ये सारे दुनिया के रिकॉर्ड को तोड़ेंगे।
0: केन्द्र राष्ट्रमंत्री पवित्र मार्गरेटा एवं विभिन्न राज्यर बयनशिल्प मंत्री माने कार्यक्रम रे उपस्थित थिले। प्राय 14 देशर प्रदर्शन एवं 20 रु अधिक देशर 350 विशेषज्ञ और वक्ता कार्यक्रम रे जोग देछंती। भारत टेक्स 2026 रे 20,000 रु अधिक बयनजात उत्पाद प्रदर्शित होईछि। आपण माने संवाद सुनछंती आकाशवाणी रो। जम्मूर स्वतंत्र एनआईए कोर्ट पाकिस्तान समर्थित आतंकी गोष्ठी लश्कर ए तोयबार मुख्य हाफिज सईद विरुद्ध जमिन विहीन गिरफ परवाना जारी कर पहलगाम आतंकवादी आक्रमण मामलें चली तदंत प्रक्रिया अंशस्वरूप एही वारंट जारी कर आम जम्मू संवाददाता जनाई गत 8 तारीख में एनआईए कोर्टर स्वतंत्र विचारपति वारंट जारी कर। ଆଜି ନେତ୍ରୋତ୍ସବରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ପରମ୍ପରା ଅନୁସାରେ ଶ୍ରୀ ସୁଦର୍ଶନ ଦେବଙ୍କ ବୁଣାଟ ନୀତି ଶେଷ ହେବା ପରେ ଚକ ଅପସର କରାଯିବ। ଏହାପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ମୈଲମ ଅବକାଶ ନୀତି ଶେଷ କରାଯାଇ ଦଶ ଅବତାର ଠାକୁର ବାହୁଡ଼ା ବିଜେ କରିବେ। ପରେ ତାଟି ଫିଟିବା ସହ ଶ୍ରୀବିଗ୍ରହମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ନୀତି ନିର୍ଘଣ୍ଟ ଅନୁସାରେ ଆଜି ଅପରାହ୍ନ ପ୍ରାୟ 2 ପରଠାରୁ ପ୍ରଥମ ଭିତରକାଠ ନିକଟରୁ ପରମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଆସନ୍ତା 16 ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଜାତିସଂଘ ପରିଷଦ ୟୁଏନ୍ଏସ୍ସିର 2028-29 କାର୍ଯ୍ୟକାଳ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ବାଚନ ଲଢ଼ିବ। ଆନୁଷ୍ଠାନିକ ଭାବେ ଏଥିପାଇଁ ଭାରତ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ସଦସ୍ୟତା ପାଇଁ ଭାରତର ଅଭିଯାନକୁ ନେତୃତ୍ୱ ନେବା ଲାଗି ନ୍ୟୁୟର୍କରେ ଅଛନ୍ତି। ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଗତରାତିରେ ଭାରତର ପ୍ରାର୍ଥୀତ୍ୱ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ବିଶ୍ୱଶାନ୍ତି ସୁରକ୍ଷା ଏବଂ ସମନ୍ୱିତ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ଭାରତର ଶାନ୍ତି ଆଦର୍ଶ ବିଶ୍ୱାସ ଏବଂ ଅଖଣ୍ଡତା ଆଧାରିତ ଦୃଷ୍ଟିକୋଣ ସହାୟକ ହୋଇପାରିବ। ଅସ୍ଥାୟୀ ସଦସ୍ୟ ପାଇଁ ଭାରତର ଯୋଗ୍ୟତା ଉପରେ ଆଲୋକପାତ କରି ଡକ୍ଟର ଜୟଶଙ୍କର ଜାତିସଂଘ ଶାନ୍ତି ମିଶନରେ ଭାରତର ଅବଦାନ ଉପରେ ମତ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଏହି ମିଶନ କାର୍ଯ୍ୟକାରୀ ହେବା ପରଠାରୁ ଭାରତର ପ୍ରାୟ 3 କର୍ମଚାରୀ 50 ମିଶନରେ ଅଂଶଗ୍ରହଣ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ତୃତୀୟ ଦିନ ପାଇଁ ଇରାନରେ ଆକ୍ରମଣ ଜାରି ରଖିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସେଣ୍ଟକମ୍ ପକ୍ଷରୁ କୁହାଯାଇଛି ଯେ ଆବୁ ମୁସା ବନ୍ଦର ଆବାସ ବୁସେହର ଚାବାହର ଜାସ୍କ ଏବଂ କୋନାରକ ଅଞ୍ଚଳରେ ଇରାନର ଉପକୂଳ ପ୍ରତିରକ୍ଷା ବ୍ୟବସ୍ଥା କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଘାଟି ସହ ସାମରିକ କ୍ଷମତାକୁ ଲକ୍ଷ୍ୟଭେଦ କରାଯାଇଛି। ଇରାନ ଏହି ଆକ୍ରମଣକୁ ସ୍ୱୀକାର କରିଥିଲେ ମଧ୍ୟ କୌଣସି ଜୀବନହାନି କିମ୍ବା କ୍ଷୟକ୍ଷତିର ସୂଚନା ଦେଇନାହିଁ। ପ୍ରତିକ୍ରିୟାରେ ଇରାନ ବାହାରିନ୍ ଜୋର୍ଡାନ୍ ଏବଂ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ସଂଯୁକ୍ତ ଆରବ ଏମିରେଟ୍ ସହ ସମ୍ପର୍କରେ ଥିବା 2 ତୈଳବାହୀ ଜାହାଜ ଉପରେ ଆକ୍ରମଣ କରିଛି। 2020 ସଂଗଠିତ ଦିଲ୍ଲୀ ଦଙ୍ଗାରେ ଅଙ୍କିତ ଶର୍ମା ନାମକ ଗୁଇନ୍ଦା ଅଧିକାରୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ସମର୍ଥନ କରୁଥିବା ବିଜେପି ଅଭିଯୋଗ କରିଛି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ ଅବସରରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ ଦିଲ୍ଲୀ ନ୍ୟାୟାଳୟଙ୍କ ଆଦେଶକୁ ସ୍ୱାଗତ କରିଛନ୍ତି। ଗତକାଲି ଦିଲ୍ଲୀର ଏକ ନ୍ୟାୟାଳୟ ଆମ୍ ଆଦମୀ ପାର୍ଟିର ପୂର୍ବତନ କାଉନ୍ସିଲର ତାହିର ହୁସେନ ଏବଂ ଅନ୍ୟ 4 ଗୁଇନ୍ଦା ଅଧିକାରୀଙ୍କ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଫିଫା ବିଶ୍ୱକପ୍ରେ ଆଜି ପ୍ରଥମ ସେମିଫାଇନାଲ୍ ଫ୍ରାନ୍ସ ଏବଂ ସ୍ପେନ୍ ମଧ୍ୟରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 12:30 ଟେକ୍ସାସ୍ର ଡଲାସ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଆରମ୍ଭ ହେବ। ତୃତୀୟ ଥର ପାଇଁ ଫ୍ରାନ୍ସ ଫିଫା ବିଶ୍ୱକପ୍ ଫାଇନାଲ୍ରେ ପହଞ୍ଚିବା ପାଇଁ ଉଦ୍ୟମ କରିବ। ସୂଚନାଯୋଗ୍ୟ, ଫ୍ରାନ୍ସ କ୍ୱାର୍ଟର ଫାଇନାଲ୍ରେ 2-0 ମରକ୍କୋକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଥିବା ବେଳେ ସ୍ପେନ୍ 2-1 ବେଲ୍ଜିୟମ୍କୁ ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ଅଧିକାର କରିଛି। ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ 3 ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହେଉଛି। ବର୍ମିଂହାମ୍ର ଏଜ୍ବାଷ୍ଟନ୍ଠାରେ ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ

0: ମାସ 9 ତାରିଖରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାନବ ସେବାକୁ ମାଧବ ସେବା ଭାବେ ନୀତି କରିଥିବା ଗୋପବନ୍ଧୁ କର୍ମକୁ ଜୀବନର ମାନଦଣ୍ଡ ଭାବେ ବାଛିଥିଲେ। ଗୋପବନ୍ଧୁ 1970 1921 ପର୍ଯ୍ୟନ୍ତ ବିହାର ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ 1921 ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ପୂର୍ବରୁ 1903 ଉତ୍କଳ ସମ୍ମିଳନୀରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ 1909 ପୁରୀର ସତ୍ୟବାଦୀଠାରେ ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ମଧ୍ୟ ଅଗ୍ରଣୀ ଦୈନିକ ଖବରକାଗଜ ସମାଜର ପ୍ରତିଷ୍ଠାତା ଥିଲେ। ଏହି ଅବସରରେ ବିଧାନସଭା ପରିସରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଓଡ଼ିଶାର ସ୍ୱାଭିମାନ, ସେବା, ତ୍ୟାଗ ଓ ମାନବିକତାର ପ୍ରତୀକ ଉତ୍କଳମଣିଙ୍କ ଆଦର୍ଶ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଲୋକ କଲ୍ୟାଣ ଓ ସମାଜସେବା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ଆଗାମୀ ପିଢ଼ିକୁ ସଦାସର୍ବଦା ପଥ ପ୍ରଦର୍ଶକ କରିବ ବୋଲି ଶ୍ରୀ ମାଝି କହିଛନ୍ତି।
1: ଆଜି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର 98ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ଆଜି ତାଙ୍କର ଓଡ଼ିଶା ପାଇଁ ଏବଂ ଓଡ଼ିଶାର ଲୋକଙ୍କର ପାଇଁ, ଓଡ଼ିଆଙ୍କର ଅସ୍ମିତା ପାଇଁ ଯେଭଳି ଭାବରେ ସେ ଆମକୁ ଆହ୍ୱାନ ଦେଇକି ଯାଇଛନ୍ତି, ନୂଆ ଓଡ଼ିଶା ଗଠନ କରିବା ସହିତ ସମୃଦ୍ଧ ଓଡ଼ିଶା ପରିକଳ୍ପନାର ଏ ରୂପରେଖ ହେଉଛି ତାଙ୍କର ଲକ୍ଷ୍ୟ। ଆଜି ଆମ ସରକାର ତାକୁ ସେଇ ଲକ୍ଷ୍ୟ ପଥରେ ଯାଉଛନ୍ତି ଏବଂ ନୂଆ ଓଡ଼ିଶା ଗଠନ ହେବା ସହିତ ସମୃଦ୍ଧ ଓଡ଼ିଶା ଆଜି ତା ଲକ୍ଷ୍ୟ ପଥରେ ନିଶ୍ଚିତ ଭାବରେ ହାସଲ କରିବ।
0: ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତି ପରିଡ଼ାଙ୍କ ସମେତ ମନ୍ତ୍ରିମଣ୍ଡଳ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ପରିସରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳନ କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝି ଯୋଗଦେଇ ଗୋପବନ୍ଧୁଙ୍କ ଜୀବନାଦର୍ଶ, କର୍ତ୍ତବ୍ୟ ପରାୟଣତା ଓ ତ୍ୟାଗ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାର 2026-27 ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଆବେଦନ ତାରିଖ ଘୋଷଣା କରିଛନ୍ତି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଆସନ୍ତା ମାସ 14 ପର୍ଯ୍ୟନ୍ତ ଜାରି ରହିବ। ଏନେଇ ଭୁବନେଶ୍ୱର ପର୍ଯ୍ୟଟନ ଭବନ ପରିସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମତୀ ପରିଡ଼ା କହିଛନ୍ତି, ପର୍ଯ୍ୟଟନ ବିଭାଗ ଏବଂ ପରିବହନ ବିଭାଗର ସହଯୋଗରେ ଚଳିତ ବର୍ଷ ବରିଷ୍ଠ ନାଗରିକମାନଙ୍କୁ ବାରଣାସୀ, ଅଯୋଧ୍ୟା, ରାମେଶ୍ୱରମ୍ ମଦୁରାଇ ଏବଂ ହରିଦ୍ୱାର ଋଷିକେଶ ଭଳି ପବିତ୍ର ତୀର୍ଥସ୍ଥଳୀ ଭ୍ରମଣର ସୁଯୋଗ ପ୍ରଦାନ କରାଯିବ। ଯାତ୍ରା ସମୟରେ ପରିବହନ, ରହଣି, ଖାଦ୍ୟପେୟ, ଯାତ୍ରୀ ବୀମା ଓ ଚିକିତ୍ସା ଆଦି ବ୍ୟବସ୍ଥା କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବରିଷ୍ଠ ନାଗରିକଙ୍କ ଆଧ୍ୟାତ୍ମିକ ଆକାଂକ୍ଷା ଓ ତୀର୍ଥଯାତ୍ରାର ଅଭିଳାଷକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନାର ଆରମ୍ଭ କରାଯାଇଛି। ସଫେଇ କର୍ମଚାରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ନମସ୍ତେ ଦିବସ ପାଳନ କରାଯାଉଛି। ଏହି ଅବସରରେ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ, ସରକାରୀ କଲ୍ୟାଣ ଯୋଜନାରେ ସଂଯୋଗ ଶିବିର, ଆୟୁଷ୍ମାନ ଭାରତ କାର୍ଡ ଓ ନମସ୍ତେ ପରିଚୟପତ୍ର ବଣ୍ଟନ, ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ ବିତରଣ ଏବଂ ଆଧୁନିକ ଯାନ୍ତ୍ରିକ ସ୍ୱଚ୍ଛତା ଉପକରଣର ପ୍ରଦର୍ଶନୀ ଆୟୋଜନ କରାଯିବ। ଉଲ୍ଲେଖନୀୟ ସେବା ପାଇଁ ସଫେଇ କର୍ମଚାରୀଙ୍କୁ ସମ୍ମାନିତ ମଧ୍ୟ କରାଯିବ। ପାଣିପାଗ। ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା 24 ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଉତ୍ତର ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା 7 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା 24 ମଧ୍ୟରେ ପ୍ରବଳ ବର୍ଷା ନେଇ 13 ଜିଲ୍ଲା ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗତ 24 ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ସର୍ବାଧିକ 155 mm ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ମଧ୍ୟାହ୍ନ 12 ସୁଦ୍ଧା 610.21 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 14,624 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 38,619 ଘନଫୁଟ ଜଳ ନିଷ୍କାସିତ ହେଉଛି। ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଆଜି ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ନବଯୌବନ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ, ସମୟ ସନ୍ଧ୍ୟା 5:00। ଟ୍ୟୁନ୍ କରିଛନ୍ତି 102.6 FM। ଆସନ୍ତୁ ଶୁଣିବା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ। ପ୍ରଥମେ ଶୁଣିବା ଆରତୀ ମିଶ୍ରଙ୍କ କଣ୍ଠରେ ଏହି ଭଜନଟି, ନଟବର ସାମନ୍ତରାୟଙ୍କ ରଚନାରୁ। ତୋ ମନ୍ଦିର ଛାଡ଼ି ଯାଉଛି କାଳିଆ,

ଶ୍ରୋତାବନ୍ଧୁ, ଏଥର ଶୁଣିବା ଶାନ୍ତିଲତା ଛୋଟରାୟଙ୍କ କଣ୍ଠରେ ଏହି ଭଜନଟି ମଧୁସୂଦନ ରାଓଙ୍କ ରଚନାରୁ। ତୁମ୍ଭ ବିନା ତାରିବାକୁ ନାହିଁ କେହି ଆନ, ପତିତ ପାବନ ତୁମେ କରୁଣା ନିଦାନ।

ଶ୍ରୋତାବନ୍ଧୁ, ଦ୍ୱୈତକଣ୍ଠରେ ଶୁଣିଲେ ଏଇ ଭଜନଟିକୁ। ଗାଇଥିଲେ ଶାନ୍ତିଲତା ଛୋଟରାୟ ଏବଂ ଦୀପ୍ତିମୟୀ ମହାନ୍ତି। ଗୀତିକାର କନକଲତା କୁମାରୀ ସାବତ। ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ, ଆକାଶବାଣୀ ରାଉରକେଲା। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 454 ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ବିଶ୍ୱାମିତ୍ର, ଦୁର୍ବାସା, ବଶିଷ୍ଠ, ଭୃଗୁ ଏବଂ ଅଙ୍ଗିରାଦି ଋଷିମାନେ କୃଷ୍ଣଙ୍କ ଦର୍ଶନରେ ଆସି ଦ୍ୱାରକା ନିକଟବର୍ତ୍ତୀ ପିଣ୍ଡାରକ ନାମକ ତୀର୍ଥରେ ପହଞ୍ଚିଛନ୍ତି। ଯଦୁକୁମାରମାନେ ଜାମ୍ବବତୀ ସୁତ ଶାମ୍ବକୁ ଗର୍ଭବତୀ ନାରୀ ବେଶରେ ସଜ୍ଜିତ କରି ସେମାନଙ୍କ ନିକଟକୁ ଯାଇ ପଚାରିଛନ୍ତି, ଏ ସ୍ତ୍ରୀ ଲୋକଟି କନ୍ୟା କି ପୁତ୍ର ପ୍ରସବ କରିବ କୁହନ୍ତୁ। ଧୃଷ୍ଟତା ଦେଖି ଋଷିମାନେ କ୍ରୁଦ୍ଧ ହୋଇ କହିଛନ୍ତି, ଏହି କଳ୍ପିତା ନାରୀ ଯଦୁକୁଳ ନାଶକ ଲୌହ ମୂଷଳ ଅବଶ୍ୟ ପ୍ରସବ।

ଶ୍ରୋତାବନ୍ଧୁ, ଏଇ ଓଡ଼ିଆ ଭକ୍ତି ଗୀତଟି ଶୁଣିଲେ ଶୁଭଶ୍ରୀ ଦାସଙ୍କ କଣ୍ଠରେ ଅରବିନ୍ଦ ମୁଦୁଲିଙ୍କ ରଚନାରୁ। ଏଥର ଶୁଣିବା ପରବର୍ତ୍ତୀ ଗୀତ।

0: ଶ୍ରୋତାବନ୍ଧୁ ଶୁଣିଲେ ଏଇ ହୃଦୟସ୍ପର୍ଶୀ ଓଡ଼ିଆ ଭକ୍ତି ଗୀତଟି ବସନ୍ତ ପାତ୍ରଙ୍କ କଣ୍ଠରେ ଅରବିନ୍ଦ ମୁଦୁଲିଙ୍କ ରଚନାରୁ।
1: ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ଇ ଶ୍ରମ କାର୍ଡ, ଲେବର କାର୍ଡ ଆବେଦନ, ପ୍ୟାନ କାର୍ଡ, ଫଟୋ ପ୍ରିଣ୍ଟ ଏବଂ ଜେରକ୍ସ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ ସର୍ଭିସ ସେଣ୍ଟର। ଯୋଗାଯୋଗ ଠିକଣା ସନ୍ତୋଷ କୁମାର ପତି, ବଟୋଲି, ପ୍ଲଟ ନମ୍ବର 25/368, ମୋବାଇଲ ନମ୍ବର 9853342731। ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ ସର୍ଭିସ ସେଣ୍ଟର।
0: ଶ୍ରୋତାବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM, ଶୁଣୁଛନ୍ତି ଓଡ଼ିଆ ଭକ୍ତି ଗୀତର ଆଲବମ। ବର୍ତ୍ତମାନ ଶୁଣିବା ଇରା ମହାନ୍ତିଙ୍କ କଣ୍ଠରେ ଏଇ ମନଛୁଆଁ ଓଡ଼ିଆ ଭକ୍ତି ଗୀତଟି ଅଲେଖ ବିଶ୍ୱାଳଙ୍କ ରଚନାରୁ।

ଶ୍ରୋତାବନ୍ଧୁ, ଶେଷ ହେଲା ଓଡ଼ିଆ ଭକ୍ତିଗୀତର ଆଲବମ୍ ଆକାଶବାଣୀ ରାଉରକେଲା। ସମୟ ସନ୍ଧ୍ୟା 6ଟା ହେବାକୁ ଯାଉଛି। ଶୁଣିବା ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶ୍ରୋତା ବନ୍ଧୁ, ସନ୍ଧ୍ୟା 6:10 ଶୁଣିପାରିବେ ଓଡ଼ିଶୀ ଗୀତ। 6:30 ଉଦୟ ଭାରତ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ଜିଲ୍ଲା ହାଲଚାଲରେ ପୁରୀ ଜିଲ୍ଲାର ଖବର ଜାଣିପାରିବେ। 7:30 କିଷାନବାଣୀ, ଏଥିରେ ଶୁଣିବେ ଆଲୋଚନା, ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରଶୀଳତା ମିଶନ, ଏ ସମ୍ପର୍କରେ କହିବେ ବଣାଇର ବ୍ଲକ ଏଗ୍ରିକଲଚର ଅଫିସର ଦୁଃଖିନୀ ବିସି। 8:00 ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୁରୀର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ସାକ୍ଷାତକାର ଶୁଣିପାରିବେ, ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 8:15 ହ୍ୟାଲୋ ରାଉରକେଲାର ଦ୍ୱିତୀୟ ଭାଗ ଶୁଣିପାରିବେ। 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ। 10:00 ଶୁଣିବେ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। 10:30 ରୂପକ ବନମାଳୀ, ରଚନା ଓ ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି। ତେବେ ଶ୍ରୋତାବନ୍ଧୁ, ଇଏ ଥିଲା ଚଳିତ ଅଧିବେଶନର କାର୍ଯ୍ୟକ୍ରମର ସୂଚନା। ଏଥର ଆସନ୍ତୁ ଜାଣିନେବା ଆଗାମୀକାଲି ବୁଧବାରର କାର୍ଯ୍ୟକ୍ରମର ସୂଚନା।

ମିନିଟ୍ରେ ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। 6:35 ଶ୍ରୀ ରାମଚରିତ ମାନସର 225ତମ ଭାଗ। 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ ଏଥିରେ ଶୁଣିବେ ଆଲୋଚନା ଏକ ପେଡ଼ ମା କେ ନାମ 3.0 ଏ ସମ୍ପର୍କରେ ଶୁଣିବେ ସୁଚିସ୍ମିତା ଦାସ ଫରେଷ୍ଟ ରେଞ୍ଜ ଅଫିସର ପାନପସଙ୍କ ସହ କିଛି କଥା। 8:30 ଶ୍ରୀକ୍ଷେତ୍ର ମାଧୁରୀ ଏଥିରେ ଶ୍ରୀ ବିଗ୍ରହମାନଙ୍କ ପହଣ୍ଡି ବିଜେ ପରମ୍ପରା ସମ୍ପର୍କରେ ଶୁଣିପାରିବେ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 8:45 ବଣ ପାହାଡ଼ର ଗୀତରେ କିଷାନ ଗୀତ ପରିବେଷଣ କରିବେ ନମିତା ବାଡ଼ା ଏବଂ ସାଥୀମାନେ। 9:11:12 ଓ ଅପରାହ୍ନ 2:45 ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। 10:10 ସିନେ ସଙ୍ଗୀତ ଏଥିରେ ଶୁଣିବେ ହିନ୍ଦୀ ଫିଲ୍ମ ଗୀତ। 12:00 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1328ତମ ଭାଗ ଶୁଣିପାରିବେ। ଶ୍ରୋତାବନ୍ଧୁ ଆସନ୍ତାକାଲି ସନ୍ଧ୍ୟା 5:00 ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ, 5:20 ଶ୍ରୀମଦ ଭାଗବତ, 5:30 ନାରୀ ମହଲ, 6:10 ଶୁଣିବେ ସମ୍ବଲପୁରୀ ଗୀତ, 6:30 ଉଜ୍ଜଳ ଆମ ଦେଶ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ, 7:25 ଜିଲ୍ଲା ହାଲଚାଲରେ ରାୟଗଡ଼ା ଜିଲ୍ଲାର ଖବର ଜାଣିପାରିବେ, 7:30 ଶୁଣିବେ କ୍ଷେତଖମାର କାର୍ଯ୍ୟକ୍ରମ, ରାତି 8:00

ପର୍ଯ୍ୟନ୍ତ ଶୁଣିପାରିଲେ ନାହିଁ, ସେଥିପାଇଁ ଆମେ ଦୁଃଖିତ। ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଶୀ ଗୀତ। କଣ୍ଠଶିଳ୍ପୀ ଆଶାଲତା ଷଡ଼ଙ୍ଗୀ, ଗୀତ ରଚନା ବଳଦେବ ରଥ।

ଆକାଶବାଣୀ ରାଉରକେଲା। ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ଶୁଣିବା ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ଆମ କେନ୍ଦ୍ର ସରକାର, ଯାହାଦ୍ୱାରା ନିୟମିତ ଚଳାଚଳ ସୁବିଧା ହେବା ସହ ବାଣିଜ୍ୟ କାରବାର ମଧ୍ୟ ସହଜ ହୋଇପାରୁଛି। ତେବେ କେତେକ ଚାରିଚକିଆ ଗାଡ଼ି ଉଭୟ ଡିଜେଲ ଓ ପେଟ୍ରୋଲ ଇନ୍ଧନ ଉପରେ ନିର୍ଭର କରନ୍ତି, ପୁଣି ଭାରିଯାନ ଗୁଡ଼ିକ ଡିଜେଲ ଇନ୍ଧନ ଉପରେ ନିର୍ଭର କରିଥାନ୍ତି, ଯାହାକି ଅଧିକ ବାୟୁ ପ୍ରଦୂଷଣ ହେବାର ଦେଖିବାକୁ ମିଳୁଛି। ଲୋକମାନଙ୍କର ସ୍ୱାସ୍ଥ୍ୟ ହାନି ହେଉଛି ଏବଂ ପରିବେଶ ଉପରେ ଏହାର କୁପ୍ରଭାବ ପଡ଼ୁଛି। ଏପରି ଅସୁବିଧା ଏବଂ ପ୍ରଦୂଷିତ ବାତାବରଣକୁ ଆଖି ଆଗରେ ରଖି ଇ ବସ୍ ବା ଇଲେକ୍ଟ୍ରିକ୍ ବସ୍ ସେବା ଆରମ୍ଭ କରିଛନ୍ତି ଆମ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଇ ବସ୍ ସେବା ଯୋଜନା ମାଧ୍ୟମରେ ଦେଶର ଅନେକ ରାଜ୍ୟରେ ଇ ବସ୍ ଚଳାଚଳ କରୁଛି। କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର ଆର୍ଥିକ ସହଭାଗିତାରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ସବସିଡି ଦେବାର ବ୍ୟବସ୍ଥା କରିଛନ୍ତି ସରକାର। କହିବାକୁ ଗଲେ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ସରଳୀକରଣ କରିବାରେ ଇ ବସ୍ ସେବା ଉତ୍ତମ ପଦକ୍ଷେପ। ପୁଣି ଇ ବସ୍ ଚଳାଚଳ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାରେ ବେଶ ସହାୟକ ହୋଇଥାଏ। ଏହି ଅବସରରେ ଆଜି ରହିଛି ବିଷୟ ପ୍ରଧାନମନ୍ତ୍ରୀ ଇ ବସ୍ ସେବା। ଏ ସମ୍ପର୍କରେ କହିଛନ୍ତି ଲେଖକ ତଥା ସ୍ତମ୍ଭକାର ବିଦ୍ୟାଧର ମହାରଣା।
1: ବର୍ତ୍ତମାନ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ସବୁଠୁ ସାଙ୍ଘାତିକ ସମସ୍ୟା ସୃଷ୍ଟି କରିଛି। ଏହା ଯୋଗୁଁ ପ୍ରତିବର୍ଷ ବାୟୁ

ମଣ୍ଡଳର ଉତ୍ତାପ ବଢି ବଢି ଯାଉଛି, ଯାହାଫଳରେ କି କୃଷି ବ୍ୟାହତ ହେଉଛି, ସମୁଦ୍ର ଜୁଆର ବାଢି ଆସୁଛି, ବର୍ଷାର ଅନିୟମିତତା ଦେଖାଯାଉଛି ଏବଂ ମଣିଷଙ୍କର ସ୍ୱାସ୍ଥ୍ୟ ହାନି ମଧ୍ୟ ଘଟୁଛି। ତେଣୁ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏହାର ମୁକାବିଲା କରିବା ପାଇଁ ବିଶ୍ୱର ସବୁ ଦେଶ ବର୍ତ୍ତମାନ ଚିନ୍ତା ବ୍ୟକ୍ତ କରୁଛନ୍ତି। ପ୍ୟାରିସ ଚୁକ୍ତି 2016 ହୋଇଥିଲା, ଏଥିରେ ସବୁ ଦେଶ ସ୍ଥିର କଲେ ଯେ ଅନ୍ତତଃ 2050 ଭିତରେ ବାୟୁମଣ୍ଡଳକୁ ଯେଉଁ ଅଙ୍ଗାରକାମ୍ଳର ବାଷ୍ପ ନିର୍ଗମନ ହେଉଛି, ସବୁ ଯେଉଁ ଗୃହ ବାଷ୍ପ ନିର୍ଗମନ ହେଉଛି, ତାକୁ କେମିତି ଶୂନ୍ୟ ଲେବୁଲ ଖସେଇବେ। ତାଦ୍ୱାରା କଣ ହବ ନା ବାୟୁମଣ୍ଡଳର ଉତ୍ତାପ ନିୟନ୍ତ୍ରିତ ଅବସ୍ଥାରେ ରହିବ, ଆଉ ଲୋକମାନଙ୍କ ବିଶେଷ କ୍ଷତି ହବନି। ଭାରତ ମଧ୍ୟ ସେଥିରେ ସ୍ୱାକ୍ଷର କରିଛି। ସବୁଜ ଗୃହ ବାଷ୍ପ କହିଲେ ଆମେ 4-5 ଗ୍ୟାସକୁ ବୁଝୋଉ। ପ୍ରଥମ ହେଉଛି ଅଙ୍ଗାରକାମ୍ଳ ଗ୍ୟାସ, କାର୍ବନ ମନୋକ୍ସାଇଡ, ଓଜନ, ମିଥେନ, ନାଇଟ୍ରସ ଅକ୍ସାଇଡ। ଏଗୁଡାକ ବାୟୁମଣ୍ଡଳକୁ ଅଧିକ ମାତ୍ରାରେ ଗଲେ କଣ ହୁଏ ନା ବାୟୁମଣ୍ଡଳର ଉତ୍ତାପ ବଢିଯାଏ ଆଉ ଜଳବାୟୁର ପରିବର୍ତ୍ତନ ଘଟେ। ଏଗୁଡାକ ଦୁଇଟା କାରଣ ଅଛି ଜଳବାୟୁ ପରିବର୍ତ୍ତନ, ଗୋଟେ ହେଉଛି ପ୍ରାକୃତିକ କାରଣ ଆଉ ଗୋଟେ ହେଉଛି ମାନବକୃତ କାରଣ। ଆମର ରାସ୍ତାରେ ବହୁତ ଗାଡି ମୋଟର ଚାଲୁଛି, ଯାହାଫଳରେ କି ଯୋଉ ଅଙ୍ଗାରକାମ୍ଳ ଗ୍ୟାସ, କାର୍ବନ ମନୋକ୍ସାଇଡ ବାୟୁମଣ୍ଡଳକୁ ପ୍ରଦୂଷଣ କରିଦେଉଛି। ତେଣୁ ସମସ୍ତେ ବର୍ତ୍ତମାନ ଚିନ୍ତା କରୁଛନ୍ତି ଆର ବିକଳ୍ପ କଣ। ପ୍ରଥମେ ଚିନ୍ତା କରାଗଲା ଯେ ଆମେ ଇଲେକ୍ଟ୍ରିକ ଯଦି ଯାନ ବ୍ୟବହାର କରିବା ତାହେଲେ ହୁଏତ ଏଇ ବାୟୁମଣ୍ଡଳର ଅବସ୍ଥା ସୁଧୁରିଯିବ, କାରଣ ଏଥିରେ ଅଙ୍ଗାରକାମ୍ଳ ଯିବନି। ତେଣୁ ଇଲେକ୍ଟ୍ରିକ ଗ୍ୟାସ ଯାନ ବ୍ୟବହାର କରିବା ପାଇଁ ପ୍ରଥମେ ଭାରତ ମଧ୍ୟ ତାର ନେଲା କେମିତି କଣ କରାଯିବ। ଜୁଲାଇ 2023 ନୀତି ଆୟୋଗ ଗୋଟିଏ ଇଲେକ୍ଟ୍ରିକ ଯାନ ପାଇଁ ଗୋଟିଏ ରୋଡ୍ ମ୍ୟାପ୍ କଲେ। ସେଥିରେ ସେମାନେ କହିଛନ୍ତି ଯେ ଭାରତରେ ଅନ୍ତତ 2-ଚକିଆ ହଉ, 3-ଚକିଆ ହଉ, 4-ଚକିଆ ହଉ, ସବୁ ଗାଡ଼ିଗୁଡ଼ିକ ଇଲେକ୍ଟ୍ରିକ ଯାନ ବ୍ୟବହାର ହବ। ତେଣୁ ଏଇଟା ପାଇଁ ସେ ଯୋଉ ସରକାର ସ୍ତରରେ ନିଆଯାଇଛି ତାର ପ୍ରଥମ ପଦକ୍ଷେପ ସ୍ୱରୂପ କେତେକେ ବ୍ୟବସ୍ଥା କରାହେଇଛି ଯେ ଏଥିରେ ସରକାର ରିହାତି ଦଉଛନ୍ତି। ଇଲେକ୍ଟ୍ରିକ ଯୋଉ 2-ଚକିଆ ଯାନ ବା 4-ଚକିଆ ଯାନ ବ୍ୟବହାର କଲେ ରୋଡ୍ ଟାକ୍ସ ଛାଡି ଦଉଛନ୍ତି, ତାକୁ କିଛି ଇନକମ୍ ଟାକ୍ସ ମଧ୍ୟ ଦେଉଛନ୍ତି। ସେ ପରିପ୍ରେକ୍ଷୀରେ ଗୋଟେ ବଡ ଯୋଜନା ବାହାରିଲା ପ୍ରଧାନମନ୍ତ୍ରୀ ଇ ବସ୍ ଯୋଜନା। ଏଇ ଯୋଜନାଟି 16 ଅଗଷ୍ଟ 2023 ଆରମ୍ଭ ହେଲା, ତାକୁ ଦେଶରେ ପ୍ରଥମେ ସ୍ଥିର କରାଗଲା। ଅନ୍ତତ ପକ୍ଷେ 10,000 ଇଲେକ୍ଟ୍ରିକ ବସ୍ ଆମର ଭାରତରେ ତାକୁ ଚଳେଇବେ। ସେ ବସ୍ ଗୁଡିକ କୋଉଠି ଚାଲିବ, କେତୋଟି ସହରରେ ଚାଲିବ, ସେଥିପାଇଁ ସ୍ଥିର ହେଲା ଭାରତର 169 ସହର ସ୍ଥିର କରାଗଲା। ସେହି ସହର ଭିତରୁ ଓଡ଼ିଶାର ଗୋଟେ ହେଉଛି ଭୁବନେଶ୍ୱର, ଆଉ ଗୋଟେ ହେଉଛି କଟକ, ଆଉ ଗୋଟେ ରାଉରକେଲା। ତାର ଜନସଂଖ୍ୟା ଅନୁସାରେ ବସ୍ର ମଧ୍ୟ ସ୍ଥିର କରାଗଲା। ଯାହାର ଜନସଂଖ୍ୟା ଥିବ 20-40 ଲକ୍ଷ ତାକୁ ଦିଆଯିବ 150 ବସ୍, ଆଉ 5-10 ଲକ୍ଷ ଥିଲେ 100 ବସ୍ ଦିଆଯିବ, ଏବଂ 5 ଲକ୍ଷରୁ କମ୍ ଥିଲେ 50 ବସ୍ ଦିଆଯିବ। ଏଇ ଯେ ବସ୍ ଗୁଡିକ ଦିଆଯିବ ଏଗୁଡ଼ିକ ହେଉଛି ସରକାରୀ ଆଉ ଘରୋଇ ସହଭାଗିତାରେ କରାଯିବ। ଘରୋଇ ମାନେ ଉତ୍ସାହିତ ହେଇକି ସେମାନେ ବସ୍ କିଣିବେ, ତାକୁ ସରକାର ରିହାତି ଦେବେ, ରାଜ୍ୟ ସରକାର କିଛି ପଇସା ଖର୍ଚ୍ଚ କରିବେ, କେନ୍ଦ୍ର ସରକାର କିଛି ପଇସା ଖର୍ଚ୍ଚ କରିବେ। ଏଇ ଯୋଜନାରେ ପ୍ରାୟ 38,000 ବିଜୁ ଶକ୍ତି ସମ୍ପନ୍ନ ବସ୍ 2028-29 ଚାଲିବ। ଏଥିପାଇଁ କେନ୍ଦ୍ର ସରକାରଙ୍କର ଯୋଉ ବଜେଟ୍ ଆରମ୍ଭ ହେଇଛି 3,435 କୋଟି ଟଙ୍କା ବ୍ୟୟ ମଞ୍ଜୁରି ଅଲରେଡି କରିସାରିଲେଣି। ଗୋଟେ ବ୍ୟବସ୍ଥା ହୋଇଛି ଯେ ବସ୍ ଚଳାଚଳ କରିବ, କିଲୋମିଟର ପଶି ଯାହା ଖର୍ଚ୍ଚ ହବ ତାକୁ କେନ୍ଦ୍ର ସରକାର ପ୍ରଥମେ ତାକୁ ବହନ କରିବେ। ସେଇ ବହନ କରିବା ପାଇଁ ତାଙ୍କର ସ୍ଥିର କରାହେଇଛି ଯେ ବଡ଼ ବୟସରେ କିଲୋମିଟରକୁ 24 ଟଙ୍କା, ମଧ୍ୟମରେ 22 ଟଙ୍କା, ଆଉ ଛୋଟ ବୟସରେ 20 ଟଙ୍କା କେନ୍ଦ୍ର ସରକାର ଦେବେ। ଏଗୁଡାକୁ ସେ କ୍ୱାର୍ଟରଲି ବେସିସରେ ଦେବେ, ପ୍ରଥମ 3 କ୍ୱାର୍ଟରର ସେ ଆଗୁଆ ଦେଇଦେବେ, ତାପରେ ପରବର୍ତ୍ତୀ ସମୟରେ 3 ମାସ ପରେ ପରେ ସହାୟତା ଦେବେ। କିନ୍ତୁ ଗୋଟେ ସର୍ତ୍ତ ରହିଛି, ତାଙ୍କର ଯେତିକି ନିର୍ଦ୍ଧାରିତ କିଲୋମିଟର ଅଛି ସେତିକି ଯଦି ସେମାନେ ଚଳାଚଳ କରିବେ ତାହେଲେ କେନ୍ଦ୍ର ସରକାର ସେତିକି ଦେବେ, ତାଠୁ ଯଦି କମ୍ ଚଳାଚଳ କରିବେ ତା ଅନୁସାରେ ଅନୁପାତରେ ତା ପରିମାଣଟା କମିବ, ଆଉ ଯଦି ଅଧିକା ଖର୍ଚ୍ଚ କଲେ ତାହେଲେ ସେଟାକୁ ରାଜ୍ୟ ସରକାର ଭରଣା କରିବେ କିମ୍ବା ସହର ତାର ନିଜ ତରଫରୁ ତାକୁ ଭରଣା କରିବ। ଇଏ ହେଲା ଗୋଟିଏ କଥା। ଆଉ ଗୋଟେ ହେଲା ଯୋଉ ବସ୍ ଗୁଡିକ ରଖିବା ପାଇଁ ଯୋଉ ଡିପୋ କରାଯିବ ସେଥିରେ ପ୍ରାୟ 10 କୋଟି ଟଙ୍କାରେ ଖର୍ଚ୍ଚ ହୁଏ, ତାର କେନ୍ଦ୍ର ସରକାର 60% ତାର ସହାୟତା ଦେବେ। ଏଇ ଯୋଉ ବସ୍ ଗୁଡିକ ଚଳାଚଳ ତାର ଫାଇଦା କଣ, ତାର ପ୍ରଥମ ଫାଇଦା ସରକାରୀ ବସ୍ ସେବା ଲୋକମାନେ ପାଇବେ, ସେମାନେ ଉଚିତ ମୂଲ୍ୟରେ ସେମାନେ ଚଳାଚଳ କରିପାରିବେ, ତାର ପରିବହନ ବ୍ୟବସ୍ଥା

ଆମର ଏବେ ବସିଥିଲା ଯୋଉ ସମ୍ମିଳନୀରେ ସେଠି ବିକଶିତ ଦେଶମାନେ ଯୋଉ ବିକାଶ ଦେଶମାନଙ୍କୁ ସାହାଯ୍ୟ ଦେବା ପାଇଁ କଥା ଉଠିଲା, ସେଥିରେ ସେମାନେ ରାଜି ହେଲେ ଯେ ଆମେ $200 billion ସାହାଯ୍ୟ ଦବୁ। ଏମାନେ $500 billion ମାଗୁଥିଲେ, ସେମାନେ $300 billion। ସେଥିରେ କଣ ହବ ଯେ ବାୟୁମଣ୍ଡଳକୁ ଯୋଉ କାର୍ବନ ମୋନକ୍ସାଇଡ ବା କାର୍ବନ ଡାଇଅକ୍ସାଇଡ ଆଉ ଓଜନ ମିଥେନ ଗ୍ୟାସ ଯାଉଛି, ସେଟା ଯିବନି। ଆଉ ବେଶୀ କିରି ଯୋଉ ଗାଡି ମୋଟର ଚାଲାଚଳ ହଉଛି ପରିବହନରୁ, ଏଥିରେ ବେଶୀ ଯାଏ। ତେଣୁ ସେଥିପାଇଁ ଗୋଟେ ବଡ ଉଚିତ ପଦକ୍ଷେପ ହବ।

ଶୁଣୁଥିଲେ ଆଲୋଚନା ପ୍ରଧାନମନ୍ତ୍ରୀ ଇ ବସ୍ ସେବା। ଏ ସମ୍ପର୍କରେ କହିଥିଲେ ଲେଖକ ତଥା ସ୍ତମ୍ଭକାର ବିଦ୍ୟାଧର ମହାରଣା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟ କ୍ୟାବିନେଟ୍ ବୈଠକରେ 7 ବିଭାଗର 13 ପ୍ରସ୍ତାବକୁ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କଲେ ସରକାର। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ମାର୍ଗଦର୍ଶିକା ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀନଗରରେ ଖଡ଼ିପ୍ରସାଦ ବିଜେନୀତି ସମ୍ପନ୍ନ, ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା, ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବା ସମ୍ଭାବନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ 7 ବିଭାଗର 13 ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁଗର କହିଛନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏଥିରେ 4,600 କିଲୋମିଟର ନୂଆ ସଡ଼କ ନିର୍ମାଣ ପାଇଁ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ରାସ୍ତା ସଂଯୋଗ ହୋଇନଥିବା ସମସ୍ତ ଗ୍ରାମ ଓ ଦୁର୍ଗମ ଅଞ୍ଚଳକୁ ଯୋଜନା ଅଧୀନରେ ସଡ଼କ ନିର୍ମାଣ କରାଯିବ। ସେହିଭଳି ସେତୁବନ୍ଧ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କରାଯାଇଛି, ଯେଉଁଥିରେ 3,167 ପୁରୁଣା ସେତୁକୁ ମରାମତି କରାଯିବ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।
1: ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ଯେଉଁଥିରେ ଯୋଉ ଅନ୍କନେକ୍ଟେଡ୍ ଗାଁ ଗୁଡ଼ିକ ଅଛି, ସେହି ସବୁ ଗାଁ ଗୁଡ଼ିକରେ କେମିତି ଆମେ ରୋଡ୍ ପ୍ରୋଭାଇଡ୍ କରିବା, ତା ପାଇଁ ଏ ସ୍କିମ୍ ଅଛି। ଏଇଥିରେ ଯୋଉ ମିଶନ ପାୱାର ଯୋଉ ନୂଆ ଗଭର୍ଣ୍ଣମେଣ୍ଟର ଅଛି, ସେଇଟା ପାୱାର, ୱାଟର ଆଉ ରୋଡ ସମସ୍ତଙ୍କୁ ପହଞ୍ଚାଇବା ପାଇଁ, ଛୋଟ ଛୋଟ ହେମଲେଟକୁ ବି ପହଞ୍ଚାଇବା ପାଇଁ, ସେଇଟା ସବୁ ଏହି ଯୋଜନା ଅନ୍ତର୍ଗତ ହେବ। ଏଇଥିରେ 4,000 କୋଟି ପ୍ରୋଭିଜନ କରାଯାଇଛି।
0: ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା 2026-27 ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକଙ୍କୁ ସମ୍ମାନ, ସୁରକ୍ଷା ଏବଂ ସରକାରୀ ସହାୟତା ସହିତ ଦେଶର ବିଭିନ୍ନ ପବିତ୍ର ଧାର୍ମିକ ସ୍ଥଳୀ ଭ୍ରମଣ କରାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ।
2: 775 ତୀର୍ଥଯାତ୍ରୀ, 25 ଏକ୍ସକର୍ଟ ଅଫିସର ଯିବେ, ଏବଂ ଯେଉଁମାନଙ୍କୁ 70-75 ହେଇଥିବ ସେମାନଙ୍କ ସହିତ ଜଣେ ସହଯୋଗୀ ଯାହାଙ୍କୁ 18 ହେଇଥିବ। ଏଇ ଯେଉଁ ଆରମ୍ଭ ତାରିଖ ବୁକ୍ କରିବେ ବା ଅନଲାଇନ୍ର ଆବେଦନ ହେବ, ଏଠି ଆସନ୍ତାକାଲିଠୁ ଆରମ୍ଭ ହେବ, 15/7/2026 ସରିବ 14/8/2026।
0: ସୂଚନାଯୋଗ୍ୟ, ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 45,000 ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଦେଶର ବିଭିନ୍ନ ପ୍ରସିଦ୍ଧ ତୀର୍ଥସ୍ଥଳୀ ଦର୍ଶନ କରିଛନ୍ତି। ଯୋଜନାରେ ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହୋଇ 14 ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ।

ଭୁବନେଶ୍ୱର ସ୍ଥିତ ଲୋକଭବନ ଅଭିଷେକ ହଲ୍ଠାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପଟି 2023 ବ୍ୟାଚ୍ର ଓଡ଼ିଶା ପ୍ରଶାସନିକ ସେବା ପ୍ରଶିକ୍ଷାର୍ଥୀଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ପ୍ରଶିକ୍ଷାର୍ଥୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଜ୍ଞାନ ଅର୍ଜନ କରି ସରକାର ଓ ନାଗରିକଙ୍କ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରି ଉନ୍ନତ ସେବା ପ୍ରଦାନ କରିବାକୁ ରାଜ୍ୟପାଳ କହିଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆୟୋଜନ ପାଇଁ ଟ୍ରାଫିକ୍ ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯିବା ସହ କଡ଼ା ବ୍ୟବସ୍ଥା କରାଯାଇଛି। 6 ନୂଆ ପାର୍କିଂ ସ୍ଥଳୀକୁ ମିଶାଇ ମୋଟ 30 ପାର୍କିଂ ସ୍ଥାନ କରାଯାଇଛି। ସେଥିମଧ୍ୟରୁ 3 ସ୍ଥାନରେ ଡ୍ରୋନ୍ ଦ୍ୱାରା ଟ୍ରାଫିକ୍ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବ। ପୁରୀ ଜିଲ୍ଲା ପ୍ରଶାସନ ଟ୍ରାଫିକ୍ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଆପ୍, ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍, ସିସିଟିଭି କ୍ୟାମେରା, ଚାଟ୍ବୋର୍ଡର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ରଥଯାତ୍ରାରେ ପ୍ରଯୁକ୍ତି ଆଧାରିତ ଟ୍ରାଫିକ୍ ପରିଚାଳନାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ସେହିଭଳି ଭକ୍ତଙ୍କ ସହାୟତା ପାଇଁ 73 ଟ୍ରାଫିକ୍ ଏଡ୍ ପୋଷ୍ଟ ସ୍ଥାପନ କରାଯାଇଛି। ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ଜିଲ୍ଲାର ବିକାଶମୂଳକ ବିଭିନ୍ନ କାର୍ଯ୍ୟକ୍ରମ ଓ ରାଜସ୍ୱ ସେବାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ବସୁନ୍ଧରା ଯୋଜନାରେ ପଟ୍ଟା ଆବଣ୍ଟନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଦ୍ୟାଳୟ ଓ କଲେଜଗୁଡ଼ିକୁ ପଟ୍ଟା ଦେବା କାର୍ଯ୍ୟ ତ୍ୱରିତ ଗତିରେ ଆଗେଇ ଚାଲିଛି। ଡିସେମ୍ବର ମାସ ଶେଷ ସୁଦ୍ଧା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ନିଜସ୍ୱ ଜମିପଟ୍ଟା ରହିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜି ନେତ୍ରୋତ୍ସବରେ ମହାପ୍ରଭୁ ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି। ଚଳିତ ବର୍ଷ ନୀତିବହୁଳ ରହିଥିବାରୁ ଦର୍ଶନ ସାମାନ୍ୟ ବିଳମ୍ବ ହୋଇଥିଲା। ପରମ୍ପରା ଅନୁସାରେ ପ୍ରଥମେ ଝୁଣ ବାହାରିବା ପରେ ଶ୍ରୀନଗରକୁ ଖଡ଼ିପ୍ରସାଦ ବିଜେନୀତି ଅନୁଷ୍ଠିତ ହୋଇଥିଲା। ଦୈତାପତି ସେବକମାନେ ଘଣ୍ଟ ଘଣ୍ଟା ଛତ୍ରୀ ସହ ବୈଜୟନ୍ତୀ ଓ ବିଜେ କାହାଳୀ ବଜାଇ ଶ୍ରୀମନ୍ଦିରରୁ ବାହାରିଥିଲେ। ସମସ୍ତ ସେବକମାନେ ରୂପାଥାଳିରେ ମହାପ୍ରଭୁଙ୍କ ଦିବ୍ୟଦ୍ରବ୍ୟ ସବୁକୁ ଧରି ବିଜେ କରିଥିଲେ। ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ଓ ରଥଯାତ୍ରା ପାଇଁ ବାହାରିବେ ବୋଲି ଗଜପତି ମହାରାଜଙ୍କୁ ଅବଗତ କରାଇଥିଲେ। ଗଜପତି ମହାରାଜ ସେବକମାନଙ୍କଠାରୁ ପ୍ରଭୁଙ୍କ ପ୍ରସାଦ ଗ୍ରହଣ କରିବା ପରେ ରଥଯାତ୍ରାର ଭବ୍ୟ ଆୟୋଜନ ନେଇ ଆଲୋଚନା କରିଥିଲେ। ଆସନ୍ତାକାଲି ପ୍ରତିପଦା ତିଥିରେ ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେବ। ଗୁରୁବାର ଦିନ ଶ୍ରୀଗୁଣ୍ଡିଚାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ ଜିଲ୍ଲା ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା, ଭାପୁର, ଗଣିଆ, ରାଜସୁନାଖଳା, ଶରଣକୂଳ ଆଦି ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ନେତ୍ରୋତ୍ସବ ଅବସରରେ ନବଯୌବନ ବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ଜୟମଙ୍ଗଳ ଆଳତୀ ନୀତିସ୍ନାନ ନ୍ୟାସ ମଣ ହିଁ କରାଯାଇଥିଲା। ବର୍ତ୍ତମାନ ସାହାଣ ମେଳାରେ ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରୁଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ସମେତ ସମସ୍ତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ବେଶ ଅନୁଷ୍ଠିତ ହୋଇଛି। ଆସନ୍ତା ଗୁରୁବାର ଦିନ ଜିଲ୍ଲାରେ ହେବାକୁ ଥିବା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବୌଦ୍ଧ ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର, ନାୟକପଡ଼ା ଗୁମ୍ଫା, ଠିଡିକାଜୋର, ନାରାୟଣ ନଗର, ମନମୁଣ୍ଡା, ପୁରୁଣା କଟକ, ବୁଟୁପାଲି, କଣ୍ଟାମାଳ, ଜଗତୀ ସମେତ ବିଭିନ୍ନ ଅଞ୍ଚଳରେ ଜଗନ୍ନାଥ ମନ୍ଦିରରେ ନୀତି ଠାକୁରଙ୍କ ନବଯୌବନ ବେଶ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ପବିତ୍ର ନେତ୍ରୋତ୍ସବ ଏବଂ ନବଯୌବନ ବେଶ ଦେବନୀତି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହୋଇଯାଇଛି। ରଥଯାତ୍ରା ପାଇଁ ମହାରଣା ସେବକଙ୍କ ଦ୍ୱାରା ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟିର ପୂର୍ବତନ ନିର୍ଦ୍ଦେଶକଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଛି। ପୂର୍ବରୁ ଏହି ଘଟଣାରେ 3 ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ 6 ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ସମୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏବଂ ଉଚ୍ଚ ଅଧିକାରୀମାନେ ବିଭିନ୍ନ ବିଭାଗର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା କରିଥିଲେ। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଚିଠା ତାଲିକା ପରବର୍ତ୍ତୀ ପର୍ଯ୍ୟାୟକୁ ସଫଳ ଓ ତ୍ରୁଟିଶୂନ୍ୟ ଭାବେ ସମ୍ପାଦନ କରିବା ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଏଲ୍ଓ ଏବଂ ବିଏଲ୍ଓ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଅନିରୁଦ୍ଧ ପ୍ରଧାନଙ୍କ ତତ୍ତ୍ୱାବଧାନରେ ହୋଇଥିବା ପ୍ରଶିକ୍ଷଣରେ ଚିଠା ପରବର୍ତ୍ତୀ କାର୍ଯ୍ୟକ୍ରମ

0: ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲାରେ ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଜିଲ୍ଲା ପୁଲିସ୍ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସଚେତନତା ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ଶିଶୁ ଅଧିକାର ସୁନିଶ୍ଚିତ କରିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଆଇନର ଅନୁପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ। କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାନ ସମ୍ମିଳନୀ କକ୍ଷରେ ବିଭିନ୍ନ ସରକାରୀ ଅଭିଯୋଗର ସ୍ଥିତି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ଅଭିଯୋଗକୁ ଆସନ୍ତା ସପ୍ତାହକ ମଧ୍ୟରେ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେବାକୁ ଥିବା ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ପାଳନ କରିବା ଲକ୍ଷ୍ୟରେ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦ ପକ୍ଷରୁ ନମସ୍ତେ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ସଫେଇ କର୍ମଚାରୀଙ୍କ ଗୁରୁତ୍ୱକୁ ସମ୍ମାନ ଜଣାଇ ଏହି ଦିବସ ରାଜ୍ୟବ୍ୟାପୀ ଆଜିଠାରୁ ପାଳନ କରାଯାଉଛି। ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 13 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟ କ୍ୟାବିନେଟ୍ ବୈଠକରେ 7 ବିଭାଗର 13 ପ୍ରସ୍ତାବକୁ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କଲେ ସରକାର। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ମାର୍ଗଦର୍ଶିକା ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀନଗରରେ ଖଡ଼ିପ୍ରସାଦ ବିଜେ ନୀତି ସମ୍ପନ୍ନ, ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ, ବିଶ୍ୱର ସର୍ବବୃହତ ବୟନଶିଳ୍ପ ସମ୍ମିଳନୀ ଭାରତ ଟେକ୍ସ 2026। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତର ବୟନଶିଳ୍ପ କ୍ଷେତ୍ରକୁ ଅଧିକ ବିସ୍ତାର କରିବା ଲକ୍ଷ୍ୟ ନେଇ ଆଜିଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ସର୍ବବୃହତ ବିଶ୍ୱ ବୟନଶିଳ୍ପ ସମ୍ମିଳନୀ ଭାରତ ଟେକ୍ସ 2026 ଆରମ୍ଭ ହୋଇଛି। ଆସନ୍ତା 17 ପର୍ଯ୍ୟନ୍ତ ଏହା ଜାରି ରହିବ। ଭାରତ ଟେକ୍ସ ବାଣିଜ୍ୟ ସଂଘ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବୟନଶିଳ୍ପ ରପ୍ତାନୀ ପ୍ରୋତ୍ସାହନ ପରିଷଦ, ଶିଳ୍ପ ଉଦ୍ୟୋଗୀ ସଂଘ ଏବଂ ବୟନଶିଳ୍ପ ମନ୍ତ୍ରଣାଳୟ ସହଯୋଗ ପ୍ରଦାନ କରୁଛି। ବୟନଶିଳ୍ପ, ଫ୍ୟାସନ, ସ୍ଥାୟିତ୍ୱ, ପ୍ରଯୁକ୍ତିବିଦ୍ୟା ଏବଂ ଆନ୍ତର୍ଜାତିକ ସ୍ତରରେ ବାଣିଜ୍ୟରେ ଭାରତର ବର୍ଦ୍ଧିତ ବିଶ୍ୱ ନେତୃତ୍ୱକୁ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 5F ଦୃଷ୍ଟିକୋଣ ଆଧାରରେ ଏହାର ଆୟୋଜନ କରାଯାଉଛି। ସେଗୁଡ଼ିକ ହେଉଛି ଫାର୍ମ, ଫାଇବର, ଫ୍ୟାକ୍ଟ୍ରି, ଫ୍ୟାସନ ଏବଂ ଫରେନ୍। ବୟନଶିଳ୍ପ କ୍ଷେତ୍ରରେ ବ୍ୟବସାୟ, ନିବେଶ, ନବସୃଜନ, ନୂତନ ମାର୍ଗଦର୍ଶନ ଏବଂ ମୂଲ୍ୟ ଶୃଙ୍ଖଳରେ ସହଭାଗିତା ପାଇଁ ଏହି କାର୍ଯ୍ୟକ୍ରମ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ବିକଶିତ ହେଉଛି। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି, ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ 130 ଦେଶର 60,000 ଅଧିକ କ୍ରେତା ଓ ପ୍ରଦର୍ଶକ ଅଂଶଗ୍ରହଣ କରୁଛନ୍ତି। ଏମ୍ଏସ୍ଏମ୍ଇ ଏବଂ ଏ କ୍ଷେତ୍ରରେ ଉଦ୍ୟୋଗୀ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଯୋଗ ଦେଉଛନ୍ତି। ବିଭିନ୍ନ ଦେଶ ସହିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବୟନଶିଳ୍ପ କ୍ଷେତ୍ରକୁ ସୁଫଳ ପ୍ରଦାନ କରୁଛି। ପ୍ରତିବର୍ଷ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶକ, କ୍ରେତା ବିକ୍ରେତା ଏବଂ ଏ କ୍ଷେତ୍ରରେ ବିଶେଷଜ୍ଞଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଏବଂ ବିଭିନ୍ନ ରାଜ୍ୟର ବୟନଶିଳ୍ପ ମନ୍ତ୍ରୀ ଯୋଗ ଦେଇଥିଲେ। ଚଳିତ ସଂସ୍କରଣରେ 8 ରାଜ୍ୟ ପ୍ରାୟୋଜକ ଭାବେ ଏବଂ ଅନ୍ୟ 9 ପ୍ରଦର୍ଶନୀ ରାଜ୍ୟ ଭାବେ ଅଂଶଗ୍ରହଣ କରୁଛନ୍ତି। ପ୍ରାୟୋଜକ ରାଜ୍ୟ ଭାବେ ମଧ୍ୟପ୍ରଦେଶ, ବିହାର, ଉତ୍ତରପ୍ରଦେଶ, ପଞ୍ଜାବ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଏବଂ ତାମିଲନାଡୁ ଏହି କାର୍ଯ୍ୟକ୍ରମର ଦାୟିତ୍ୱ ନେଉଛନ୍ତି। ସେମାନଙ୍କ ସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ଼, ଝାଡ଼ଖଣ୍ଡ, ଜାମ୍ମୁ ଓ କାଶ୍ମୀର, ମଣିପୁର, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ସମେତ 9 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଦର୍ଶନୀ ରାଜ୍ୟ ଭାବେ ଯୋଗ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ଶିଳ୍ପ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯାଉଛି। ଏହାଦ୍ୱାରା ନିବେଶ ସୁଯୋଗ ସୃଷ୍ଟି ହେବା ସହ ଶିଳ୍ପ ଭିତ୍ତିଭୂମି, ପିଏମ୍ ମିତ୍ର ସଂଯୋଗ ଏବଂ ନୀତିଗତ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ। ବ୍ୟବସାୟିକ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ଏକ ବିରାଟ ପ୍ରଦର୍ଶନୀ କ୍ଷେତ୍ର ପ୍ରସ୍ତୁତ ହୋଇଛି। 1.6 ନିୟୁତ ବର୍ଗଫୁଟ ଅଞ୍ଚଳରେ ପ୍ରସ୍ତୁତ ଏହି ପ୍ରଦର୍ଶନୀରେ 7,000 ଅଧିକ କ୍ରେତା, 11,30,000 ଅଧିକ ବାଣିଜ୍ୟ ପରିଦର୍ଶକ ଏବଂ 20,000 ଅଧିକ ବୟନଶିଳ୍ପ ଉତ୍ପାଦ ସାମିଲ ହେବାର ଆକଳନ କରାଯାଉଛି। ଏଭଳି ବ୍ୟବସ୍ଥା ଅର୍ଥପୂର୍ଣ୍ଣ ବାଣିଜ୍ୟିକ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ଆମେରିକା, ବ୍ରିଟେନ୍, ଜାପାନ, ପର୍ତ୍ତୁଗାଲ, ସ୍ପେନ୍, ନ୍ୟୁଜିଲାଣ୍ଡ, ଦକ୍ଷିଣ କୋରିଆ, ଦକ୍ଷିଣ ଆଫ୍ରିକା ଏବଂ ନେପାଳ ସମେତ 14 ଦେଶର ଆନ୍ତର୍ଜାତିକ ପ୍ରଦର୍ଶକ ଏବଂ ମିଳିତ ଜାତିସଂଘ ଓ ୟୁରୋପୀୟ ସଂଘର ସଂସ୍ଥାଗତ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ଏହି ସମ୍ମିଳନୀ ଅବସରରେ 4,000 ଅଧିକ ବି ଟୁ ବି ବୈଠକ ଏବଂ 30 ଅଧିକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଜୋର୍ଡାନ୍, କମ୍ବୋଡ଼ିଆ ଏବଂ ବ୍ରୁନେଇର ମନ୍ତ୍ରୀସ୍ତରୀୟ ପ୍ରତିନିଧି ମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଆନ୍ତର୍ଜାତୀୟ ନୀତି ଆଲୋଚନା ଏବଂ ଦ୍ୱିପାକ୍ଷିକ ସଂଯୋଗ କ୍ଷେତ୍ରରେ ଏହି ସମ୍ମିଳନୀର ବର୍ଦ୍ଧିତ ଭୂମିକା ପ୍ରତିପାଦିତ ହେଉଛି। ବିଭିନ୍ନ ସ୍ୱତନ୍ତ୍ର ଦ୍ୱିପାକ୍ଷିକ ଅଧିବେଶନରେ ଭାରତ ଆମେରିକା କପା ସହଭାଗିତା, ଭାରତ ନ୍ୟୁଜିଲାଣ୍ଡ ପଶମ ଇକୋସିଷ୍ଟମ, ଭାରତ ବ୍ରିଟେନ୍ ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ କାର୍ଯ୍ୟାନ୍ୱୟନ ସହିତ ଜାପାନ ପ୍ରତିନିଧି ମଣ୍ଡଳୀ ଏବଂ ରୁଷ କେନ୍ଦ୍ରିକ ବୟନଶିଳ୍ପ ଆଲୋଚନା ବୈଠକମାନ ଅନୁଷ୍ଠିତ ହେବ। ଏହି ସଂସ୍କରଣରେ 100 ଅଧିକ ବୟନଶିଳ୍ପ ଜ୍ଞାନ ଆଧାରିତ ଅଧିବେଶନ, 39 ପ୍ୟାନେଲ ଓ 16 ଗୋଲ୍ ଟେବୁଲ ବୈଠକ ତଥା 8 ରାଜ୍ୟଭିତ୍ତିକ ଅଧିବେଶନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଅବସରରେ ବୟନଶିଳ୍ପ ନିରନ୍ତରତା ପୁରସ୍କାର 2026 ପ୍ରଦାନ କରାଯିବ। ଦକ୍ଷ ମାନବ ସମ୍ବଳ, ଶକ୍ତି ଏବଂ ନିର୍ଗମନ, ବୃତ୍ତାକାର ଅର୍ଥନୀତି, ନିରନ୍ତର ଉତ୍ପାଦ, ସାମାଜିକ ଦାୟିତ୍ୱ, ଦାୟିତ୍ୱପୂର୍ଣ୍ଣ ବ୍ୟବସାୟ ଏବଂ ଶିଳ୍ପ ସହଯୋଗ ଆଦି କ୍ଷେତ୍ରଗୁଡ଼ିକ ଉପରେ ପୁରସ୍କାର ପର୍ଯ୍ୟବେସିତ ହେବ। ଭାରତ ଟେକ୍ସ 2026 ସମ୍ମିଳନୀ ବିଶ୍ୱ ବୟନ ସମ୍ପ୍ରଦାୟ ପାଇଁ ଏହାର ଦ୍ୱାର ଉନ୍ମୁକ୍ତ କରିଛି। ସରକାରୀ କ୍ଷେତ୍ରଠାରୁ ଆରମ୍ଭ କରି ଉଦ୍ୟୋଗୀ, ରପ୍ତାନୀକାରୀ, ନୀତି ନିର୍ଦ୍ଧାରକ, ନିବେଶକ ଏବଂ ନିର୍ମାତାଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକତ୍ରିତ କରି ଏହି କାର୍ଯ୍ୟକ୍ରମ ଆନ୍ତର୍ଜାତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ନେଇ ଆଶା କରାଯାଉଛି।
2: ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱର ସର୍ବବୃହତ ବୟନଶିଳ୍ପ ସମ୍ମିଳନୀ ଭାରତ ଟେକ୍ସ 2026। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
3: ସମ୍ବାଦ ଶୁଣିପାରିବେ ଏଇ ସୂଚନା ପରେ।

0: ଆଉ ରଥଯାତ୍ରା ଥି ବାହାରିବେ ବୋଲି ଗଜପତି ମହାରାଜଙ୍କୁ ଦୈତାପତିମାନେ ଜଣେଇଥିଲେ। ତା ଋତୁରୁ ଦତ୍ତ ମହାପାତ୍ର ସେବକମାନେ ବନକ ଲାଗି ନୀତି କଲା ଉତ୍ତରୁ ଚକା ଅପସର କରାଯାଇଥିଲା। ଦଶ ଅବତାର ମହାପ୍ରଭୁମାନଙ୍କର ନ ମଙ୍ଗଳ ଆଳତି ଅବକାଶ ନୀତି ହେଲା ଉତ୍ତରୁ ପାଞ୍ଚମୂର୍ତ୍ତି ବିଜେ ପ୍ରତିମାକେ ଦକ୍ଷିଣୀ ଘରକେ ଆଉ ଭୂଦେବୀ ଶ୍ରୀଦେବୀଙ୍କୁ ଖଟ ସେଜ ଘରକେ ବିଜେ କରାଯାଇଥିଲା। ତା ଋତୁରୁ ତିନି ପଟି ଦିଅଙ୍କୁ ବିମଳା ମନ୍ଦିର ପାଶେ ଥିବା ମଣ୍ଡଣୀ ଘରକେ ବିଜେ କରାଯାଇଥିଲା। ଅଣସର ତାଟି ଖୁଲବାର ସହିତ ମହାପ୍ରଭୁମାନଙ୍କର ନବଯୌବନ ଦର୍ଶନ ମୂଲ ହୋଇଥିଲା। ଭିତର କାଠ ପାଶୁ ପହେଲା ପାରିମାଣିକ ଦର୍ଶନ ଆଉ ତା ଋତୁରୁ ସର୍ବସାଧାରଣ ଦର୍ଶନ ଥି ଭକ୍ତମାନେ ମହାପ୍ରଭୁମାନଙ୍କୁ ଦର୍ଶନ କରିଛନ୍। ସିଆଡ଼େ ଆଇବା କାଲି ପ୍ରତିପଦା ତିଥି ପଡ଼ୁଥିବାରୁ ମହାପ୍ରଭୁମାନଙ୍କର ଉଭା ଯାତ୍ରା କରାଯିବା। ଆଇବା ଗୁରୁବାର ଦିନ ରଥଯାତ୍ରାକେ ନଜରଥି ରଖିକରି ଆଇବା କାଲି ସର୍ବସାଧାରଣ ଦର୍ଶନ ବନ୍ଦ ରଖବାର୍କେ ଶ୍ରୀମନ୍ଦିର ପ୍ରଶାସନ ତରଫ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ବରଗାଁ ଜଗନ୍ନାଥ ମନ୍ଦିର ନେତ୍ରୋତ୍ସବ ଆଉ ନବଯୌବନ ଦର୍ଶନ ହୋଇଯାଇଛି। ଏହି ଅବସରରେ ମନ୍ଦିର ପରିସରନ ଭକ୍ତମାନଙ୍କର ଜବର ଭିଡ଼ ଦେଖବାର୍କେ ମିଳିଛି। ସୁବର୍ଣ୍ଣପୁର ଜିଲ୍ଲା ପାତାଳି ଶ୍ରୀକ୍ଷେତ୍ର ସହିତ ସବୁ ଜଗନ୍ନାଥ ମନ୍ଦିର ଆଜି ମହାପ୍ରଭୁମାନଙ୍କର ନବଯୌବନ ଦର୍ଶନ ସହିତ ନେତ୍ରୋତ୍ସବ ହୋଇଯାଇଛି। ପୁରୀ ଶ୍ରୀମନ୍ଦିର ପରମ୍ପରା ଆଉ ରୀତିନୀତି ଅନୁସାରେ ପାତାଳି ଶ୍ରୀକ୍ଷେତ୍ରର ଚତୁର୍ଦ୍ଧା ମୂର୍ତ୍ତି ନବଯୌବନ ଭେଷଥି ସଜେଇ ହୋଇକରି ନବଯୌବନ ଭେଷଥି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍। ବୌଦ୍ଧ ଜିଲ୍ଲା ଶ୍ରୀଜଗନ୍ନାଥ ମନ୍ଦିର ମହାପ୍ରଭୁଙ୍କର ଅଣସର ନୀତି ସେ ସେବାର ଉତ୍ତରୁ ନବଯୌବନ ଦର୍ଶନ ହୋଇଛି। ଇତାର ସହିତ ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ନାୟକପଡ଼ା ଗୁମ୍ଫା ଠିଡ଼ିକାଜୋର ନାରାୟଣନଗର ମନମୁଣ୍ଡା ପୁରୁଣା କଟକ ସହିତ ଭିନ୍ ଭିନ୍ ଇଲାକାନ ମହାପ୍ରଭୁମାନଙ୍କର ନବଯୌବନ ଦର୍ଶନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନ ଆଜି ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ସାତଟା ବିଭାଗର ମୋଟ ତେରଟା ପ୍ରସ୍ତାବକେ ଅନୁମୋଦନ ମିଳିଛି। ବୈଠକ ଉତ୍ତରୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏ ବାବଦେ ସୂଚନା ଦେଇଛନ୍। ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାକେ ଆଉ ପାଞ୍ଚ ବଛର ବଢ଼ାଯାଇଛି। ଇତାର ସହିତ 4,600 କିଲୋମିଟର ନୂଆ ସଡ଼କ ତିଆରି ଲାଗି ଭିଲ୍ ଅନୁମୋଦନ ମିଳିଛି। ଯେନ୍ ସବୁ ଗାଁକେ ରାସ୍ତା ନାଇଁନ ସେ ସବୁକେ ଯୁଡ଼ବାର ସହିତ ଖାସ କରି ଦୁର୍ଗମ ଇଲାକାକେ ସଂଯୋଗ ଲାଗି ଚେଷ୍ଟା ଜାରି ରହିବା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍। ସେତୁବନ୍ଧ ଯୋଜନାକେ ଭିଲ୍ ଆଉ ପାଞ୍ଚ ବଛର ବଢ଼ାଯାଇଛି। ଇତାର ଅଧୀନତି ରାଜ୍ୟର 3,167 ପୁରୁଣା ସେତୁର ମରାମତି କାମ କରାଯିବା। ସମବାୟ ବିଭାଗର 1956 ପୁରୁଣା ଆଇନ ସଂଶୋଧନକେ ଭିଲ୍ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ଆନ୍ଧ୍ରପ୍ରଦେଶ ଆଉ ତାମିଲନାଡ଼ୁନ COVID-19 ନଜରଥି ରଖିକରି ଆଜି ଭୁବନେଶ୍ୱର ଲୋକସେବା ଭବନ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କର ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ସବୁ ଡାକ୍ତରଖାନାମାନଙ୍କୁ ପୁରା ପ୍ରସ୍ତୁତ ରହିବା ସହିତ କରୋନା ଟେଷ୍ଟିଂ କିଟ୍ ମହଜୁଦ ରଖବାର୍କେ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ସରକାର ପୁରା ପ୍ରସ୍ତୁତ ରହିବାର ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୋଗାଯୋଗ ଥି ଅଛନ୍। ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। କୋଭିଡ୍ର କେନ୍ସି ଲକ୍ଷଣ ଦେଖାଦେଲେ ସାଙ୍ଗେ ସାଙ୍ଗ ପରୀକ୍ଷା କରାଇ ନେବାର୍କେ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବାର ସରକାରଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। କେଜି ନ ପିଜି ବ୍ୟୟମୁକ୍ତ ଶିକ୍ଷା ବ୍ୟବସ୍ଥାର ମାର୍ଗଦର୍ଶିକା ବାବଦେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍।
1: କେହି ବି କୌଣସି ଶିକ୍ଷାନୁଷ୍ଠାନ ଯେମିତି ଯେତିକି ଛାତ୍ର ଆସୁଛନ୍ତି ସେମାନଙ୍କର ଯୋଗ୍ୟ ଶୁଳ୍କ ସରକାରଙ୍କୁ ପାଇବେ, ଏହାର ଦୁରୁପଯୋଗ ଯେମିତି କେହି କରିପାରିବେନି, ସେଇଟାକୁ 75% ଆଟେଣ୍ଡାନ୍ସ ହିଁ କେବଳ ଏନ୍ଫୋର୍ସ କରିପାରିବ। ଗତ ବର୍ଷ ଠାରୁ ଆମେ ଯୋଜନା କରିଥିଲୁ ଯେ ଏ ବର୍ଷ ରିଆଡମିସନ ସାମ୍ସ ମାଧ୍ୟମରେ ହେବ ଏବଂ ତାହାକୁ ଆମେ ଏନ୍ଫୋର୍ସ କରିବା କାରଣରୁ କେଜି ଟୁ ପିଜି ପାଇଁ ମଧ୍ୟ ଆମକୁ ସହଯୋଗ ସହାୟତା ସାମ୍ସ ତରଫରୁ ମିଳିପାରିବ।
0: କେନ୍ସି ଶିକ୍ଷାନୁଷ୍ଠାନ ନିଜର ଇଚ୍ଛା ଥି ଫିସ୍ ବଢ଼େଇ ନାଇଁପାରନ୍। ଆର୍ଥିକ ସ୍ୱଚ୍ଛଳ ନାଇଁ ଥିବାର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାନୁ ବଞ୍ଚିତ ନାଇଁ ହେବାର ଲାଗି ଏଥି ଜୋର ଦିଆଯାଇଛି। ଇତାର ସହିତ ବୃତ୍ତିଗତ ଶିକ୍ଷାକେ ଏହି ବ୍ୟବସ୍ଥାନୁ ବାଦ ଦିଆଯାଇଛି। ନାଁ ଲେଖାବାର ସମୟଥି ଫିସ୍ ଦେଇଥିବାର ଛାତ୍ରଛାତ୍ରୀମାନଙ୍କୁ ପରବର୍ତ୍ତୀ ସମୟଥି ଟଙ୍କା ଫେରାଇ ଦିଆଯିବା ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ସରକାର 2026-27 ଆର୍ଥିକ ବର୍ଷ ଲାଗି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଆବେଦନ ତାରିଖ ଘୋଷଣା କରିଛନ୍। ଏଥିଲାଗି ଆବେଦନ ପ୍ରକ୍ରିୟା ଆଇବା କାଲିଠାନୁ ମୂଲ ହୋଇକରି ଆଇବା ମାସର 14 ତାରିଖ ତକ୍ ଚାଲ୍ବା। ଭୁବନେଶ୍ୱର ପର୍ଯ୍ୟଟନ ଭବନ ପରିସରନ ଉପମୁଖ୍ୟମନ୍ତ୍ରୀ ଆଉ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କର ଅଧ୍ୟକ୍ଷତାରେ ଏ ବାବଦେ ଗୋଟିଏ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ଏହି ଅବସରରେ ଶ୍ରୀମତୀ ପରିଡ଼ା କହିଛନ୍, ପର୍ଯ୍ୟଟନ ବିଭାଗ ଆଉ ପରିବହନ ବିଭାଗର ସହଯୋଗ ଥି ଚଳିତ ବର୍ଷର ବରିଷ୍ଠ ନାଗରିକମାନଙ୍କୁ ବାରାଣାସୀ ଅଯୋଧ୍ୟା ରାମେଶ୍ୱରମ ମଦୁରାଇ ହରିଦ୍ୱାର ଋଷିକେଶ ବାଗିର ପବିତ୍ର ତୀର୍ଥ

0: ଜୀବନଶୈଳୀ ବୁଲାବାର ସୁଯୋଗ ଦିଆଯିବା। ଯାତ୍ରା ବେଲ୍କେ ପରିବହନ, ରହିବାର, ଖାଇବାର, ଯାତ୍ରୀ ବୀମା ଆଉ ଚିକିତ୍ସା ବାଗିର ବ୍ୟବସ୍ଥା କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ବରିଷ୍ଠ ନାଗରିକମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ଆଉ ତୀର୍ଥଯାତ୍ରାର ଆଶାକେ ପୁରା କରବାର୍ ଲାଗି ରାଜ୍ୟ ସରକାରଙ୍କ ତରଫୁ ଇ ଯୋଜନା ମୂଲ କରାଯାଇଛି। ଇନ ଜନେଇ ଦିଆଯାଇପାରେ ଯେ ଇ ଯୋଜନା ମୂଲ ହେବାର ଦିନ ଠାନୁ ଏପତକ 45,555 ଅତିକା ବରିଷ୍ଠ ନାଗରିକ ଇ ଯୋଜନାର ଲାଭ ଉଠାବାର ସହିତ ଭାରତର ଭିନ୍ ଭିନ୍ ପ୍ରସିଦ୍ଧ ତୀର୍ଥସ୍ଥଳୀ ଦର୍ଶନ କରିସାରିଲେନ। ସଫେଇ କର୍ମଚାରୀମାନଙ୍କର ଅବଦାନକେ ସମ୍ମାନ ଜଣାବାର ଲାଗି, ସୁରକ୍ଷିତ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକେ ପ୍ରୋତ୍ସାହନ ଦେବା ଲାଗି ଆଜି ରାଜ୍ୟର ସବୁ ସହରାଞ୍ଚଳ, ସ୍ଥାନୀୟ ସଂସ୍ଥାନ ସମସ୍ତେ ନମସ୍ତେ ଦିବସ ପାଳନ କରୁଛନ୍। ଇ ଅବସରରେ ସଫେଇ କର୍ମଚାରୀମାନଙ୍କ ଲାଗି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ, ସରକାରୀ କଲ୍ୟାଣ ଯୋଜନାଥି ସଂଯୋଗ ଶିବିର, ଆୟୁଷ୍ମାନ ଭାରତ କାର୍ଡ ଆଉ ନମସ୍ତେ ପରିଚୟପତ୍ର ବଣ୍ଟାଯିବାର ସହିତ ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ ବାଣ୍ଟବାର ଆଉ ଆଧୁନିକ ଯାନ୍ତ୍ରିକ ସ୍ୱଚ୍ଛତା ଉପକରଣମାନଙ୍କର ପ୍ରଦର୍ଶନୀ ଆୟୋଜନ କରାଯିବା। ଭଲ ପ୍ରଦର୍ଶନ ଲାଗି ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ ଭିଲ୍ କରାଯିବା। ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ସାଙ୍ଗେ ଗୋଟିଏ ସମୀକ୍ଷା ବୈଠକ କରିଛନ୍। ଜିଲ୍ଲାର ବିକାଶମୂଳକ କାର୍ଯ୍ୟକ୍ରମ ଆଉ ରାଜସ୍ୱ ସେବାର ଅଗ୍ରଗତି ବାବଦେ ବୈଠକଟି ଆଲୋଚନା ହୋଇଛି। କଲମ 2 ସୁଧାର କାମଥି ସମ୍ବଲପୁର ଜିଲ୍ଲା ଚମତ୍କାର ପ୍ରଦର୍ଶନ କରିଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଏ ଅବସରରେ କହିଛନ୍। ଏହାଦେ ତକ 90% ଲୁକର ଜମି କଲମ 2 ସୁଧାର ହୋଇସାରିଲାନ। ବସୁନ୍ଧରା ଯୋଜନାଥି ପଟ୍ଟା ଆବଣ୍ଟନ ଶେଷ କ୍ଷେପେ ରହିଛେ। ସ୍କୁଲ କଲେଜମାନଙ୍କୁ ପଟ୍ଟା ଦେବାର କାମ ଭିଲ୍ ଆଗ୍କେ ବଢ଼ିଛେ। ଡିସେମ୍ବର ମାସର ଶେଷ ତକ ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନମାନଙ୍କୁ ନିଜର ଜମି ପଟ୍ଟା ଦିଆଯିବ ବୋଲି ସେ କହିଛନ୍।
1: ଗଙ୍ଗାଧର ମେହର ୟୁନିଭର୍ସିଟି, ସମ୍ବଲପୁର ୟୁନିଭର୍ସିଟି, ଭିସିୟୁ ଏବଂ ଭୀମସା, ଇଏ 4 ଅନୁଷ୍ଠାନକୁ ଆବଶ୍ୟକ ଜମି ଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି। କିଛି ଜମି ଆମେ ଦେଇସାରିଲୁଣି, ଆହୁରି ଯାହା ଜମି ଆବଶ୍ୟକ ଅଛି ସେଇଟା ମଧ୍ୟ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆହେଇଛି। 5,000 କୋଟି ଟଙ୍କାର ରେଲୱେ ପ୍ରକଳ୍ପ ପାଇଁ ମଧ୍ୟ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି, ଆଉ ଯେଉଁ ରାଜସ୍ୱ ଜମି ଦେବାର ଆବଶ୍ୟକତା ଅଛି ଯେ ସେମାନଙ୍କୁ ଆଡ଼ଭାନ୍ସ ପୋଜିସନ ଦେଇଦେବି। NHIରେ ମଧ୍ୟ 4 ବଡ଼ ବଡ଼ କାମ, ତ ରିଙ୍ଗ ରୋଡ଼ ହେଉଛି ସମ୍ପୂର୍ଣ୍ଣ ଭାବରେ ସମ୍ବଲପୁରକୁ ଟ୍ରାଫିକ୍ ଦୃଷ୍ଟିରୁ ବହୁତ ସହାୟକ ହେବ।
0: ଇତାର ସହିତ ଜମି ଅଧିଗ୍ରହଣ କାମ ବାବଦେ ଭିଲ୍ ବୈଠକଟି ସମୀକ୍ଷା କରାଯାଇଛି। ସମ୍ବଲପୁରନୁ ଝାରସୁଗୁଡ଼ାକେ ଖାସ୍ ଜାତୀୟ ରାଜପଥ ଲାଗି ଜମି ଯୋଗାଇ ଦିଆଯିବା। ସମ୍ବଲପୁରନୁ ବରଗଡ଼, ରେଢ଼ାକୋଲ ଆଉ ଦେବଗଡ଼କେ ଯାଇଥିବା ରାଜପଥ ଲାଗି ଜମି ଅଧିଗ୍ରହଣ କାମ ଚାଲିଛେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର 98ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ସେବା, ସଂଗ୍ରାମ, ସଂସ୍କାର ଆଉ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ 1877 ଅକ୍ଟୋବର ମାସର 9 ପୁରୀ ଜିଲ୍ଲାର ସାକ୍ଷୀ ଗୋପାଳ ପାସର ସୁଆଣ୍ଡ ଗାଁ ଜନ୍ମ ହୋଇଥିଲେ। ତାଙ୍କର ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଧାନସଭା ପରିସନ୍ନ ଥିବାର ତାଙ୍କର ପ୍ରତିମୂର୍ତ୍ତି ଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲ୍ୟାର୍ପଣ କରିକି କହିଛନ୍, ସ୍ୱାଭିମାନ, ସେବା, ତ୍ୟାଗ ଆଉ ମାନବିକତାର ପ୍ରତୀକ ଉତ୍କଳମଣିଙ୍କର ଆଦର୍ଶ ଆମର ସମକର ପ୍ରେରଣାର ଉତ୍ସ ଆଏ। ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଥି ବାଚସ୍ପତି ସୁରମା ପାଢ଼ୀ, 2 ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କର ସହିତ ମନ୍ତ୍ରିମଣ୍ଡଳର ଅଲଗା ସଦସ୍ୟମାନେ ଉପସ୍ଥିତ ଥିଲେ। ଶେଷ ମୁଖିଆ ଖବର ଫେରିଘାଏ। ପୁରୀ ଶ୍ରୀମନ୍ଦିର ନବଯୌବନ ଭେଷତି ଭକ୍ତମାନଙ୍କୁ ଆଜି ଦର୍ଶନ ଦେଇଛନ୍ ଚତୁର୍ଦ୍ଧା ମୂର୍ତ୍ତି। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ହୋଇଛି ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ। 7 ବିଭାଗର 13 ପ୍ରସ୍ତାବକେ ମିଳିଲା ଅନୁମୋଦନ। ମାହାଲିଆ ଶିକ୍ଷା ବ୍ୟବସ୍ଥା ଲାଗି ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ଆଉର 2026-27 ଆର୍ଥିକ ବର୍ଷ ଲାଗି ଘୋଷଣା ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାର ଆବେଦନ ତାରିଖ। ଆଇବା କାଲିଠାନୁ ମୂଲ ହେବା ପ୍ରକ୍ରିୟା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଫ୍ଲାଇଆସ୍ର ସୁରକ୍ଷିତ ତଥା ପ୍ରଦୂଷଣ ହ୍ରାସ ଜନିତ ରେଳ ପରିବହନ ନେଇ ସ୍ୱତନ୍ତ୍ର କଣ୍ଟେନର ପ୍ରସ୍ତୁତ ହୋଇଛି କହିଲେ ରେଳମନ୍ତ୍ରୀ। ହର୍ମୁଜ୍ ପ୍ରଣାଳୀରେ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ ଘଟଣାରେ ଇରାନ୍ର ଡେପୁଟି ଚିଫ୍ ଅଫ୍ ମିଶନ୍କୁ ସମନ ଜାରି କଲେ ସରକାର। ଚଳିତ ଆର୍ଥିକ ବର୍ଷର ଏ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଗତବର୍ଷ ତୁଳନାରେ 16.11% ବୃଦ୍ଧି। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ସଫଳତାର ସହ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଆଲୋଚନା। ଏବଂ ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ମ୍ୟାଚ୍ ଏଜ୍ବାଷ୍ଟନ୍ଠାରେ ଜାରି। ବିସ୍ତୃତ ସମ୍ବାଦ, ରେଳବାଇ କ୍ଷେତ୍ରରେ ଏକ ପ୍ରମୁଖ ନୀତିଗତ ସଂସ୍କାର ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଉନ୍ମୁକ୍ତ ରେଳ ୱାଗନ ପରିବର୍ତ୍ତେ ଏଣିକି କଣ୍ଟେନର ମାଧ୍ୟମରେ ଫ୍ଲାଇଆସ୍ ପରିବହନ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଏହି କଣ୍ଟେନରଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ସେ କହିଛନ୍ତି, ଦେଶରେ ବାର୍ଷିକ ପ୍ରାୟ 340 ନିୟୁତ ଟନ୍ ଫ୍ଲାଇଆସ୍ ଉତ୍ପାଦିତ ହୋଇଥାଏ। ସିମେଣ୍ଟ ଉତ୍ପାଦନ ଏବଂ ରାସ୍ତା ନିର୍ମାଣରେ ଏହା ଅତ୍ୟନ୍ତ ଉପଯୋଗୀ। ନୂତନ କଣ୍ଟେନର ଆଧାରିତ ବ୍ୟବସ୍ଥା ଲୋଡିଂ ପରିବହନ ଏବଂ ସଂରକ୍ଷଣ ସମୟରେ ଧୂଳି ପ୍ରଦୂଷଣକୁ ହ୍ରାସ କରିପାରିବ। କଣ୍ଟେନର ନୀତି ଅନୁଯାୟୀ ଏଥିପାଇଁ ଏକ ଏକୀକୃତ ଲାଇସେନ୍ସ ବ୍ୟବସ୍ଥା ସମ୍ପର୍କରେ ଶ୍ରୀ ବୈଷ୍ଣବ ସୂଚନା ପ୍ରଦାନ କରିଛନ୍ତି।
2: ଅଗର ହମ୍ ଫ୍ଲାଇଆସ୍ କା ଏକ ଅଚ୍ଛା ଟ୍ରାନ୍ସପୋର୍ଟେସନ୍ ମେକାନିଜମ୍ ବନା ସକତେ ହୈଁ ତୋ ଦେନ୍ ୱି କ୍ୟାନ୍ ୟୁଜ୍ ଫ୍ଲାଇଆସ୍ ଇନ୍ ଇକୋନୋମିକ ୱେ, ସିମେଣ୍ଟ ମେ ପ୍ରଡକ୍ସନ୍ ମେ ୟୁଜ୍ କର ସକତେ ହୈଁ ୟା ଫିର ରୋଡ୍ କନ୍ଷ୍ଟ୍ରକ୍ସନ୍ ୟା କିସି ଦୂସରେ କନ୍ଷ୍ଟ୍ରକ୍ସନ୍ ମେ ହମ୍ କାମ ମେ ଲେ ସକତେ ହୈଁ। ଅଭି ତକ୍ କ୍ୟା ଚ୍ୟାଲେଞ୍ଜ ଆତା ଥା, ରେଲ୍ ଟ୍ରାନ୍ସପୋର୍ଟେସନ୍ ମେ ଜବ୍ ଉସ୍କୋ ୱାଗନ୍ ମେ ଭରତେ ହୈଁ ତୋ ଫ୍ଲାଇଆସ୍ ବହୁତ ଫାଇନ୍ ହୋନେ ସେ ଉସ୍କୋ ଲୋଡ୍ କରନେ କେ ଟାଇମ୍ ମେ ବଡ଼ା ପଲ୍ୟୁସନ୍ ହୋତା। ସୋ ଦାଟ୍ସ ୱାଇ ୱି ବ୍ରଟ୍ ଦିସ୍ ରିଫର୍ମ, ଫ୍ଲାଇଆସ୍ କେ ଲିଏ ସ୍ପେଶାଲ୍ କଣ୍ଟେନର ଡିଜାଇନ୍ କିଆ ହୈ।
1: ଶ୍ରୀ ବୈଷ୍ଣବ କହିଛନ୍ତି, କଣ୍ଟେନର ମାଧ୍ୟମରେ ଏଣିକି ସାର ପରିବହନକୁ ଅନୁମତି ପ୍ରଦାନ କରାଯିବ। ଦେଶବ୍ୟାପୀ ସାର ପରିବହନ କ୍ଷେତ୍ରରେ ରେଳବାଇର 85% ଅଂଶ ରହିଛି। କଣ୍ଟେନର ପରିଚାଳନା ସହଜ ଏବଂ ପ୍ରଦୂଷଣମୁକ୍ତ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିଥାଏ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ୱାଗନ ପ୍ରସ୍ତୁତି ନେଇ ଡିଜାଇନ୍ର କିମ୍ବା ଏ କ୍ଷେତ୍ରର ନିର୍ମାତା ସରକାରଙ୍କୁ ପ୍ରସ୍ତାବ ଦେଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଏବଂ ଅବାଧ ଜାହାଜ ଚଳାଚଳକୁ ଭାରତ ସମର୍ଥନ କରେ। ଶ୍ରୀ ଜୟସ୍ୱାଲ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ଦେଇ ଯାତ୍ରା କରୁଥିବା ଦୁଇଟି ପଣ୍ୟବାହୀ ଜାହାଜ ଏମ୍ଟି

0: ବୈହିଆ ଏବଂ ଏମ୍ଟି ମମ୍ବାସା ଉପରେ ହୋଇଥିବା ଆକ୍ରମଣ ନେଇ ଭାରତ ଚିନ୍ତା ପ୍ରକଟ କରିଛି। ଇରାନର ଡେପୁଟି ଚିଫ୍ ଅଫ୍ ମିଶନକୁ ସମନ ଜାରି କରାଯିବା ସେ କହିଛନ୍ତି। ଏହି ଘଟଣାରେ ଜଣେ ଭାରତୀୟଙ୍କର ପ୍ରାଣହାନି ହେବା ସହ ଅନେକ ଭାରତୀୟ ନାଗରିକ ଆହତ ହୋଇଛନ୍ତି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କର ଅବସ୍ଥା ଗୁରୁତର ରହିଛି। ଏହି ପ୍ରସଙ୍ଗରେ ଭାରତ ଦୃଢ଼ ନିନ୍ଦା ପ୍ରକାଶ କରିବା ସହ ଯଥାଶୀଘ୍ର ଆକ୍ରମଣ ବନ୍ଦ କରିବା ଉଚିତ ବୋଲି ସେ କହିଛନ୍ତି। ଉତ୍ତେଜନା ହ୍ରାସ କରିବା ସହିତ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଉପରେ ଶ୍ରୀ ଜୟସ୍ୱାଲ ଗୁରୁତ୍ୱ ପ୍ରଦାନ କରିଛନ୍ତି।
1: पश्चिम एशिया में जो भी गतिविधियां चल रही हैं उस पर हम लगातार नजर रखे हुए हैं। हमारा मानना है कि स्ट्रेट ऑफ हॉर्मुज के रास्ते सुरक्षित और आजाद नौ परिवहन और व्यापार के पक्ष जिसका हम हमेशा से बात करते रहे हैं, इससे यह सुनिश्चित किया जा सकता है कि लोगों का आर्थिक सुरक्षा, उनके ऊर्जा का सुरक्षा पूरे दुनिया में, सिर्फ भारत में नहीं पूरे दुनिया में उस पर आधारित है। और ये नौ परिवहन अगर आजाद तरीके से चलेगा तो उनकी आर्थिक और ऊर्जा सुरक्षा को सुनिश्चित किया जा सकता है।
0: ପାକିସ୍ତାନ ଅଧିକୃତ କାଶ୍ମୀର ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ସ୍ଥାନୀୟ ଅଧିବାସୀଙ୍କ ବୈଧ ଅଭିଯୋଗକୁ ସମାଧାନ କରିବା ପରିବର୍ତ୍ତେ ପାକିସ୍ତାନୀ ସୁରକ୍ଷା ବାହିନୀ ସେମାନଙ୍କ ଉପରେ ବଳ ପ୍ରୟୋଗ କରୁଛି। ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। ଆନ୍ତର୍ଜାତିକ ସମ୍ପ୍ରଦାୟ ଏଭଳି ପଦକ୍ଷେପ ପାଇଁ ପାକିସ୍ତାନକୁ ସମ୍ପୂର୍ଣ୍ଣ ଦାୟୀ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ଶ୍ରୀ ଜୟସ୍ୱାଲ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ, ଦକ୍ଷିଣ ଚୀନ୍ ସାଗର ପ୍ରସଙ୍ଗ ଏବଂ କାନାଡ଼ା ନିଜର ପ୍ରସଙ୍ଗରେ କେତେକ ପ୍ରଶ୍ନ ଉପରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ 7,73,000 କୋଟି ଟଙ୍କାରୁ ଅଧିକ ପ୍ରତ୍ୟକ୍ଷ ଟିକସ ସଂଗ୍ରହ କରାଯାଇଛି। ଆୟକର ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଗତ ଆର୍ଥିକ ବର୍ଷ ତୁଳନାରେ ଏ କ୍ଷେତ୍ରରେ 16.11% ବୃଦ୍ଧି ପାଇଛି। ଚଳିତ ବର୍ଷର ସଂଗୃହୀତ ଟିକସ ମଧ୍ୟରେ 3,35,000 କୋଟିରୁ ଅଧିକ କର୍ପୋରେଟ୍ ଟିକସ ଏବଂ 4,11,000 କୋଟି ଟଙ୍କା ଅଣକର୍ପୋରେଟ୍ ଟିକସ ଅନ୍ତର୍ଭୁକ୍ତ। ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ 1,22,000 କୋଟି ଟଙ୍କାରୁ ଅଧିକ ରାଶି ଫେରସ୍ତ କରାଯାଇ ସାରିଛି। ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ 16%ରୁ ଅଧିକ ଅଭିବୃଦ୍ଧି ଘଟି 6,51,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ରାଶି ସଂଗ୍ରହ କରାଯାଇଛି। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ପ୍ରଥମ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ହୋଇଛି। ଗତ ସପ୍ତାହରେ ଏହି ଆଲୋଚନା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଉଭୟ ପକ୍ଷ ମଧ୍ୟରେ ଏହି ଆଲୋଚନା ସକାରାତ୍ମକ ରହିଛି। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ସେମାନଙ୍କର ସହମତି ପ୍ରକାଶ କରିଥିବା ମନ୍ତ୍ରଣାଳୟ କହିଛି। ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ସମ୍ପର୍କକୁ ଏହା ଅଧିକ ବ୍ୟାପକ କରିବ। ଭାରତ ମାଳଦ୍ୱୀପର ଦ୍ୱିତୀୟ ସର୍ବବୃହତ୍ ବାଣିଜ୍ୟିକ ଅଂଶୀଦାର। ଗତ ଆର୍ଥିକ ବର୍ଷରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର 771 ନିୟୁତ ଆମେରିକୀୟ ଡଲାରରୁ ଅଧିକ ରହିଥିଲା। 2024-25 ଆର୍ଥିକ ବର୍ଷ ତୁଳନାରେ ଏହା 13.54% ଅଧିକ। ପ୍ରସ୍ତାବିତ ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବଜାର ପ୍ରବେଶକୁ ଅଧିକ ବ୍ୟାପକ କରିବା ସହ ସହଜ ନିବେଶ ଏବଂ ଦ୍ୱିପାକ୍ଷିକ ଆର୍ଥିକ ସହଯୋଗକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରଣାଳୟ କହିଛି। ଚଳିତ ଆର୍ଥିକ ବର୍ଷର ଡାକ ବିଭାଗର ପ୍ରଥମ ତ୍ରୈମାସିକ ବ୍ୟବସାୟ ସମୀକ୍ଷା ବୈଠକ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିନ୍ଧିଆ କହିଛନ୍ତି, ଏହି 3 ମାସ ମଧ୍ୟରେ ଇଣ୍ଡିଆ ପୋଷ୍ଟ ବ୍ୟବସାୟରେ ବ୍ୟାପକ ବୃଦ୍ଧି ଘଟିଛି। ଗତ ବର୍ଷର ପ୍ରଥମ ତ୍ରୈମାସିକ ତୁଳନାରେ ମୋଟ କାରବାର 22%ରୁ ଅଧିକ ହୋଇଛି। ରାଜସ୍ୱ ଆଦାୟ 13,218 କୋଟି ଟଙ୍କାରୁ ବୃଦ୍ଧି ପାଇ 15,500 କୋଟି ଟଙ୍କା ହୋଇଛି। ବୈଠକରେ ମୁଖ୍ୟ ପାର୍ସଲ ସେବାର ଆଧୁନିକୀକରଣ ଏବଂ ଆର୍ଥିକ ସମାବେଶୀ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ ନେଇ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି। କୃତ୍ରିମ ବୁଦ୍ଧିମତା ଏବଂ ରୋବୋଟିକ୍ସ ପ୍ରଯୁକ୍ତିବିଦ୍ୟା ସମଗ୍ର ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି ବୋଲି ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ହାଇଦ୍ରାବାଦଠାରେ ଅନୁଷ୍ଠିତ ବ୍ରିକ୍ସ ଟ୍ରେଡ୍ ୟୁନିୟନ ଫୋରମ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ମାଣ୍ଡବ୍ୟ କୃତ୍ରିମ ବୁଦ୍ଧିମତା ଆଧାରିତ କାର୍ଯ୍ୟକ୍ଷେତ୍ର ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି କରିପାରିବ ବୋଲି କହିଛନ୍ତି। ଏହି ଅବସରରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ସାମାଜିକ ସୁରକ୍ଷା ଆଧାରିତ ପଦକ୍ଷେପ ଏବଂ ଦକ୍ଷତା ବିକାଶ ମିଶନ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ଆଲୋକପାତ କରିଛନ୍ତି। ଆଧୁନିକ ପ୍ରଯୁକ୍ତି ବିଦ୍ୟାକୁ ଦାୟିତ୍ୱପୂର୍ଣ୍ଣ ଭାବେ ବ୍ୟବହାର କରିବା ଉପରେ ସେ ପରାମର୍ଶ ମଧ୍ୟ ଦେଇଛନ୍ତି। ଚାକିରି ହରାଇବା ଭୟକୁ ଦୂର କରି ଦକ୍ଷତା ବୃଦ୍ଧି କରିବାକୁ ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।

0: ପଶ୍ଚିମବଙ୍ଗରେ ଅନ୍ୟାନ୍ୟ ପଛୁଆବର୍ଗ ତାଲିକାରେ 77ଟି ସମ୍ପ୍ରଦାୟର ଅନ୍ତର୍ଭୁକ୍ତିକୁ ରଦ୍ଦ କରିଥିବା କଲିକତା ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଆଗତ ମାମଲାକୁ ପ୍ରତ୍ୟାହାର କରାଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଓ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠରେ ଏହି ମାମଲା ପ୍ରତ୍ୟାହାର ନେଇ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟା ଆବେଦନ କରିଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ପଛୁଆବର୍ଗ କମିଶନଙ୍କ ପକ୍ଷରୁ ଆଗତ ଆବେଦନକୁ ପ୍ରତ୍ୟାହାର କରିବାକୁ ମଧ୍ୟ ଖଣ୍ଡପୀଠ ଅନୁମତି ପ୍ରଦାନ କରିଛନ୍ତି। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ମିଂହାମ୍ର ଏଜବେଷ୍ଟନ୍ଠାରେ ଜାରି ରହିଛି। ଭାରତ ସମ୍ମୁଖରେ 269 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଇଂଲଣ୍ଡ। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। 47 ଓଭର 5 ବଲ୍ରେ ଇଂଲଣ୍ଡ ସମସ୍ତ ୱିକେଟ୍ ହରାଇ 258 ରନ୍ ସଂଗ୍ରହ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଫ୍ଲାଇ ଆଶ୍ର ସୁରକ୍ଷିତ ତଥା ପ୍ରଦୂଷଣ ହ୍ରାସ ଜନିତ ରେଳ ପରିବହନ ନେଇ ସ୍ୱତନ୍ତ୍ର କଣ୍ଟେନର ପ୍ରସ୍ତୁତ ହୋଇଛି କହିଲେ ରେଳମନ୍ତ୍ରୀ। ହର୍ମୁଜ୍ ପ୍ରଣାଳୀରେ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ ଘଟଣାରେ ଇରାନ୍ର ଡେପୁଟି ଚିଫ୍ ଅଫ୍ ମିଶନକୁ ସମନ ଜାରି କଲେ ସରକାର। ଚଳିତ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଗତବର୍ଷ ତୁଳନାରେ 16.11% ବୃଦ୍ଧି। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ସଫଳତାର ସହ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଆଲୋଚନା ଏବଂ ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଏଜବେଷ୍ଟନ୍ଠାରେ ଜାରି। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେବ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଆଉ ଦିନକ ପରେ ମହାପ୍ରଭୁଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ବା ରଥଯାତ୍ରା। ଏହା ପୂର୍ବରୁ ସ୍ନାନଯାତ୍ରା ଶୃଙ୍ଖଳିତ ଭାବେ ସମାପିତ ହୋଇଥିବା ବେଳେ ଅନବସର ଘରେ ସମସ୍ତ ଗୁପ୍ତନୀତି ଅନୁଷ୍ଠିତ ହୋଇସାରିଛି। ଦୈତାପତି ଓ ପତି ମହାପାତ୍ର ସେବକମାନେ ସ୍ୱତନ୍ତ୍ର ଭାବେ ପ୍ରଭୁଙ୍କ ସେବା କରୁଥିବା ବେଳେ ଜ୍ୱରଜନିତ ପୀଡ଼ାରୁ ଲାଘବ ନେଇ ଫୁଲୁରୀ ତେଲ ଓଷୁଅ ଲାଗି ଦଶମୂଳ ଔଷଧ ଲାଗି ଖଳି ଲାଗି ଘଣା ଲାଗି ଭଳି ଗୁପ୍ତନୀତି ସମ୍ପାଦନ କରିଛନ୍ତି। ଅନ୍ୟପକ୍ଷରେ ଏହି ଅନବସର ସମୟରେ ବ୍ରହ୍ମଗିରିର ଅଲାରନାଥ ପୀଠରେ ଚଳିତ ଥର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ତେବେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି। ରଥଯାତ୍ରା ଶୃଙ୍ଖଳିତ କରିବା ନେଇ ମୁଖ୍ୟମନ୍ତ୍ରୀ ଶେଷ ସମୀକ୍ଷା ବୈଠକ ନେବା ସହ ରଥଯାତ୍ରା ପାଇଁ ସରକାର ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦେଇଥିବା କହିଛନ୍ତି। ଗତ ଅକ୍ଷୟ ତୃତୀୟାଠାରୁ ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ବନଜାଗ ପଦ୍ଧତିରେ ପୂଜାପାଠ ହୋମଯଜ୍ଞ ପରେ ତିନି ରଥର ନିର୍ମାଣ ନେଇ ବିଶ୍ୱକର୍ମା ମହାରଣା ଓ ଅନ୍ୟାନ୍ୟ ସେବକଙ୍କୁ ନିୟୋଜିତ କରାଯାଇଥିଲା। ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ ବଡ଼ଭାଇ ବଳଭଦ୍ରଙ୍କର ତାଳଧ୍ୱଜ ଓ ମା ସୁଭଦ୍ରାଙ୍କର ଦର୍ପଦଳନ ରଥ ନିର୍ମାଣ ଏବେ ଶେଷ ହୋଇଛି। ରଥ ଖଳରେ ମହାରଣା ଭୋଇ କମାର କରତି ରୂପକାର ଚିତ୍ରକାର ଓ ଦର୍ଜି ସେବକମାନଙ୍କ ଦ୍ୱାରା ନିର୍ମାଣ ହୋଇଅଛି ଭବ୍ୟ ଦିବ୍ୟ ରଥତ୍ରୟ। ଏ ସମ୍ପର୍କରେ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର କହିଛନ୍ତି,
3: ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଆମ ଯଥେଷ୍ଟ ଦିନ ପୂର୍ବରୁ ଚାରିନାକା ଚକ ଅକ ଦଣ୍ଡା ସବୁ ସେଟ୍ କରାଯାଇକିରି ଚାରିନାକା ଉଠିଗଲା। ବର୍ତ୍ତମାନ ଆମର ସମ୍ପୂର୍ଣ୍ଣ ରଥ ନିର୍ମାଣ ହେଇକିରି କଳସ ଲାଗିକିରି ଓଲ୍ଟଶୁଆ ଲାଗିଯାଇଛନ୍ତି। ଲାଗିଗଲା ପରେ ବର୍ତ୍ତମାନ ଆଉ ଯାହା କାମର କାମ ଅଛି ବାଡ଼ ଗୁଡ଼ିକ କାମ ଅଛି ବାଡ଼ ଗୁଡ଼ିକ ଲାଗିଯିବ। ତାପରେ ସମସ୍ତଙ୍କ

0: ଆମର ପ୍ରଭୁଙ୍କର ଆଜ୍ଞାମାଳକୁ ଅପେକ୍ଷା ରେତ୍ରୋତ୍ସବ ଦିନ ରେତ୍ରୋତ୍ସବ ଦିନ ଆଜ୍ଞାମାଳ ଆସିଲା ପରେ ପ୍ରଭୁଙ୍କର ତିନୋଟି ଯାକ ରଥ ଯାଇକିରି ସିଂହଦ୍ୱାରେ ଲାଗିବେ। ତା ପରଦିନ ପ୍ରଭୁଙ୍କର ଯାତ୍ରା ଆରମ୍ଭ ହେବ। ଏଇଭଳି ଭାବରେ ପ୍ରତ୍ୟେକ ବର୍ଷ କାମ ଚାଲୁଛି।
1: ରଥଯାତ୍ରା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବା ବେଳେ ପ୍ରାୟ 13,000 ଅଧିକ ପୁଲିସ କର୍ମୀ ଡ୍ୟୁଟିରେ ନିୟୋଜିତ ହୋଇଅଛନ୍ତି। ମହାପ୍ରଭୁଙ୍କ କାର୍ଯ୍ୟରେ ସେବା ମନୋବୃତ୍ତି ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କାମ କରିବାକୁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରାରେ ସିଏପିଏଫ୍, ଆର୍ପିଏଫ୍, ବିଏସ୍ଏଫ୍ଙ୍କୁ ମିଶାଇ 15 କେନ୍ଦ୍ରୀୟ ଫୋର୍ସ ଏଥର ନିୟୋଜିତ ରହିଛନ୍ତି। ସେହିପରି ଏନ୍ଏସ୍ଜି କମାଣ୍ଡର ଗୋଟିଏ ୱିଙ୍ଗ ମଧ୍ୟ କାର୍ଯ୍ୟ କରୁଛି। ଟ୍ରାଫିକ୍, ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଉପରେ ଫୋକସ୍ ରହିଥିବା ବେଳେ ମେରାଇନ୍ ପୋଲିସ ସହ ମିଶି କୋଷ୍ଟଗାର୍ଡ ଓ ଇଣ୍ଡିଆନ୍ ନେଭି ତଟ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ରେଳବାଇର ଆର୍ପିଏଫ୍, ଜିଆର୍ପି ସହ ମଧ୍ୟ ସମନ୍ୱୟ ରଖି କାମ କରିବ ବୋଲି ପୋଲିସ ଡିଜି କହିଛନ୍ତି।
2: ରଥଯାତ୍ରା 2026 ପାଇଁ ଓଡ଼ିଶା ପୁଲିସର ସବୁ ତିଆରି ଶେଷ ପ୍ରୟାରେ ଅଛି। ଏଥର ପ୍ରାୟ 13,000 ପାଖାପାଖି ପୁଲିସ ଅଧିକାରୀ ଓ କର୍ମଚାରୀ ଏବଂ ହୋମଗାର୍ଡ ପୁରୀ ରଥଯାତ୍ରାର ବନ୍ଦୋବସ୍ତ ପାଇଁ ମୁତୟନ ହେଉଛନ୍ତି। ଏଥର ରଥଯାତ୍ରା ପାଇଁ ପ୍ରସ୍ତୁତି ଆମର ଜାନୁଆରୀ ମାସରେ ଆରମ୍ଭ ହୋଇଥିଲା ଓର ବହୁତ ବିସ୍ତୃତ ତିଆରି ସେଥିପାଇଁ କରାଯାଇଛି। ସିକ୍ୟୁରିଟି ଦୃଷ୍ଟିରୁ, ସୁରକ୍ଷା ଦୃଷ୍ଟିରୁ ସବୁ ପଦକ୍ଷେପ ନିଆଯାଇଛି। ରେଲୱେ ତରଫରୁ ଭାରି ସଂଖ୍ୟାରେ ସ୍ପେଶାଲ ଟ୍ରେନ୍ର ଆୟୋଜନ କରାଯାଇଛି। ସେଥିପାଇଁ ଗଭର୍ଣ୍ଣମେଣ୍ଟ ରେଲୱେ ପୁଲିସ, ଆର୍ପିଏଫ୍, ରେଲୱେ ବିଭାଗର ଅଧିକାରୀମାନଙ୍କ ସଙ୍ଗେ ବିସ୍ତୃତ ତିଆରି ଆମର ପ୍ରସ୍ତୁତ କରାଯାଇଛି। ଆମେ ଆଶା କରୁଛୁ ଜନସାଧାରଣର ସହଯୋଗରେ ଓର ମହାପ୍ରଭୁର ଆଶୀର୍ବାଦରେ ରଥଯାତ୍ରା 2026 ଭଲରେ ପାଳିତ ହେବ।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM। ଆସନ୍ତୁ ଶୁଣିବା କିଷାନବାଣୀ କାର୍ଯ୍ୟକ୍ରମ। ତା ପୂର୍ବରୁ ଏହି ବିଜ୍ଞାପନ ବିରତି।

0: ଜୁହାର ଜୁହାର ସମାରୁ ଦାଦା।
1: ଜୁହାର ଶଶି, ଜୁହାର।
0: ଆର ଆମର ଚାଷୀ ଭାଇ ବହିନ ମାନକେ ବି
1: ଜୁହାର।
0: ଆର ସ୍ୱାଗତ ଆମର ଆଜିର କିଷାନ ବାଣୀ ବୈଠକୀ ଥି।
1: ଆର ଚାଷୀ ଭାଇ ବହିନ ମାନେ, ଆମର ଏଇ କିଷାନ ବାଣୀ ବୈଠକୀଟା କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରସାରଣ କରାଯାଏସି।
0: ହେଲେ ସମାରୁ ଦାଦା।
1: ହଁ ଶଶି,
0: ଦେଖ ସମିଆ ସମିଆ ଥି ଯେନ୍ ଜିନିଷର ଅଭାବ ହେସି ଆମର ନୀତିଦିନିଆ ଜୀବନ ଥି ହଉ କି ଆମର କାମଧାମ ଯାହା ବି ଆମେ କରସୁଁ ସେଥିଗା, ତ ଆମେ କିଛି ନା କିଛି ସେଥିର ଲାଗି ବିକଳ୍ପ ବାଛସୁଁ କି କେନ୍ତା କରି ଆମର ସେ କାମଟା ଠିକ ଠାକ ଭାବେ ହେଇପାରବା ବୋଲିକରି
1: ମାନେ ସେ ତାର ବାଟ ଖୁଜସୁ।
0: ହଏ ହଏ ହଏ। ଆରୁ ଅଭାବ ଅସୁବିଧା ଆସବା ବୋଇଲେ ତମେ

0: ଟିକେ ଡରସନ୍, ଟିକେ ଏତେ ଆଗକେ ନି ଆସନ୍ ସେ ଚାଷ କରବାର୍ କେ। କାରଣ ଇଟା ଯେ ଭଲ ଦାମରେ ବିକ୍ରି ହେବଟା ହେବା କି ନି ହେବା, ତ ଇ ମିଶନ ଯେନ୍ ଚାଲିଛି, ତ ଇ ମିଶନ ଥି ହେନ୍ତା କିଛି ମାନେ ସିଓରିଟି ବା ଯେନ୍ଟା ଆମେ କହୁଛୁ ଗ୍ୟାରେଣ୍ଟି ଅଛେ କେ ଯେ ବିକ୍ରି ବଟାର ସୁବିଧା ଇ ମିଶନ ତରଫନୁ କରାଯିବା?
1: ଏଇଟା ଚାଷୀମାନଙ୍କର ମନର ପ୍ରଶ୍ନ ହେ। ଯେନ୍ତା ଧାନ ସୁବିଧା ଦି ବିକି ପାରସନ୍ ଚାଷୀ ଭାଇ ଭଉଣୀ ମାନେ ଯେନ୍ତା MSP ଆରାମସେ,
0: ଆଜ୍ଞା,
1: ତ ଇଟା ଟିକେ ତାଙ୍କର ମନରେ ଡର ଥିସି ଯେନ୍ଟା ଆମେ ଉତ୍ପାଦନ କରମୁ ସେଟା ଠିକ ଦାମରେ ସେମାନେ ପାଇବେ କି ନାଇଁ। ସେ ଜିନିଷକେ ଆଖି ଆଗରେ ରଖିକିନା ସରକାର ଇ ଯୋଜନାରେ 100% ସରକାରୀ କ୍ରୟର ଗ୍ୟାରେଣ୍ଟି ଦଉଛନ୍ତି। ମାନେ ସରକାର ଆସନ୍ତା 4 ବର୍ଷ ଲାଗି ହରଡ଼, ବିରି ଆଉ ମସୁର ଯାହା ଉତ୍ପାଦନ ହେବା ତାର MSP ପ୍ରାଇସ୍ ଯୋଉଟାକି ସର୍ବନିମ୍ନ ସହାୟକ ମୂଲ୍ୟ ଯେନ୍ କହେସୁ ସେଥିରେ ଘିନ୍ବେ। ସେଟା ସେ ନାଫେଡ୍ ଯେନ୍ ଗୋଟେ କର୍ପୋରେସନ ଅଛେ କିମ୍ବା NCCF ଭଳି ସଂସ୍ଥା, ଏଟା ଚାଷୀମାନଙ୍କ ସେ କଲେକ୍ଟ କରିକି ବିହନ ନେବା ଆଉ ତାଙ୍କୁ MSP ପ୍ରାଇସ୍ ଉଚିତ ମୂଲ୍ୟରେ DBT ମାଧ୍ୟମରେ ଆରାମସେ ତାଙ୍କ ଆକାଉଣ୍ଟରେ ଦିଆହେବା।
0: ବୋଇଲେ ଇ ଯୋଜନା ଥି ଆମର ସୁନ୍ଦରଗଡ଼ ଜିଲ୍ଲାର ଯେନ୍ ଚାଷୀମାନେ ଅଛନ୍ ବା ସୁନ୍ଦରଗଡ଼ ଜିଲ୍ଲାକେ କେନ୍ କେନ୍ ଚାଷ ଲାଗି କେତେ କେତେ ଏରିଆର ପ୍ରୋଗ୍ରାମ ଆସିଛେ ସେ ଉପରେ ଟିକେ କହୁନ୍।
1: ଦେଖୁନ୍, ଇ ପ୍ରୋଗ୍ରାମ ତ ଅନ୍ୟ ଜିଲ୍ଲାମାନଙ୍କେ ବି ଆର ବର୍ଷ ଆଇଥିଲା, ଇ ବର୍ଷ ଆମର ଡିଷ୍ଟ୍ରିକ୍ଟ ଲାଗି ଆମର ସୁନ୍ଦରଗଡ଼ ଜିଲ୍ଲା ଲାଗି ପ୍ରୋଗ୍ରାମଟା ଆଇଛେ, ଯେନ୍ଟାକି ଆମେ କହୁଛୁ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରଶୀଳତା ମିଶନ। ଇଥିରେ ଆମର ଜିଲ୍ଲାକେ ଯେନ୍ଟାକି ବର୍ଷା ଦିନ ତାର ଲାଗି ବିରି ଆଉ ହରଡ଼ ଚାଷର ପ୍ରୋଗ୍ରାମ ହେଇଛେ, କାହିଁକି ଆମର ଅଞ୍ଚଳଟା ବିରି ଆଉ ହରଡ଼ ଚାଷ ଲାଗି ବହୁତ ବଢ଼ିଆ ହେ। ଆର୍ ରବି ଋତୁ ଯେନ୍ଟାକି ଶୀତ ଦିନିଆ ସେଟା ବୁଟ ଚାଷ କରାହେବା ବା ଗ୍ରାମ ଯେନ୍ କାର୍ଯ୍ୟକ୍ରମ ହେଇଛେ। ତ ଖରିଫ ଋତୁ ଯେନ୍ ବର୍ଷା ଋତୁରେ ଆମର ସୁନ୍ଦରଗଡ଼ ଜିଲ୍ଲା ଲାଗି 290 ହେକ୍ଟରର ବିରି ଚାଷ ଯେନ୍ଟାକି ପ୍ରଦର୍ଶନୀ ମାନେ ଦଳଗତ ଗୋଟେ କ୍ଲଷ୍ଟର ଆକାରରେ କରାହେବା, ଆଉ 2700ଟା ମିନିକିଟ୍ ଦିଆହେଇଛି, ଆଉ ସେଟା ବ୍ଲକ ୱାଇଜ ସବୁ ବ୍ଲକ ମାନକେ ବ୍ଲକର ଏଗ୍ରିକଲଚର ଡିପାର୍ଟମେଣ୍ଟକେ ଟାର୍ଗେଟ ଦିଆ ସରିଲାନ, ସେ ହିସାବରେ ସେମାନେ ଚାଷୀମାନଙ୍କୁ ବେନିଫିସିଆରି ସିଲେକ୍ସନ କରିବେ। ତାର ସହିତ ଆମର ହରଡ଼ ମିନିକିଟ୍ ବି ଆଇଛେ 3950ଟା, ଆଉ ଆମର ଚାଷୀ ଭାଇ ବୁହେନ ମାନକେ ଇଟା ଉନ୍ନତ ଆର୍ ନୂଆ ନୂଆ ଜ୍ଞାନ କୌଶଳ ମାନେ ଯୋଉଟାକି ଗୋଟେ ଟ୍ରାଡିସନାଲ ଉପାୟରେ ଚାଷ ନାଇଁ କରିକି ନୂତନ ଟେକ୍ନିକ ବ୍ୟବହାର କରିକି କେନ୍ତା ଚାଷ କରିବେ ହେଥିର ଲାଗି ତାଲିମ କାର୍ଯ୍ୟକ୍ରମ ଲାଗି ବି ବ୍ଲକ ମାନଙ୍କୁ ଦିଆହେଇଛେ। ତ ଚାଷୀମାନେ ଇତାର ଲାଭ ଉଠାଉନ୍, ସେମାନେ ବେନିଫିସିଆରି ସିଲେକ୍ସନ ଯେତେବେଳେ କରିବେ ଆମର ଫିଲ୍ଡ ଷ୍ଟାଫ ମାନେ ଚାଷୀମାନଙ୍କ ସହିତ ଆଲୋଚନା କରିକି ବେନିଫିସିଆରି ସିଲେକ୍ସନ କରାହେବ, ଯେନ୍ମାନେ ଏଟା ଚାଷ କରିପାରିବେ ସେଟା ଆରାମସେ ଏଇ ଯୋଜନାର ଫାଇଦା ଉଠାଉନ୍, ବହୁତ ଲାଭବାନ ହେବେ।
0: ଆଜ୍ଞା, ତ ଇତାର ଅମଲର ବାଦେ ତାର ପ୍ରକ୍ରିୟାକରଣର ଲାଗି ଇ ଯୋଜନା ଥି ଡାଲ ମିଲ୍ ଯେନ୍ଟା ଅଛେ ସେଟା ପ୍ରତିଷ୍ଠା କରାଯିବାର କିଛି ବ୍ୟବସ୍ଥା ଅଛେ କି?
1: ହଁ, ବିଲକୁଲ ଅଛେ। କାହିଁଥି ଲାଗି ଡାଲିର ପ୍ରକ୍ରିୟାକରଣ ଗୋଟେ ମୂଳ ଜିନିଷ, କାହିଁକି ନା ଡାଲିଟାକେ ଯେତେବେଳେ ଚାଷୀ ଉତ୍ପାଦନ କଲା ତାକେ ଡାଲ ଖାଇବାର ହିସାବରେ କରିପାରିକି ଯଦି ବିକିଲା ସେଥିରେ ଚାଷୀ ବେଶୀ ଲାଭ ହେବା, କାହିଁକି ମାର୍କେଟରେ ଡାଲି ହିସାବରେ ହିଁ ବିକ୍ରି କରିବେ। ତ ସେଥିଲାଗି ଆମର ସରକାରଙ୍କ ତରଫରୁ ଏଟା ଯୋଜନା ଅଛେ ଡାଲି ମିଲ୍ ପ୍ରତିଷ୍ଠା କରାହେବା। ତ ଆମର ଡିଷ୍ଟ୍ରିକ୍ଟକେ କେତେଟା ଦିଆହେବା ସେ ପ୍ରୋଗ୍ରାମ ତ ନିଏ ହୁଏ କିନ୍ତୁ ଦିଆହେବା, ଆଉ ଏଥିରେ 25 ଲକ୍ଷ ପର୍ଯ୍ୟନ୍ତ ସହାୟତା ଆମର ଯେନ୍ମାନେ ଡାଲି ମିଲ୍ କରିବେ ତାଙ୍କୁ 25 ଲକ୍ଷ ପର୍ଯ୍ୟନ୍ତ ସହାୟତା ସବସିଡିରେ ଦିଆ ହେବ।
0: ବନ୍ୟା ସହାୟତା ସୁବିଧା ସୁଯୋଗ ମାନଙ୍କର ବିଷୟରେ ତ କହିଲେ ନ, ଫିର୍ ବି ଆଉ କାଁ କାଁ ସୁବିଧା ସୁଯୋଗ ଅଛେ କାଁ ଏଇ ଯୋଜନା ଥି ଯାହାର ଲାଭ ଆମର ଜିଲ୍ଲାର ଚାଷୀ ଭାଇ ବହିନ ମାନେ ଉଠେଇ ପାରିବେ?
1: ନିହାତି ଭାବେ, ଏଇ ଯୋଜନାରେ ଯେଉଁ ପ୍ରକାର ବିହନଟା ଆମର ଦିଆହେବା ଚାଷୀମାନଙ୍କୁ ମାନେ ସେଟା ଅଧିକ ଅମଳକ୍ଷମ ବିହନ। ଆମର ଚାଷୀ ଭାଇମାନେ ମାନେ ଯେନ୍ ହରଡ଼ ବିରି କରୁଛନ୍ ସେମାନେ ନିଜଟା ରଖଲାଟା ବି କରୁଛନ୍, ତ ଦେଶୀ ବିହନର ବହୁତ ଗୁଡ଼ାଏ ପ୍ଲସ୍ ମାଇନସ୍ ପଏଣ୍ଟ ଅଛେ, କିନ୍ତୁ ଇଟା ଯେନ୍ ବିହନ ଦିଆହେବା ଏଟା ଅଧିକ ଅମଳକ୍ଷମ ଦିଆହେବା, ରୋଗ ପ୍ରତିରୋଧକ ଶକ୍ତି ସେଥିରେ ଥିବା, ତା ସହିତ ବାୟୋଫର୍ଟିଫାଏଡ୍ ସେଥିରେ ଭିଟାମିନ୍ ଆଉ ସବୁ ଜିନିଷ ଆଡ୍ କରାକରି ଦିଆହେଉଛେ, ଆଉ ସବୁଥିରୁ ବଢ଼ିଆ ହେଲା ଆମର ଜଳବାୟୁ ସୁନ୍ଦରଗଡ଼ ଜିଲ୍ଲାର ଜଳବାୟୁ କେ ଯେନ୍ ବିହନଟା ଯେନ୍ ଭେରାଇଟିଟା ସୁଟ୍ କରବା ସେଟା ହିଁ ଆସୁଛେ। ଆଉ ତାର ସମ୍ପୂର୍ଣ୍ଣ ମାଗଣାରେ ଚାଷୀମାନଙ୍କୁ ଦିଆଯିବା, ଏଟା ଚାଷୀମାନେ କରିବେ। ତାର ବାଦ ବି ଚାଷୀମାନଙ୍କୁ ଧାଡ଼ିମୁଡ଼ା, ଜଳସେଚନ, ସ୍ପ୍ରିଙ୍କ୍ଲର, କେନ୍ତା କରି ଡ୍ରୋନ୍, ଆଜିକାଲି ତ ଡ୍ରୋନ୍ ହେଲାନ, ଡ୍ରୋନ୍ରେ କେନ୍ତା ସାର କୀଟନାଶକ ପ୍ରୟୋଗ କରିବେ ତାର ଉପରେ ଟ୍ରେନିଂ ଦିଆଯିବା, ତାର ସହିତ ସମନ୍ୱିତ ଭାବେ କେନ୍ତା ଖାଦ୍ୟ ପରିଚାଳନା କରିବେ, ରୋଗ ପରିଚାଳନା କରିବେ ତାର ଉପରେ ତାଲିମ ଦିଆଯିବା। ଆଉ ସବୁଥିରୁ ବଢ଼ିଆ କଥା ହେଲା ସରକାରଙ୍କର ବିହନ ଉତ୍ପାଦନରେ ବି ଆସୁରାନ୍ସ ଅଛି, ଯେଉଁମାନେ ଫାଉଣ୍ଡେସନ ସିଡ୍ ନେଇକିନା ଉତ୍ପାଦନ କରମୁ କହିବେ ବିହନ, ସେଟା ବି सरकार कर योजना अछे तार बाद चासी जेन बिहनटा नै करी चास करबा जहां अमल पाइबा ताके भी सरकार बढ़िया रेट रे घिनबे तार भी प्रक्रियाकरण करा हेबा माने मूलठू बिहन दिया हेलाठू पूरा शेष जाके चासी थिरे आराम से लाभवान हेबे तार सहित आमर भी डाली जातीय जो असुविधा होछ आमे बाहरु एते रेट रे आनु

ଶେଷ ହେଲା କିଷାନବାଣୀ କାର୍ଯ୍ୟକ୍ରମ। ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ସାକ୍ଷାତକାର ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣନ୍ତୁ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହିତ ଆଲୋଚନା। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।
1: ନମସ୍କାର ଶ୍ରୋତାବନ୍ଧୁ, ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଆଉ ମାତ୍ର କିଛି ଦିନ ପରେ। ଏହି ମହାପର୍ବରେ ଦେଶ ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଆଗମନ କରିଥାନ୍ତି। ସେମାନଙ୍କର ସୁରକ୍ଷା, ସୁବିଧା ଏବଂ ସୁଚାରୁ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ପ୍ରସ୍ତୁତି ଓ ସାଧାରଣ ଜନତାଙ୍କ ପାଇଁ ଆବଶ୍ୟକ ସୂଚନା ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଆମ ସହ ଉପସ୍ଥିତ ଅଛନ୍ତି ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା। ସାର୍, ଆକାଶବାଣୀ ପକ୍ଷରୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ।
2: ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର।
1: ୟା ଭିତରେ ସରିଯାଇଛି ସମସ୍ତ ସମୀକ୍ଷା ବୈଠକ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ସମନ୍ୱୟ ବୈଠକ ସାରିଦେଇଛନ୍ତି, ସବୁ ପ୍ରସ୍ତୁତି ସରିଛି। ତେବେ ଜିଲ୍ଲା ପ୍ରଶାସନ କେତେ ପ୍ରସ୍ତୁତ ଆସନ୍ତା ରଥଯାତ୍ରା ପାଇଁ?
2: ଚଳିତ ବର୍ଷ ପବିତ୍ର ରଥଯାତ୍ରା 2026 ପାଇଁ ଆମର ସମସ୍ତ କାର୍ଯ୍ୟକ୍ରମ ବିଭିନ୍ନ ବିଭାଗ, ପୋଲିସ ଆଡମିନିଷ୍ଟ୍ରେସନ ତଥା ଶ୍ରୀମନ୍ଦିର ଆଡମିନିଷ୍ଟ୍ରେସନ, ସମସ୍ତ ସେବାୟତ ବନ୍ଧୁ ସମସ୍ତଙ୍କ ସହିତ ଡିସ୍କସନ ହୋଇ ଆମର ଯାହା ବି ପ୍ରିପାରେଟରୀ ଆକ୍ଟିଭିଟିଜ୍ ଅଛି ତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଆମର ମୁଖ୍ୟତଃ ରଥଯାତ୍ରା କେମିତି ସମୟରେ ସବୁ ହେବ, ଆମର ଯାହା ବି ସବୁ ନୀତିକାନ୍ତି ଅଛି ତାହା କେମିତି ସମନ୍ୱୟ ରକ୍ଷା କରି ସମସ୍ତ ସେବକ ବନ୍ଧୁଙ୍କ ସହିତ, ସେବାୟତ ବନ୍ଧୁଙ୍କ ସହିତ ତାହା ଠିକ୍ ଭାବରେ ସମ୍ପାଦନ ହେବ, ଏହା ନେଇକି ବିଭିନ୍ନ ସମୟରେ ବିଭିନ୍ନ ନିଯୋଗର ପ୍ରେସିଡେଣ୍ଟ, ସେକ୍ରେଟାରୀ ତଥା ବରିଷ୍ଠ ସେବାୟକ ବନ୍ଧୁମାନଙ୍କ ସହିତ ଆମେ ଡିସ୍କସନ୍ କରିଛୁ। ନୀତିକାନ୍ତି ପରେ ରଥଯାତ୍ରା ଦିନ କେମିତି ଆମର ସବୁ ପ୍ରକାର କାର୍ଯ୍ୟ ହେବ, ଆମର କ୍ରାଉଡ୍ ମ୍ୟାନେଜମେଣ୍ଟ କେମିତି ଠିକ୍ସେ ହେବ, ଶ୍ରଦ୍ଧାଳୁ ଯେଉଁମାନେ ଆସୁଛନ୍ତି ତାଙ୍କ ପାଇଁ କେମିତି ସବୁ ପ୍ରକାର ବ୍ୟବସ୍ଥା କରାଯିବ, ଏହାକୁ ନେଇକି ମଧ୍ୟ ଆମର ସମସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
1: ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସେଦିନର ଯଦି ଠିକ୍ ସମୟରେ ସବୁ ନୀତି ନିର୍ଘଣ୍ଟ ପ୍ରଭୁଙ୍କର ହୁଏ ତେବେ କାର୍ଯ୍ୟ ସବୁ ସୁରୁଖୁରୁରେ ହେବ, ରଥଟଣା ସରିବ, ସେଥିପାଇଁ କିଛି ବିଶେଷ ଯୋଜନା କରାହେଇଛି ଏଥର?
2: ଦେଖନ୍ତୁ, ଆମର ନୀତିକାନ୍ତିକୁ ନେଇକି ଆମେ ଆମର ଯେଉଁ ଛତିଶା ନିଯୋଗ ମିଟିଂ ହୁଏ ସେଠାରେ ମଧ୍ୟ ଆମେ ବିଶେଷ ଭାବରେ ସବୁ ଜିନିଷ ସେବାୟତ ବନ୍ଧୁମାନଙ୍କ ସହିତ ଆମେ ଆଲୋଚନା କରିଛୁ। ଏହା ସହିତ ଆମର ଶ୍ରୀମନ୍ଦିର ଆଡମିନିଷ୍ଟ୍ରେସନ ତରଫରୁ ସବୁ ପ୍ରକାର କାର୍ଯ୍ୟକ୍ରମ ଆମେ ହାତକୁ ନେଇଛୁ, ସଠିକ୍ ସମୟରେ ଯେମିତି ସବୁ କାର୍ଯ୍ୟ ହେବ, ସମସ୍ତ ସେବାୟତ ବନ୍ଧୁମାନଙ୍କ ସହିତ ଆମର ସମନ୍ୱୟ ରହିବ ତାହେଲେ ଏହି ନୀତିକାନ୍ତି ସମୟରେ ହେବ ଏବଂ ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ସବୁ କାର୍ଯ୍ୟ ହୋଇଥାଏ। ତେଣୁ ଆମେ ମହାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରୁଛୁ କି ଯାହା ସବୁ ନୀତିକାନ୍ତି ଅଛି ତାହା ଯେମିତି ଆମର ଯାହା ବି ପ୍ରଚେଷ୍ଟା ଅଛି ତାହାକୁ ଯେମିତି ଠିକ୍ ଭାବରେ ପରିଚାଳନା କରାଯାଉ।
1: ତେବେ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ୁଛି, ଏ ବର୍ଷ ମଧ୍ୟ ଆଶା କରାଯାଉଛି ଯେ ଶ୍ରଦ୍ଧାଳୁ ମଧ୍ୟ ଆହୁରି ବଢ଼ିବେ, ଯେ ଶ୍ରଦ୍ଧାଳୁମାନେ ପୁରୀ ଆସିବେ ଏବଂ ପୁରୀରେ ସେମାନେ ରହିବେ, କେଉଁଠି ଖାଇବେ, କିଭଳି ଦର୍ଶନ କରିବେ, କେଉଁଠି ଗାଡ଼ି ରଖିବେ, କିଭଳି ଖାଦ୍ୟ ଖାଇବେ, ଠିକ୍ସେ ଜଳ ଯୋଗାଣ ସେମାନଙ୍କ ପାଇଁ ହେବ, ଏସବୁ ବ୍ୟବସ୍ଥା କିଭଳି ଭାବରେ କରାଯାଇଛି?
2: ନିଶ୍ଚିତ ଭାବରେ ଯେମିତି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି ଏହାକୁ ନେଇକି ଆମେ ବହୁତ ବଡ଼ ଲେବୁଲ୍ରେ ଆମେ ଏଥରକ ଆରେଞ୍ଜମେଣ୍ଟ କରିଛୁ। ଆମର ବିଭିନ୍ନ ଜାଗାରେ ପାର୍କିଂ ସ୍ପେସେସ୍ ଆମେ ଆଇଡେଣ୍ଟିଫାଇ କରିଛୁ ଏଥରକ, ଗତ ବର୍ଷ ଅପେକ୍ଷା ଏଥରକ ଆହୁରି ଆଡିସନାଲ୍ ପାର୍କିଂ ସ୍ପେସ୍ ଆଇଡେଣ୍ଟିଫାଇ କରିଛୁ। ତା ଛଡ଼ା ବ୍ୟାପକ ଭାବରେ କ୍ରାଉଡ୍ ମ୍ୟାନେଜମେଣ୍ଟ ପାଇଁ ପୋଲିସର ମୁତୟନ କରାହେଇଛି ଏଥରକ, କେବଳ ଆମର ଷ୍ଟେଟ୍

0: ପୁଲିସ୍ ନୁହଁ, ଆମର ବିଭିନ୍ନ ବାଟାଲିୟନ୍ସ ତଥା ଆମର ସେଣ୍ଟ୍ରାଲ୍ ଆର୍ମ ପୁଲିସ୍ ଫୋର୍ସ ତଥା ବିଭିନ୍ନ ଫୋର୍ସ ଅଛନ୍ତି, ଯେମିତି ରାପିଡ୍ ଆକ୍ସନ୍ ଫୋର୍ସ ହେଉ, ଏନ୍ଏସ୍ଜି ହେଉ, ସମସ୍ତେ ବିଭିନ୍ନ କାର୍ଯ୍ୟ ପାଇଁ ସେମାନେ ବିଭିନ୍ନ ଜାଗାରେ ତାଙ୍କୁ ମୁତୟନ କରାଯାଇଛି। ଏହା ସହିତ ଆମର କଣ୍ଟ୍ରୋଲ୍ ରୁମ୍ ରହିଛି, ଯେଉଁଠିକି କୌଣସି ବି ଇମ୍ପୋର୍ଟାଣ୍ଟ ଇସ୍ୟୁ ଯେତେବେଳେ ଆସିବ ସେତେବେଳେ ଆମେ କେମିତି ଠିକ୍ ଭାବରେ କମ୍ୟୁନିକେଟ୍ କରିପାରିବା, ଠିକ୍ ଭାବରେ କନ୍ସର୍ଣ୍ଣ ଡିପାର୍ଟମେଣ୍ଟକୁ ଜଣାଇ ପାରିବା, ଏସବୁ ଜିନିଷ ଆମେ ବ୍ୟବସ୍ଥା କରିଛୁ। ସୋ ଦ୍ୟାଟ୍ ଆମର ଶ୍ରଦ୍ଧାଳୁଙ୍କ ନମ୍ବର ଯେତେବେଳେ ବଢ଼ିବ ସେତେବେଳେ ଆମେ ଆମର ବ୍ୟବସ୍ଥାଟିକୁ ସେହି ଅନୁସାରେ ପ୍ଲାନିଂ କରିବା। ଏହା ସହିତ ରେଲୱେ ଡିପାର୍ଟମେଣ୍ଟ, ଏନ୍ଏଚ୍ଏଆଇ ତଥା ଅଲଗା ସବୁ ଟ୍ରାନ୍ସପୋର୍ଟେସନ୍, କମର୍ସ ଆଣ୍ଡ ଟ୍ରାନ୍ସପୋର୍ଟେସନ୍ ଡିପାର୍ଟମେଣ୍ଟ, ସମସ୍ତଙ୍କ ସହିତ ଆମେ ସମନ୍ୱୟ ରଖିଛୁ, ଯେମିତିକି ଆମକୁ ଯେଉଁ ଶ୍ରଦ୍ଧାଳୁମାନେ ଆସୁଛନ୍ତି ତାଙ୍କ ଇନ୍ଫର୍ମେସନ୍ ଆମକୁ ଆଗରୁ ମିଳିବ ଏବଂ ସେହି ହିସାବରେ ଆମେ ଆମର ବ୍ୟବସ୍ଥା କରିବା।
1: ନିଶ୍ଚିତ ଭାବରେ ଯେତେବେଳେ ରୁଣ୍ଡ ହେବେ ଆମର ଶ୍ରଦ୍ଧାଳୁ, ଦୁର୍ଘଟଣା ନ ଘଟିବ ତ କହିହେବନି, ତେବେ ଯଦି କିଛି ହୁଏ ସେଥିପାଇଁ ତତ୍କ୍ଷଣାତ୍ କ'ଣ ବ୍ୟବସ୍ଥା କରିବା ପାଇଁ କ'ଣ କିଛି ବିଶେଷ ବ୍ୟବସ୍ଥା କରାହେଇଛି?
0: ଦେଖନ୍ତୁ, ଆମର ହାଇୱେ ପାଟ୍ରୋଲ୍ଠୁ ଆରମ୍ଭ କରି ପୁରା ଆମର କମର୍ସ ଆଣ୍ଡ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ତରଫରୁ ବିଭିନ୍ନ ସ୍ଥାନରେ ଆମେ ସବୁ ଆୱେର୍ନେସ୍ କ୍ୟାମ୍ପେନ୍ ବି ଚଲେଇଛୁ, ବିଭିନ୍ନ ଆଡ଼ଭାଇଜରିଜ୍ ଆସୁଛି। ଏଥରକ ଆମର ପାଖାପାଖି 65 ସ୍ଥାନରେ ଆମର ଏଲ୍ଇଡି ସ୍କ୍ରିନ୍ସ ଲାଗୁଛି। ଏଲ୍ଇଡି ସ୍କ୍ରିନ୍ ଗୁଡ଼ିକରେ ଆମେ ଏସବୁ ଆଡ଼ଭାଇଜରିଜ୍ ସବୁ କଣ୍ଟିନ୍ୟୁଅସ୍ଲି ଚଲେଇବା। ତା ଛଡ଼ା ଯେଉଁ ବର୍ଷାର ସମ୍ଭାବନା ରହୁଛି ତା ପାଇଁ ମଧ୍ୟ ଆମେ ବ୍ୟବସ୍ଥା କରିଛୁ। ଫାୟାର୍ ଡିପାର୍ଟମେଣ୍ଟ ସହିତ ମିଶିକି ମ୍ୟୁନିସିପାଲ୍ କର୍ପୋରେସନ୍ର ଅଫିସିଆଲ୍ସ ପାଖାପାଖି 33 ସ୍ଥାନ ଆଇଡେଣ୍ଟିଫାଇ କରିଛନ୍ତି, ଯେଉଁଠିକି ୱାଟର୍ ଲଗିଙ୍ଗ୍ ଟାଇପ୍ ସିଚୁଏସନ୍ ହୋଇପାରେ। ସେସବୁ ସ୍ଥାନରେ ହାଇ ପାୱାର୍ ପମ୍ପସ୍ ଲଗା ହେବ, ସୋ ଦ୍ୟାଟ୍ ଆମେ ଜଳ ନିଷ୍କାସନ କରିପାରିବା। ଏବଂ ଏହା ସହିତ ଯଦି ଗ୍ରୀଷ୍ମ ତାପ ବା ଗୁଳୁଗୁଳି ହୁଏ ତା ପାଇଁ ବି ଆମେ ବିଶେଷ ଆମେ ବ୍ୟବସ୍ଥା କରିଛୁ। ସେଠାରେ ଆମର ଯେଉଁ ଫାର୍ଷ୍ଟ ଏଡ୍ ସେଣ୍ଟର୍ସ ଆଉ 8 ଯେଉଁ ଟେମ୍ପୋରାରୀ ହସ୍ପିଟାଲ୍ସ ଆମର ହେଉଛି ସେଠାରେ ଡକ୍ଟର୍ସମାନେ ରହିବେ ଏବଂ ଇମିଡିଏଟ୍ଲି ଆମର ଭଲଣ୍ଟିୟର୍ମାନଙ୍କ ସାହାଯ୍ୟରେ ସେମାନେ ତାଙ୍କର ଚିକିତ୍ସା କରିବେ। ସବୁ ଜାଗାରେ ଆମେ ପାନୀୟ ଜଳ ସହିତ ଓଆର୍ଏସ୍ର ବି ବ୍ୟବସ୍ଥା ରଖୁଛୁ, ତେଣୁ କୌଣସି ଜାଗାରେ କିଛି ଅସୁବିଧା ହେଲେ ସାଙ୍ଗେ ସାଙ୍ଗେ ଆମ ଟିମ୍ ଲୋକମାନଙ୍କ ପାଖକୁ ପହଞ୍ଚି ପାରିବେ। ପୋଲିସ ଡିପାର୍ଟମେଣ୍ଟ ତଥା ଫାୟାର୍ ଡିପାର୍ଟମେଣ୍ଟ ତରଫରୁ ମଧ୍ୟ କ୍ରାକ୍ ଟିମ୍ସ ରହୁଛନ୍ତି, ଯେଉଁମାନଙ୍କ ହାତରେ ଅକ୍ସିଜେନ୍ କ୍ୟାନିଷ୍ଟର ରହୁଛି। କାହାକୁ ଯଦି ଅଣନିଶ୍ୱାସୀ ଲାଗୁଛି ବା ହାଲିଆ ଲାଗୁଛି ତାଙ୍କୁ ଇମିଡିଏଟ୍ଲି ଆମେ ଅକ୍ସିଜେନ୍ ଦେଇପାରିବା ଏବଂ ତାଙ୍କୁ ନର୍ମାଲ୍ କଣ୍ଡିସନ୍କୁ ଆଣିପାରିବା। ତ ଏହିସବୁ ବ୍ୟବସ୍ଥା ଆମେ ଆମ ତରଫରୁ ଏଥରକ ବ୍ୟାପକ ଭାବରେ କରିଛୁ।
1: ତେବେ ଭକ୍ତମାନଙ୍କୁ, ଶ୍ରଦ୍ଧାଳୁମାନଙ୍କୁ ସୂଚନା ଦେବା ଏବଂ ଭକ୍ତମାନଙ୍କର କିଛି ସମସ୍ୟା ହେଲେ ସେ ପ୍ରଶାସନ ସହିତ କନେକ୍ଟ ହେବେ, ସେଥିପାଇଁ ଆଗେ ସବୁ ସୂଚନା କେନ୍ଦ୍ର ହେଉଥିଲା, ଏବେ ତ ସୋସିଆଲ୍ ମିଡ଼ିଆ ଯୁଗ, ଏଆଇ ଯୁଗ, ସେ ଦୃଷ୍ଟିରୁ ପ୍ରଶାସନ କିଭଳି ଭାବରେ ନିଜକୁ ଏଥର ଅପଡେଟେଡ୍ କରି ରଖିଛି?
0: ଦେଖନ୍ତୁ, ଏଥରକ ସୂଚନାକୁ ଆମେ କେମିତି ପ୍ରସାରିତ କରିବୁ ତାକୁ ଆମେ ସୋସିଆଲ୍ ମିଡ଼ିଆ ଉପରେ ଏଥରକ ବହୁତ ଅଧିକା ଧ୍ୟାନ ଦେଇଛୁ। ସୋସିଆଲ୍ ମିଡ଼ିଆରେ ଆମର ବେସିକାଲି ସବୁ ଯେଉଁ ଆମର ପ୍ରତ୍ୟେକ ଦିନର ଯାହା ଘଟଣା ରହୁଛି, ପ୍ରତ୍ୟେକ ଦିନର ନୀତି ଯାହା ରହୁଛି, ତା ଛଡ଼ା ଆମର ଯେଉଁ ସବୁ ପ୍ରିପାରେଟରୀ ଆକ୍ଟିଭିଟିସ୍ ରହୁଛି ବିଭିନ୍ନ ଡିପାର୍ଟମେଣ୍ଟର, ସେଗୁଡ଼ାକୁ ସବୁ ଆମେ ଜଣାଉଛୁ। ଏହା ଛଡ଼ା ଆମେ ଅଲଗା ବି କାର୍ଯ୍ୟ କରୁଛୁ, ଯେମିତିକି ଆମର ଆପ୍ ମାଧ୍ୟମରେ ମଧ୍ୟ ଲୋକ କେମିତି ସବୁ ପ୍ରକାର ଖବର ପାଇପାରିବେ, ତାଙ୍କ ନିୟରେଷ୍ଟ ଏରିଆରେ କେମିତି ସେମାନେ ହେଲ୍ଥ ଫ୍ୟାସିଲିଟି ହେଉ କିମ୍ବା ପୋଲିସ ଏଡ୍ ପୋଷ୍ଟ ହେଉ କିମ୍ବା ଟଏଲେଟ୍ର ଫ୍ୟାସିଲିଟି ହେଉ ତା ବିଷୟରେ ନଲେଜ୍ ପାଇପାରିବେ। ଏହା ଆପ୍ ମଧ୍ୟ ଏଥରକ ଆମେ ପ୍ରଶାସନ ତରଫରୁ ପ୍ରିପେୟାର କରୁଛୁ। QR କୋଡ୍ ବେସ୍ଡ ସିଷ୍ଟମ୍ ମଧ୍ୟ କରାହେଇଛି, ଯେଉଁଠିକି ଇଜିଲି ଜଣେ QR କୋଡ୍ ସ୍କାନ୍ କରିକି ସାଙ୍ଗେ ସାଙ୍ଗେ ନିଜ ମୋବାଇଲ୍ ଫୋନ୍ରେ ସବୁ ଡିଟେଲ୍ ଡାଟା ସେ ପାଇପାରିବେ। ତାହା ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ ମୋଡ୍ ବହୁତ ଅଛି। ମାସ୍ ମେସେଜିଂର ବ୍ୟବସ୍ଥା ରହିଛି SRC ଅଫିସ୍ ତରଫରୁ, ଯେଉଁଠିକି ଆମେ ସମସ୍ତ ପ୍ରକାର ଆଡ଼ଭାଇଜରି ଆମେ ଦେଇପାରିବା। ପ୍ଲସ୍ ଯେମିତି ମୁଁ କହିଲି, ଆମର ଯେଉଁ TV ସ୍କ୍ରିନ୍ସ ଚାରିଆଡ଼େ ଲାଗୁଛି ତା ମାଧ୍ୟମରେ ମଧ୍ୟ ଆମେ ବହୁତ କିଛି ଇନ୍ଫର୍ମେସନ୍ ଡିସେମିନେସନ୍ କରିପାରିବା। ଏହା ସହିତ ଆମର ପ୍ରିଣ୍ଟ ମିଡ଼ିଆ ଆଉ ଆମର ଡିଜିଟାଲ ମିଡ଼ିଆର ଯେଉଁ ସବୁ ଅଛନ୍ତି ଡିଗ୍ନିଟ୍ରିସ୍, ତାଙ୍କ ଥ୍ରୁରେ ମଧ୍ୟ ଆମେ ବିଭିନ୍ନ ଇନ୍ଫର୍ମେସନ୍ ସମୟ ସମୟରେ ଆମେ ପ୍ରସାରଣ କରୁଛୁ।
1: ତେବେ ବର୍ତ୍ତମାନ କଥା ଆସୁଛି ଯେ ରଥଯାତ୍ରାରେ ଏତେ ଗୁଡ଼ିଏ ଲୋକ ରୁଣ୍ଡ ହେବେ, ସ୍ୱଚ୍ଛତା ମେଣ୍ଟେନ୍ କରାଯିବା, ସମୁଦ୍ରକୂଳ ହେଉ, ବଡ଼ଦାଣ୍ଡ ହେଉ, ସାଇ ଗଳିକନ୍ଦି ହେଉ, ସେଥିପାଇଁ କିଛି ବିଶେଷ ବ୍ୟବସ୍ଥା କରାଯାଇଛି?
0: ଦେଖନ୍ତୁ, ସାନିଟେସନ୍ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଟପିକ୍ ଏବଂ ସ୍ୱଚ୍ଛତା ରକ୍ଷା କରିବାକୁ ଯାଇ ଆମେ ଏଥରକ ପୁରୀ ମ୍ୟୁନିସିପାଲ କର୍ପୋରେସନ ତରଫରୁ ବ୍ୟାପକ ବ୍ୟବସ୍ଥା କରିଛୁ। ଆମର ମୋର ଦେନ୍ 1000 ଆମର ସମସ୍ତ ସାନିଟେସନ୍ ୱାର୍କର୍ସ ଏଥରକ ନିୟୋଜିତ ହୋଇଛନ୍ତି। ତା ସହିତ ମେକାନିକାଲ ଭେହିକଲ୍ସ ରହୁଛି, ଯେଉଁଗୁଡ଼ାକି ରୋଡ୍ ଉପରେ ଥିବା କୌଣସି CND ୱେଷ୍ଟ ଯେଉଁଟାକି ରହୁଛି କନଷ୍ଟ୍ରକ୍ସନ୍ ଆଣ୍ଡ ଡେମୋଲିସନ୍ ୱେଷ୍ଟ, ତାକୁ ମଧ୍ୟ ଆମେ କ୍ଲିୟର କରୁଛୁ। ବିଭିନ୍ନ ଜାଗାରେ ଡ୍ରେନ୍ ଡିସିଲ୍ଟେସନ୍ ଚାଲୁଛି, ଏଥରକ 2 ଲେଖା ଡ୍ରେନ୍ ଡିସିଲ୍ଟେସନ୍ ହୋଇଛି। ତା ସହିତ ସମୁଦ୍ର କୂଳରେ ବି ଆମର ସ୍ପେସିଫିକ୍ ଟିମ୍ସ ଅଛନ୍ତି, ଯେଉଁମାନେ କି ଦିନକୁ 2-3

0: ଲେଖା ସେ ଅଞ୍ଚଳକୁ ସଫା କରୁଛନ୍ତି, ତଥା ଆମର ବଡ଼ଦାଣ୍ଡରେ ଯେମିତି କୌଣସି ଜାଗାରେ କେଉଁଠି ବି କିଛି ଆବର୍ଜନା ନ ରହୁ ତା ପାଇଁ ମଧ୍ୟ ଆମର ବିଭିନ୍ନ ଟିମ୍ସ ଅଛନ୍ତି। ଯେଉଁ ଷ୍ଟ୍ରେ କ୍ୟାଟେଲ ରହୁଛନ୍ତି ତାଙ୍କ ପାଇଁ ମଧ୍ୟ ଆମର ଷ୍ଟ୍ରେ କ୍ୟାଟେଲ ଟିମ୍ ବି ଅଛନ୍ତି, ସେମାନେ ଗାଈ ଗୋରୁଙ୍କୁ ନେଇକି ଯେଉଁ ଆମର କାଉ ସେଡ୍ ହେଇଛି ସେଠାରେ ରଖୁଛନ୍ତି, ତାଙ୍କ ଖାଇବା ପିଇବା ସବୁ କଥା ସେ ବୁଝୁଛନ୍ତି। ତ ମୋଟାମୋଟି ଆମର କର୍ପୋରେସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାହେଇଛି ସାନିଟେସନ ମେଣ୍ଟେନ।
1: ଏବେ ଆସିଲା ଯଦି ଗୁଣ୍ଡିଚା ମନ୍ଦିରରେ ଯେତେବେଳେ ପ୍ରଭୁ ପହଞ୍ଚିବେ ସେଠି ସମସ୍ତଙ୍କର ଇଚ୍ଛା ଥାଏ ଯେ କେମିତି ଆଡ଼ପ ମଣ୍ଡପରେ ଟିକେ ଦର୍ଶନ କରିବା। ସାଧାରଣ ଲୋକଟିଏ ଯାଇ ଦର୍ଶନ କରିବ ସେଇଟା ତ ଉପାୟ ଯାହା ଆପଣ କରିଛନ୍ତି, କିନ୍ତୁ ବେଳେବେଳେ ବୃଦ୍ଧ ହୁଅନ୍ତୁ, ମହିଳା ହୁଅନ୍ତୁ, ଶିଶୁ ହୁଅନ୍ତୁ, ଦିବ୍ୟାଙ୍ଗ ହୁଅନ୍ତୁ, ଏମାନଙ୍କ ପାଇଁ କିଛି ବିଶେଷ ବ୍ୟବସ୍ଥା ଏଥର କରାହେଇଛି କି?
0: ନିଶ୍ଚିତ ଭାବରେ ଆମର ଡିଏସ୍ଏସ୍ଙ୍କ ଅଫିସ ତରଫରୁ ଆମର ଯେଉଁମାନେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ଅଛନ୍ତି ବା ଛୋଟ ପିଲା ଅଛନ୍ତି ବା ସିନିୟର ସିଟିଜେନ୍ସ ଅଛନ୍ତି ସମସ୍ତଙ୍କ ପାଇଁ ଆମେ ଏଥରକ ବିଶେଷ ବ୍ୟବସ୍ଥା କରିଛୁ। ସେମାନେ ଆସିବେ, ତାଙ୍କର ଚେକଅପ୍ ହେବ, ଚେକଅପ୍ ସହିତ ସେମାନେ କେମିତି ଭିତରେ ଯାଇକି ଶୃଙ୍ଖଳାର ସହିତ ଦର୍ଶନ କରିବେ ତା ପାଇଁ ଆମର ଏଣ୍ଟାୟାର ଟିମ୍ ଏବଂ ଏନ୍ଜିଓଜ୍ ଆଣ୍ଡ ଭଲେଣ୍ଟିୟର୍ ସମସ୍ତେ ଅଛନ୍ତି। ତ ଏସବୁ ଜିନିଷକୁ ଆମେ ଆଖି ଆଗରେ ରଖି ଏଥରକ ଶ୍ରୀ ଗୁଣ୍ଡିଚା ମନ୍ଦିର ପାଖରେ ଏହାର ବ୍ୟବସ୍ଥା କରିଛୁ।
1: କୁହାଯାଏ ଯେ ଜିଲ୍ଲା ପ୍ରଶାସନ ବା ସରକାର ଯେତିକି ତତ୍ପର ହୁଅନ୍ତି ରଥଯାତ୍ରାରେ, ଏତେ ବଡ଼ 10 ଲକ୍ଷରୁ ଉର୍ଦ୍ଧ ଲୋକଙ୍କର ସମାଗମ ହେବ, ତେବେ ତା ସହିତ ଏନ୍ଜିଓ ଏବଂ ସାଧାରଣ ଜନତା ପୁରୀବାସୀ ଏ ସମସ୍ତଙ୍କର ମଧ୍ୟ ସମାନ ରୂପେ ଅବଦାନ ଥାଏ, ସେମାନଙ୍କର କିଭଳି ଭାବରେ ଆପଣ ସହଯୋଗ ଲୋଡ଼ିଛନ୍ତି?
0: ନିଶ୍ଚିତ ଭାବରେ ମୁଁ ତ ବହୁତ ବହୁତ ଧନ୍ୟବାଦ ଦେବି ପୁରୀବାସୀଙ୍କୁ, ସେମାନେ ପ୍ରତ୍ୟେକଟି ଷ୍ଟେଜରେ ଆମ ସହିତ କୋପରେଟ୍ କରିଛନ୍ତି, ସମସ୍ତ ଜାଗାରେ କେମିତି ନୂଆ ନୂଆ ସଜେସନ୍ସ ମଧ୍ୟ ଦେଇଛନ୍ତି, କେମିତି ଆମେ ଆଡମିନିଷ୍ଟ୍ରେସନକୁ ଆହୁରି ଲୋକାଭିମୁଖୀ କରିପାରିବା, ଟ୍ରାଫିକ୍ ମ୍ୟାନେଜମେଣ୍ଟ କେମିତି ଠିକ୍ସେ କରିପାରିବା, ତା ଛଡ଼ା ପ୍ରତ୍ୟେକ ଆଡଭାଇଜରିକୁ ସେମାନେ ସବୁ ସମୟରେ ମାନି ଚାଲିଛନ୍ତି ଏବଂ ଆଗକୁ ମଧ୍ୟ ମୁଁ ଆଶା କରେ ଆଉ ସମସ୍ତଙ୍କୁ ମୋର ଅନୁରୋଧ ମଧ୍ୟ ରହିବ କି ରଥଯାତ୍ରା ସମୟରେ ସମସ୍ତେ କୋପରେଟ୍ କରିବେ।
1: ଜଗନ୍ନାଥଙ୍କର କୃପାରୁ ଏଥର ରଥଯାତ୍ରା ଭଲରେ ହଉ ଆମେ ତ ନିଶ୍ଚୟ କାମନା କରିବା। ତେବେ ଯାଉ ଯାଉ ଆପଣ ଶ୍ରୋତା ବନ୍ଧୁମାନଙ୍କୁ କ'ଣ ଶେଷ ମେସେଜ ଦେବେ ଏଥର ରଥଯାତ୍ରାକୁ ଆଖି ଆଗରେ ରଖି?
0: ଦେଖନ୍ତୁ, ଏହା ହେଉଛି ଏକ ମହାନ ପର୍ବ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ଘୋଷଯାତ୍ରା। ଏଠାରେ ସମସ୍ତଙ୍କୁ ମୁଁ ଅନୁରୋଧ କରିବି ଯେ ଆପଣମାନେ ଶୃଙ୍ଖଳିତ ଭାବରେ ସମନ୍ୱୟ ରକ୍ଷା କରି ଆସନ୍ତୁ ଏବଂ ଆମର ଯାହା ସବୁ ଆଡଭାଇଜରିଜ୍ ଅଛି, ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ, ପୋଲିସ ଆଡମିନିଷ୍ଟ୍ରେସନ, ହେଲ୍ଥ ଡିପାର୍ଟମେଣ୍ଟ, ସମସ୍ତଙ୍କର ଏହିସବୁ ଆଡଭାଇଜରିଜ୍କୁ ମାନିକି ଆସନ୍ତୁ ଏବଂ ନିଶ୍ଚିତ ଭାବରେ ଏହି ରଥଯାତ୍ରା 2026ରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇକି ଯାଆନ୍ତୁ।
1: ଧନ୍ୟବାଦ ସାର୍। ଆପଣଙ୍କ ବ୍ୟସ୍ତତା ମଧ୍ୟରୁ ସମୟ ଦେଇ ଆକାଶବାଣୀ ମାଧ୍ୟମରେ ଶ୍ରୋତାମାନଙ୍କୁ ଏହି ମୂଲ୍ୟବାନ ସୂଚନା ଦେଇଥିବାରୁ ଆମେ ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ। ମହାପ୍ରଭୁଙ୍କ କୃପାରୁ ଚଳିତ ବର୍ଷର ରଥଯାତ୍ରା ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ସଫଳ ହେଉ, ଏହା ହିଁ ଆମର ପ୍ରାର୍ଥନା।
2: ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣିଲେ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହିତ ଆଲୋଚନା। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୁରୀ ଜିଲ୍ଲାପାଳଙ୍କ ସହ ସାକ୍ଷାତକାର ଶୁଣିଲେ। ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ରାଉରକେଲା, ଆସନ୍ତୁ ଶୁଣିବା ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମ। ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନା ଇତିଶ୍ରୀ ଜେନା।

0: ନମସ୍କାର ଶ୍ରୋତା ବନ୍ଧୁ, 102.6 FM ଆକାଶବାଣୀ ରାଉରକେଲାର ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଉପସ୍ଥାପନାରେ ମୁଁ ଆପଣଙ୍କ ରେଡ଼ିଓ ସାଥୀ ଇତିଶ୍ରୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ। ତେବେ ଆସନ୍ତୁ ଡେରି ନ କରି ଆରମ୍ଭ କରିବା ଆପଣଙ୍କ ମନପସନ୍ଦର କାର୍ଯ୍ୟକ୍ରମ ହ୍ୟାଲୋ ରାଉରକେଲା ଏବଂ ନେଇଯିବା ପ୍ରଥମ କଲ୍। ହ୍ୟାଲୋ ରାଉରକେଲା।
1: ହଁ ମ୍ୟାମ, ମୁଁ ବରଗଡ଼ରୁ କହୁଥିଲି, ଗୋଲକ ବିହାରୀ ପ୍ରଧାନ କହୁଥିଲି।
0: ଆଜ୍ଞା, ଗୋଲକ ବାବୁ କେମିତି ଅଛନ୍ତି?
1: ଭଲ ଅଛି ଆଜ୍ଞା, ଆପଣମାନେ ଯେ?
0: ଆମେ ବି ବହୁତ ଭଲ ଅଛୁ। କ'ଣ କରନ୍ତି ଆପଣ?
1: ମୁଁ ଗୋଟେ ଅଛି ପ୍ରାଇଭେଟ କମ୍ପାନୀରେ ଆକାଉଣ୍ଟାଣ୍ଟ ଅଛି।
0: ଆଚ୍ଛା,
1: ଫୋନ ଲଗେଇ ଲଗେଇ ଲେଟ୍ ହେଇଗଲାଣି ଆଜି।
0: ଆଚ୍ଛା ଆଚ୍ଛା, ତାହେଲେ ଜଲ୍ଦି ଜଲ୍ଦି କହିଦିଅନ୍ତୁ କୋଉ ଗୀତ ଶୁଣିବେ ଆଜି।
1: ଜାନ ତେରେ ନାମର, ସେଥିରେ ଅଛି ମୈନେ ୟେ ଦିଲ ତୁଝକୋ ଦିୟା।
0: ଆଚ୍ଛା ଠିକ୍ ଅଛି, ବହୁତ ସୁନ୍ଦର ସୁନ୍ଦର ଗୀତ ଆପଣ ଚଏସ୍ କରୁଛନ୍ତି।
1: ଆଜ୍ଞା
0: ଠିକ୍ ଅଛି, ନେକ୍ସଟ ଟାଇମ୍ କଲ୍ କରିବି, ଆମେ କଥା ହେବା। ଏ ଗୀତ ମଧ୍ୟ ଆପଣଙ୍କ ପାଇଁ ପ୍ଲେ କରିଦେଉଛି, କାହାକୁ ଡେଡିକେଟ୍ କରିବେ?
1: ସମସ୍ତଙ୍କୁ, ରାଉରକେଲା ଏବେ ସମୟ ହେଇଗଲାଣି ଆଉ ନା କହି ହେବନି ସମସ୍ତଙ୍କୁ।
0: ଆଚ୍ଛା ଠିକ୍ ଅଛି, ବହୁତ ସୁନ୍ଦର ଗୀତ ଆପଣ ଚଏସ୍ କରିଛନ୍ତି, ଆପଣଙ୍କ ମନପସନ୍ଦର ଗୀତ ପ୍ଲେ କରିଦେଉଛି ଏବଂ ରାଉରକେଲାର ସମସ୍ତ ଶ୍ରୋତାବନ୍ଧୁଙ୍କୁ ଡେଡିକେଟ୍ କରିଥିବାରୁ ଅନେକ ଅନେକ ଧନ୍ୟବାଦ।

0: ହ୍ୟାଲୋ ରାଉରକେଲା।
1: ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ଭଦ୍ରକ ଜିଲ୍ଲାର ବାସୁଦେବପୁର ନରେନ୍ଦ୍ର ମହାପୁର କହୁଛି।
0: ଆଜ୍ଞା, ନରେନ୍ଦ୍ର ବାବୁ କେମିତି ଅଛନ୍ତି?
1: ଠାକୁରଙ୍କ ଦୟାରୁ ଭଲ ଅଛି।
0: ଆଉ ତାହେଲେ ଆପଣ କଣ କରନ୍ତି? କହିଦିଅନ୍ତୁ କୋଉ ଗୀତ ଶୁଣିବେ। ଆଚ୍ଛା, ଏତେ ସୁନ୍ଦର ଗୀତ ନାଇଁ, କାହା ପାଇଁ?
1: ନାଇଁ ସେମିତି କିଛି ନାହିଁ ଅପା, ମୁଁ ଗୀତକୁ ଭଲ ପାଏ, ମୁଁ ସବୁବେଳେ ପାଏ, ମୁଁ ଗୀତକୁ ଭଲ ପାଏ, ରେଡିଓକୁ ଭଲ ପାଏ। 25 ବର୍ଷ ହେଲା ମୋ ପାଖରେ ବି ଗୋଟେ ରେଡିଓ ରହିଛି।
0: ତେବେ ଠିକ ଅଛି, ଆପଣଙ୍କ ମନ ପସନ୍ଦର ଗୀତ ଶୁଣେଇ ଦଉଛି, ନେକ୍ସଟ ଟାଇମ୍ କଲ୍ କରିବେ, କଥା ହେବା, ଠିକ ଅଛି?
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ରହିଲି, ନମସ୍କାର।
1: ନମସ୍କାର ନମସ୍କାର।

0: ହ୍ୟାଲୋ ରାଉରକେଲା,
1: ହ୍ୟାଲୋ।
0: ନମସ୍କାର। କିଏ କହୁଛନ୍ତି?
1: ହଁ ଅପା ନମସ୍କାର।
0: ସ୍ୱର୍ଣ୍ଣପ୍ରଭା ମ୍ୟାଡ଼ାମ କହୁଛନ୍ତି ବୋଧେ?
1: ହଁ ଧନ୍ୟବାଦ ମ୍ୟାଡ଼ାମ, ମୁଇଁ ତ ବରିଗଡ଼ରୁ ସ୍ୱର୍ଣ୍ଣପ୍ରଭାକର କହୁଛି।
0: ଆଜ୍ଞା, କେମିତି ଅଛନ୍ତି ସ୍ୱର୍ଣ୍ଣପ୍ରଭା ମ୍ୟାଡ଼ାମ?
1: ହଁ ମୁଁ ଭଲ ଅଛି ଅପା, ଆଉ ଆପଣମାନେ ସମସ୍ତେ ଭଲ ଥିବେ ବୋଲି ଆଶା କରୁଛି।
0: ହଁ, ଆମେ ବି ଭଲ ଅଛୁ। ଆଚ୍ଛା କୁହନ୍ତୁ, କୋଉ ଗୀତ ଶୁଣିବି ଆଜି?
1: ରାମ ତେରି ଗଙ୍ଗା ମେଲିର ଗୋଟେ ଗୀତ ଶୁଣିବା ଅପା, ସେଇଟା ଟାଇଟିଲ ସଂଟା ଶୁଣିବା।
0: ଆଚ୍ଛା ଠିକ
1: ଅଛି,
0: ଅଛି, ବହୁତ ସୁନ୍ଦର ଗୀତ। କାହା ପାଇଁ ଶୁଣିବେ ଗୀତ?
1: ଏଇଟା ସମସ୍ତଙ୍କୁ ଉତ୍ସର୍ଗ, ପ୍ରଥମେ ଆପଣଙ୍କୁ, ଆଉ ଆମର ଶ୍ରୋତା ଭାଇ ଭଉଣୀ ବହୁତ ଅଛନ୍ତି, ଆମର ରବୀନ୍ଦ୍ର ମେହେର, ମୁରଲୀ ମେହେର, ସୁବଳ କୁମାର ସାହୁ, ରାଧାକାନ୍ତ ଭୋଇ, ଲକ୍ଷ୍ମୀନାରାୟଣ ବାଘ, ଏ ସମସ୍ତେ ଆମ ନିୟମିତ ଶ୍ରୋତା ଜାଣିଥିବେ, ତ ଏଇ ସମସ୍ତଙ୍କୁ ଏ ଗୀତଟା ଡେଡିକେଟ୍ କରିବା କଥା।
0: ଆଜ୍ଞା ଆଜ୍ଞା, ବହୁତ ବଢିଆ ଆପଣ ଗୀତ ଚଏସ୍ କରିଛନ୍ତି ଏବଂ ସମସ୍ତଙ୍କୁ ଡେଡିକେଟ୍ କରିଛନ୍ତି। ତେବେ ସୁନ୍ଦର ଗୀତଟି ପ୍ଲେ କରିଦେଉଛି ଏବଂ ସମସ୍ତଙ୍କୁ ଡେଡିକେଟ୍ କରିଦେଉଛି। ନେକ୍ସଟ ଟାଇମ୍ କଲ୍ କରିବା।

ହ୍ୟାଲୋ ରାଉରକେଲା, କିଏ କହୁଛନ୍ତି? ନମସ୍କାର, ପଙ୍କଜ ବାବୁ ଆଗରୁ ବୋଧେ କଥା ହେଇଥିଲେ, କେମିତି ଅଛନ୍ତି? ଆପଣ କେମିତି ଅଛନ୍ତି? ଆଚ୍ଛା, ମୁଁ ବି ବହୁତ ଭଲ ଅଛି। ଆଚ୍ଛା, ବର୍ତ୍ତମାନ କଣ କରୁଛନ୍ତି? ଆଚ୍ଛା ଆଚ୍ଛା, ଆଉ କୋଉ ଗୀତ ଶୁଣିବେ ଆଜି? କାହା ପାଇଁ ଶୁଣିବେ? ଆଚ୍ଛା ଆଚ୍ଛା, ବହୁତ ବଢିଆ କଥା, ବହୁତ ସୁନ୍ଦର ଗୀତ ଆପଣ ଚଏସ୍ କରିଛନ୍ତି।

0: ହ୍ୟାଲୋ ରାଉରକେଲା।
1: ହ୍ୟାଲୋ ରାଉରକେଲା,
0: ନମସ୍କାର, କିଏ କହୁଛନ୍ତି?
1: ନମସ୍କାର, ମୁଁ ବିଦ୍ୟାଧର ରାଉତ ବାଲିଯୋଡ଼ିରୁ କହୁଥିଲି।
0: ଆଜ୍ଞା, ବିଦ୍ୟାଧର ବାବୁ କେମିତି ଅଛନ୍ତି?
1: ଭଲ ଅଛି ଆଜ୍ଞା।
0: ତେବେ କଣ କରନ୍ତି ଆପଣ?
1: ମୋର ଗୋଟେ ଛୋଟ ଦୋକାନ ଅଛି, ବସିଥାଏ, ତା ଦେହରେ ସବୁବେଳେ ରେଡ଼ିଓ ଶୁଣୁଥାଏ। ରେଡ଼ିଓ ଶୁଣି ଶୁଣି ଆପଣଙ୍କ ପ୍ରୋଗ୍ରାମ ଭିତରେ ମୁଁ ଇଚ୍ଛା ହୁଏ, ଯେତେବେଳେ ଟିକେ କଲ୍ କରିକି ଟିକେ କିଛି ଗୀତ ଶୁଣିବାକୁ ଚାହେଁ ଆଉ।
0: ଆଜ୍ଞା ଆଜ୍ଞା, ବହୁତ ବଢିଆ କଥା। ଆଉ କୋଉ ଗୀତ ଶୁଣିବେ ଆଜି?
1: ହରିରାମ ହରକୃଷ୍ଣ ଅଛି ଗୋଟେ ଗୀତ, କାନ୍ଥି ରେ କାନ୍ଥି।
0: ଠିକ ଅଛି, ଆପଣଙ୍କ ପାଇଁ ଏଇ ଗୀତଟି ପ୍ଲେ କରିଦେବୁ। କାହା ପାଇଁ ଶୁଣିବେ ଏଇ ଗୀତ?
1: ମୋର ସାଙ୍ଗମାନେ ଅଛନ୍ତି, ଜଣେ ବାଲେଶ୍ୱର ଅଛନ୍ତି ବଳରାମ ଗୋଟେ ତପନ କୁମାର ମିଶ୍ର, ତାଳଚେରୁ ଅଛନ୍ତି ଆମର ସମୁଦ୍ରୀ ମୁରଲୀଧର ପଟ୍ଟନାୟକ, କେନ୍ଦ୍ରାପଡ଼ାରେ ଅଛନ୍ତି ବିପିନ ବେର ମଲ୍ଲିକ, ଭଦ୍ରକରୁ ବିଷ୍ଣୁପୁର ଦିଲ୍ଲୀପ ବାରିକ, ଖୋର୍ଦ୍ଧାରୁ ଅଛି ଦଣ୍ଡଧର ବରାଳ, ଅନୁଗୁଳର ଶ୍ରୀନିବାସ ପ୍ରଧାନ, ବ୍ରହ୍ମବରଦାରୁ ଅକ୍ଷୟ ଓଝା। ଏତିକି ଟିକେ ଶୁଣେଇଦେବେ?
0: ଆଜ୍ଞା ଆଜ୍ଞା, ବହୁତ ବଢିଆ କଥା। ତେବେ

0: ଏହି ଗୀତ ସହ ଶେଷ ହେଲା ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଆପଣମାନଙ୍କର ଫୋନ୍ କଲ୍ ରେକର୍ଡ କରାଯାଏ ପ୍ରତ୍ୟେକ ଗୁରୁବାର ସକାଳ 10:30 ରୁ 11:15 ପର୍ଯ୍ୟନ୍ତ। ଆମର ଫୋନ୍ ନମ୍ବରଟି ହେଉଛି 0661-2470-154। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 0661-2470-154। ଏହି ନମ୍ବରରେ ଫୋନ୍ କରନ୍ତୁ ଏବଂ ଆପଣଙ୍କର ଅନୁରୋଧ ଜଣାନ୍ତୁ। ସେତେବେଳେ ଯାଏଁ ବିଦାୟ ନେଉଛି ମୁଁ ଆପଣଙ୍କ ରେଡ଼ିଓ ସାଥୀ ଇତିଶ୍ରୀ। ନମସ୍କାର।
1: ଶେଷ ହେଲା ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମ। ଆକାଶବାଣୀ ରାଉରକେଲା ସମୟ ରାତି 8:45 ହେବାକୁ ଯାଉଛି। ଶୁଣିବା

0: आप सुन रहे थे महान संगीतकार रोशन पर केंद्रित कार्यक्रम आज के फनकार, प्रस्तुतकर्ता रमेश गोखले। अब कमल शर्मा को दीजिए इजाजत, नमस्कार।
1: आकाशवाणी राउरकेला श्रोताबंधु ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଟ୍ୟୁନ୍ କରିଛନ୍ତି 102.6 FM ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡ଼ିଓ ଷ୍ଟେସନ। ପ୍ରଥମେ ଗୀତଟି ଶୁଣିବା ବାବୁଲ ସୁପ୍ରିୟଙ୍କ କଣ୍ଠରେ, ନିଜାମଙ୍କ ଲେଖାରୁ, ସଙ୍ଗୀତ ଅଭିଜିତ ମଜୁମଦାର।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣିବା ବିନୋଦ ରାଠୋଡ୍ଙ୍କ କଣ୍ଠରେ ଏହି ଗୀତଟି, ନିଜାମଙ୍କ ଲେଖାରୁ, ସଙ୍ଗୀତ ଦେଇଛନ୍ତି ଅଭିଜିତ ମଜୁମଦାର।

ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672 8249809672। ବର୍ତ୍ତମାନ ଶୁଣିବା ନିଜାମଙ୍କ ରଚନାରୁ ଏହି ଗୀତଟି। କଣ୍ଠଦାନ କରିଛନ୍ତି ବିନୋଦ ରାଠୋଡ, ସଙ୍ଗୀତ ଅଭିଜିତ ମଜୁମଦାର।

ଶୁଣୁଛନ୍ତି ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ, ଟ୍ୟୁନ୍ କରିଛନ୍ତି 102.6 FM। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ବାବୁଲ ସୁପ୍ରିୟ ଗାଇଥିବା ଏହି ଗୀତଟି। ଗୀତିକାର ନିଜାମ, ସଙ୍ଗୀତ ଅଭିଜିତ ମଜୁମଦାର।

ଶ୍ରୋତାବନ୍ଧୁ, ଏହି ଗୀତଟି ଶୁଣିଲେ ଇରା ମହାନ୍ତିଙ୍କ କଣ୍ଠରେ ନିଜାମଙ୍କ ରଚନାରୁ ସଙ୍ଗୀତ ଦେଇଥିଲେ ଅଭିଜିତ ମଜୁମଦାର। ଏଥିସହିତ ଶେଷ ହେଲା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ରାଉରକେଲା। ଆସନ୍ତୁ ଶୁଣିବା ରୂପକ ବନମାଳୀ, ରଚନା ଓ ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି।

ଭାବ ଓ ଭାଷାର ଅପୂର୍ବ ସମନ୍ୱୟ ସୃଷ୍ଟି କରି ଶବ୍ଦର କୋଣାର୍କ ଗଢ଼ି ଓଡ଼ିଆ ଗୀତି କବିତା କ୍ଷେତ୍ରରେ ଏକ ନୂତନ ଆଲୋଡ଼ନ ସୃଷ୍ଟି କରିଥିବା କବି ହେଉଛନ୍ତି କବି ବନମାଳୀ। କବି ବନମାଳୀ ଯେ କେବଳ କବି ନୁହନ୍ତି, ଜଣେ ଆଧ୍ୟାତ୍ମିକବାଦୀ ପରମ ଭକ୍ତ, ଯିଏକି ଜଗନ୍ନାଥଙ୍କୁ ଶ୍ରୀକୃଷ୍ଣଙ୍କ ରୂପ ଆରୋପ କରି ନିଜ ଲେଖନୀରେ ଯେଉଁ ଭାକ୍ତିକ ଭାବନା ସୃଷ୍ଟି କରିଯାଇଛନ୍ତି ତାହା ଓଡ଼ିଆ ସାହିତ୍ୟରେ ବିରଳ। କବି ବନମାଳୀ ଜଣେ ଭକ୍ତ, ଜଣେ କବି ଏବଂ ଜଣେ ସଙ୍ଗୀତଜ୍ଞ। କେବଳ ଶାବ୍ଦିକ ତରଙ୍ଗ ସୃଷ୍ଟି କରି କବିତା ରଚନା କରିଗଲେ ହେବ ନାହିଁ, ସେହି କବିତା କିପରି ଜନମାନସକୁ ଉଦ୍ବେଳିତ କରିବ ସେହି କଳା ହିଁ ଜଣାଥିଲା କବିଙ୍କୁ। ଲେଖନୀ ଚାଳନା ସହ ସଙ୍ଗୀତ ଉପରେ ନିଜର ବିଦ୍ବତା ମଧ୍ୟ ବ୍ୟକ୍ତ କରିଛନ୍ତି ତାଙ୍କର ଅସୁମାରୀ ସଙ୍ଗୀତରେ। ଭଗବାନଙ୍କୁ ପାଇବା ପାଇଁ ତାଙ୍କ ରିକ୍ତ ହୃଦୟ ବ୍ୟାକୁଳିତ ହୋଇଉଠିଛି। ସେ ଶୂନ୍ୟ ବ୍ରହ୍ମଙ୍କୁ ଦୁଇହସ୍ତ ଯୋଡ଼ି ନିଜର ଆର୍ତି ଜଣାଇଛନ୍ତି। ସେ ଦେଖିଛନ୍ତି ସେ ଆଉ କେହି ନୁହନ୍ତି, ନୀଳାଚଳ ନାୟକ ସ୍ୱୟଂ ଜଗନ୍ନାଥ। ସେ ଭାବବିହଳିତ ହୋଇ ଗାଇ ଉଠିଛନ୍ତି।

ଭଞ୍ଜୀୟ କାବ୍ୟାଦର୍ଶ ହିଁ ତାଙ୍କୁ କିଞ୍ଚିତ୍ ପରିମାଣରେ ଅନୁପ୍ରାଣିତ କରିଥିଲେ ହେଁ ନିଜସ୍ୱ ଶୈଳୀ ହିଁ ତାଙ୍କ ରଚନାଗୁଡ଼ିକୁ କରିଛି ଉଚ୍ଚକୋଟୀର। ତାଙ୍କର କୃତି ଓ କୃତିତ୍ୱ ଫୁଟି ଉଠେ ତାଙ୍କ ରଚିତ ଅସୁମାରୀ ଓଡ଼ିଶୀ ସଙ୍ଗୀତରେ। ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ଓଡ଼ିଶାର ପ୍ରାଚୀନ କଳା ବୈଭବ, ଯାହାକୁ ନେଇ ପ୍ରତିଟି ଓଡ଼ିଆ ଗର୍ବ କରେ ଏବଂ ଓଡ଼ିଶା ବାହାରେ ଓଡ଼ିଆ ବୋଲି ପରିଚୟ କରାଏ। ଓଡ଼ିଶୀ ସଙ୍ଗୀତର ଅପୂର୍ବ ରାଗିଣୀ ତାଙ୍କ ଗୀତକୁ କରିଛି ଅଧିକ ସଜୀବ। ରାଗ ରାଗିଣୀର ଜଣେ ଉଚ୍ଚକୋଟୀର ସାଧକ ଭାବରେ ସେ ଅତି ପରିଚିତ। ତାଙ୍କ ରଚିତ ଏହି ଓଡ଼ିଶୀ ଗୀତରୁ ତାଙ୍କର ପରିଚୟ ବେଶ୍ ମିଳିଯାଏ।

ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ପୁଣି ବୀରକିଶୋର ଦେବଙ୍କ ସମକାଳୀନ କବି ବନମାଳୀ ଓଡ଼ିଆ ସାହିତ୍ୟରେ ଏକ ଅନନ୍ୟ ପ୍ରତିଭା। ସେ ସୁଚିତ୍ର ରାମାୟଣ, ଭଜନ, ଜଣାଣ ଆଦି ବହୁ ଗୀତି କବିତାର ସ୍ରଷ୍ଟା। ସୁଚିତ୍ର ରାମାୟଣକାର ଓ ଗୀତିକବି ବନମାଳୀ ଦୁଇଜଣ ସ୍ୱତନ୍ତ୍ର ବ୍ୟକ୍ତି ବୋଲି ଐତିହାସିକ ଶ୍ରୀ କେଦାରନାଥ ମହାପାତ୍ର ଖୁରୁଦା ଇତିହାସରେ ପ୍ରକାଶ କରିଛନ୍ତି। ମାତ୍ର କେଉଁ ଦୃଷ୍ଟିରୁ ବନମାଳୀ ଦୁଇଜଣ ବୋଲି ତାହା ସେ ପ୍ରକାଶ କରିବାକୁ ସକ୍ଷମ ହୋଇନାହାନ୍ତି। ଯେଉଁ ଦୁଇଜଣ ବନମାଳୀଙ୍କର କଥା ସେ ପ୍ରକାଶ କରିଛନ୍ତି, ସେମାନେ ଉଭୟେ ସମକାଳୀନ ପୁରୀ ଅଧିବାସୀ ଓ ଜାତିରେ କରଣ। ଏଥିରୁ ସ୍ପଷ୍ଟ ହୁଏ ଯେ ଏ ଦୁହେଁ ଏକ ଓ ଅଭିନ୍ନ। କବି ବନମାଳୀ ଆନୁମାନିକ 1739 ଖ୍ରୀଷ୍ଟାବ୍ଦରେ ପୁରୀ ଦୋଳମଣ୍ଡପ ସାହିରେ ଏକ କରଣ ପରିବାରରେ ଜନ୍ମ ହୋଇଥିଲେ। ପ୍ରଥମେ ସେ ଓଡ଼ିଆରେ କେତୋଟି ସରସ ଗ୍ରାମ୍ୟ ଗୀତି ରଚନା କରିବାରେ ମନୋନିବେଶ କରିଥିଲେ। ପରେ ଜଗନ୍ନାଥଙ୍କର ସେବକ ଭାବରେ ସେ ବହୁ ଜଣାଣ, ଭଜନ ଆଦି ରଚନା କରିଯାଇଛନ୍ତି। ଏଗୁଡ଼ିକରେ ତାଙ୍କର ଉତ୍କଟ ଦାରିଦ୍ର୍ୟର ପ୍ରତିଫଳନ ଲକ୍ଷ୍ୟ କରାଯାଇପାରେ। ସେ ପ୍ରଥମେ ଗୃହସ୍ଥ ଓ ପରେ ବୈଷ୍ଣବ ହୋଇଥିଲେ। ପଟ୍ଟନାୟକ ସଂଜ୍ଞା ତ୍ୟାଗ କରି ତେଣୁ ଦାସ ସଂଜ୍ଞା ସେ ଭୂଷିତ ହୋଇଥିଲେ। ତାଙ୍କର କେତୋଟି କବିତାରେ ବନମାଳୀ ପଟ୍ଟନାୟକ ନାମରେ ଭଣିତା ମଧ୍ୟ ଦେଖିବାକୁ ମିଳେ। ଭାଷାର ସରଳତା ସହିତ ସାଙ୍ଗୀତିକତାର ମଧୁର ସମନ୍ୱୟ ହିଁ ତାଙ୍କ ସଙ୍ଗୀତଗୁଡ଼ିକୁ ଏତେ ଲୋକପ୍ରିୟ କରାଇପାରିଛି। ସେ ନିଜର କେତୋଟି ଗୀତକୁ ତତ୍କାଳୀନ ଗଜପତି ରାଜା ବୀରକିଶୋରୀ ଦେବଙ୍କ ନାମରେ ମଧ୍ୟ ଭଣିତ କରିଛନ୍ତି।

ଭଞ୍ଜୀୟ କାବ୍ୟର କ୍ଲିଷ୍ଟତା ତଥା ଶବ୍ଦଗାମ୍ଭୀର୍ଯ୍ୟଠାରୁ ଟିକେ ଦୂରେଇ ଯାଇ ସାବଲୀଳ ରସାଳ ସଙ୍ଗୀତାବଳୀ ସୃଷ୍ଟି କରି ଜନମାନସକୁ ରସସିକ୍ତ କରିବା ଉଦ୍ଦେଶ୍ୟରେ କବି ସୂର୍ଯ୍ୟ, ବନମାଳୀ, ଗୋପାଳକୃଷ୍ଣ ପରି ଗୀତିକବିମାନେ ଓଡ଼ିଆ ସାହିତ୍ୟରେ ପଦାବଳୀ ସାହିତ୍ୟ ସୃଷ୍ଟି କରିବାରେ ବେଶ୍ ସାମର୍ଥ୍ୟ ହାସଲ କରିପାରିଥିଲେ। ତେଣୁ ଗୋପାଳକୃଷ୍ଣଙ୍କ ପରି କିମ୍ବା କବିସୂର୍ଯ୍ୟଙ୍କ ପରି ବନମାଳୀ ମଧ୍ୟ ପଦାବଳୀ ରଚନା କରି ଜନମନକୁ ରସସିକ୍ତ କରିବାରେ ଥିଲେ ଧୂରିଣ କବି। କବି ନିଜେ ସ୍ୱୀକାର କରି କହିଛନ୍ତି, ଭୁକ୍ତି ମୁକ୍ତି ମୋର ଲୋଡ଼ା ନାହିଁ, କିଛି ନ ଲୋଡ଼ହି ବଡ଼ପଣ। ବଡ଼ପଣ ବା ବଡ଼ିମା ଦେଖାଇବା ତାଙ୍କର ଇଚ୍ଛା ନଥିଲା। ସେ ନିଜର ବଡ଼ିମାର ଡିଣ୍ଡିମ ବଜାଇ ନାହାନ୍ତି, ସମୟ ହିଁ ତାର ମୂଲ୍ୟ ଦେବ ବୋଲି ସେ ଭାବି ନେଇଛନ୍ତି। ସେ ଜଣେ ବୈଷ୍ଣବ ଭକ୍ତ ଭାବରେ ତାଙ୍କ କବିତାର ପ୍ରତି ଛତ୍ରୀ ଉଲ୍ଲେଖ କରିଛନ୍ତି।

0: ବନମାଳୀ ଯେ କେତେ ଉଚ୍ଚକୋଟୀର କବି ତାର କଳନା କରିବା କଷ୍ଟସାଧ୍ୟ ବ୍ୟାପାର। ଅଧ୍ୟାପିକା ବିଷ୍ଣୁପ୍ରିୟା ଓତା କବି ବନମାଳୀଙ୍କୁ କିପରି ଜାଣିଛନ୍ତି ସେ ସମ୍ପର୍କରେ ସେ ସୂଚନା ଦିଅନ୍ତି।
1: ପରମ ରସିକ ବୈଷ୍ଣବ କବି କବି ବନମାଳୀ ଦାସ, ଯାହାଙ୍କର ଏହି ସହଜ ସରଳ ଭକ୍ତିପୂତ ରଚନା ଭକ୍ତ ପ୍ରାଣ ଉତ୍କଳୀୟର ଅତି ପ୍ରିୟ ସଙ୍ଗୀତ। ଏହି ସଙ୍ଗୀତ ମାଧ୍ୟମରେ ପ୍ରତ୍ୟେକଟି ପରିଣତ ବୟସର ମଣିଷ ଅନେକ ସାନ୍ତ୍ୱନା ଲାଭ କରେ। ସେତିକିବେଳେ ଯେତେ କାର୍ଯ୍ୟବ୍ୟସ୍ତ ଥିଲେ ବି ସରଳ ପଲ୍ଲୀପ୍ରାଣ ଏବଂ ଯାନ୍ତ୍ରିକ ସହରୀ ଜୀବନ ସବୁରି ପ୍ରାଣରେ ଭକ୍ତି ଭାବନାର ତରଙ୍ଗ ସୃଷ୍ଟି ହୁଏ। ଶହ ଶହ ସଙ୍ଗୀତ ଓ ପଦ୍ୟ ରଚନା ଯୋଗୁଁ ଗାଁ ସହର ସବୁଠି କବି ବନମାଳୀଙ୍କର ଜନପ୍ରିୟତା ଉପଲବ୍ଧି କରିହୁଏ। ଭାରତୀୟ ସଙ୍ଗୀତ କ୍ଷେତ୍ରରେ ଓଡ଼ିଶୀ ସଙ୍ଗୀତର ଯେଉଁ ସ୍ପର୍ଦ୍ଧା ତାହା ଉଜ୍ଜୀବିତ କରି ରଖିବାରେ ଯେଉଁମାନେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ତନ୍ମଧ୍ୟରୁ କବି ବନମାଳୀ ଅନ୍ୟତମ। କବି ଥିଲେ ପରମ କୃଷ୍ଣ ଭକ୍ତ, ସନ୍ନ୍ୟାସ ଜୀବନଯାପନ କରୁଥିବାରୁ ତାଙ୍କର ପରିଚୟ ଆଦି ସମ୍ପର୍କରେ ସେ ନୀରବ। ତେବେ ତାଙ୍କର ପଦାବଳୀରେ ବନମାଳୀ, ବନମାଳୀ ଦାସ, ଦୀନ ବନମାଳୀ ଏହିପରି ସେ ଉଲ୍ଲେଖ କରିଛନ୍ତି। ନୀଳଗିରିନାଥ ଶ୍ୟାମ ବିନେ ସଜନୀ ଆଜ ବଞ୍ଚିବି କି, ନରସି ହୁଅତୁ ସାବଧାନରେ, ମନ ବାଇ ଛାଡ଼ି ନପାରୁ ବିଷୟ ଗଞ୍ଜାଇ, ମନ ରାଧେକୃଷ୍ଣ ଭଜରେ, ଭୁଜତଳେ ମୋତେ ରଖ ମହାବାହୁ ପ୍ରଭୃତି ଛଅଟି ସଙ୍ଗୀତରେ କବି ବୀରକିଶୋର ଦେବଙ୍କ ନାମରେ ଭଣିତା କରିଛନ୍ତି। ସେ ନିଜ ନାମରେ ଓଡ଼ିଆ ସାହିତ୍ୟ ଓ ସଙ୍ଗୀତ ଜଗତରେ ବେଶ୍ ପରିଚିତ। ମାତ୍ର ପରମ ବନ୍ଧୁ ଶ୍ରୀ ଚରଣ ଦାସ କବିଙ୍କର ନିବିଡ଼ ବନ୍ଧୁତ୍ୱର ଚରମ ନିଦର୍ଶନ ସ୍ୱରୂପ ସେ ତାଙ୍କ ନାମରେ ମଧ୍ୟ କେତେକ କବିତା ଭଣିତା କରିଛନ୍ତି। କବି ବନମାଳୀ ଥିଲେ ରାଧାକୃଷ୍ଣଙ୍କର ପରମ ଭକ୍ତ, ସେ ଥିଲେ ରାଧା ଭକ୍ତିର ପରମ ଉପାସକ। ତେଣୁ ଅନେକ ସଙ୍ଗୀତ ମଧ୍ୟରେ ସେ ନିଜକୁ ସଖୀ ଭାବରେ ପରିକଳ୍ପନା କରି ପରମ ପ୍ରିୟ ସଖା ଶ୍ରୀକୃଷ୍ଣଙ୍କର ପଦାରବିନ୍ଦରେ ନିଜକୁ ସମର୍ପଣ କରିଦେଇଛନ୍ତି ତାଙ୍କର ଚରଣ ବନ୍ଦନା ଜରିଆରେ।

କବି ବନମାଳୀଙ୍କ କବିତା ମଧ୍ୟରେ ରାଧାକୃଷ୍ଣଙ୍କର ପ୍ରେମଲୀଳାରେ ପ୍ରାଣର ଯେଉଁ ନିବେଦନ କରିଛନ୍ତି, ପ୍ରେମିକ ପ୍ରେମିକାଙ୍କ ସଂସାରରେ ତାର ତୁଳନା ନାହିଁ। ବନମାଳୀଙ୍କର ପ୍ରେମରସ ବର୍ଣ୍ଣନାରେ ପାଣ୍ଡିତ୍ୟର ଆଟୋପ ନାହିଁ। ଅନୁଭବୀ ପ୍ରେମିକାର ହୃଦୟ ବେଦନା ତାର ପରିବେଷ୍ଟନୀକୁ କରୁଣ ରସରେ ଆପ୍ଲୁତ କରି ସଙ୍ଗୀତର ନିକୋଣ ମଧ୍ୟରେ ଅବାରିତ ଭାବରେ ବିମୁଗ୍ଧ କରି ଚାଲିଛି। କବି ବନମାଳୀ କୃଷ୍ଣଗତ ପ୍ରାଣ ହେଲେ ହେଁ ତାଙ୍କ କବିତାବଳୀରେ ଜଗନ୍ନାଥଙ୍କର ଓ ପୁରୀକ୍ଷେତ୍ରର ବନ୍ଦନା ବାରମ୍ବାର ଦେଖିବାକୁ ମିଳେ। ସମଗ୍ର ବିଶ୍ୱରେ ଉତ୍କଳର ପୁରୁଷୋତ୍ତମ କ୍ଷେତ୍ରରେ ସର୍ବଧର୍ମ ମତବାଦର ସମନ୍ୱୟ ଘଟିଛି ଓ ସମସ୍ତେ ଶ୍ରୀ ଜଗନ୍ନାଥଙ୍କୁ ନିଜର ଇଷ୍ଟ ଭାବରେ ଗ୍ରହଣ କରିନେଇଛନ୍ତି। ତେଣୁ ଓଡ଼ିଆ ସାହିତ୍ୟରେ ଚଣ୍ଡୀଭକ୍ତ ଶାରଳା ଦାସ ଯେପରି ଜଗନ୍ନାଥଙ୍କ ବନ୍ଦନାରେ ମୁଖର ହୋଇଛନ୍ତି, ରାମଭକ୍ତ ଉପେନ୍ଦ୍ର ଅଥବା କୃଷ୍ଣଭକ୍ତ ଦୀନକୃଷ୍ଣ ମଧ୍ୟ ଜଗନ୍ନାଥଙ୍କୁ ସ୍ମରଣ ନ କରି ଛାଡ଼ିନାହାନ୍ତି। ବନମାଳୀ ଏହି ପରମ୍ପରାର ଅନୁସରଣ କରି ଶ୍ରୀ ଜଗନ୍ନାଥଙ୍କୁ ନିଜର ପରମ ପୂଜ୍ୟ ଦେବତା ଭାବରେ ବର୍ଣ୍ଣନା କରିଛନ୍ତି ଏବଂ ଜଗନ୍ନାଥ ଧାମର ଚନ୍ଦନ ଝୁଲଣ ଭଳି ବହୁ ଲୋକପ୍ରିୟ ଉତ୍ସବ ଅନୁଷ୍ଠାନକୁ କବିତାରେ ଅମରତ୍ୱ ପ୍ରଦାନ କରିଛନ୍ତି। ଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ ଅଭେଦ କଳ୍ପନା କରିଛନ୍ତି କବି ବନମାଳୀ। ତେଣୁ ଭକ୍ତି ଗଦଗଦ ଚିତ୍ତରେ ସେ ଜଗନ୍ନାଥଙ୍କୁ ବନ୍ଦନା କରି ଗାଇ ଉଠିଛନ୍ତି, ଜୟ ଜଗନ୍ନାଥ ହେ ଯଶୋଦା କୁମାର, ଲବଣ ଜଳଧି ତଟ ନୀଳାଦ୍ରି ନାମ ପ୍ରକଟ, କଳପ ବଟ ମୂଳେ କି ଲାଗିବ ମୋର ଶିର, କହେ ବନମାଳୀ ଦାସ ଶ୍ରୀଗୁରୁ ଚରଣେ ଆସ, ସତେ କ୍ଷେତ୍ରବାସେ ଶେଷ ଜୀବନ ଜୀବ ମୋର। କବି ଶ୍ରୀକ୍ଷେତ୍ର ପୁରୀରେ ବୃନ୍ଦାବନ ପ୍ରାପ୍ତିର କାମନା କରିଛନ୍ତି। ନୀଳାଚଳ ଧାମର କଳ୍ପବଟ ମୂଳରେ ମୁକ୍ତି ପାଇଁ ତାଙ୍କର ହୃଦୟ ପାଗଳ ହୋଇଛି। ଭକ୍ତ କବି ଦାରୁଣ ଅଭିମାନ କରି ଜଗନ୍ନାଥଙ୍କୁ ବନ୍ଦନା କରିଛନ୍ତି। ଦିନ ବାନ୍ଧବ ହେ ଶରଣାଗତ ରକ୍ଷଣ ଜାଣି, ଆଶ୍ରେ କରିଅଛି ହୃଦୟ ଥରୁଛି ଥର ଥରେ ତୁମ୍ଭ କଥା ଶୁଣି। ଅନେକ ସମୟରେ କବିଙ୍କର ଅଭିମାନ ଭରା ସ୍ୱରରେ ଅନୁଭବୀ ହୁଏ ତାଙ୍କର ଦୁଃଖ କଷ୍ଟର ଜୀବନର କଥା। ତେଣୁ ସେ ଅଭିମାନ କରି କହନ୍ତି, ମୋର ଦୁଃଖ ଦୂର କରିବାକୁ ଯଦି ଆଉ ଜଣେ କିଏ ଥାଆନ୍ତା, ତେବେ ବନମାଳୀ ଦାସ ନମାଡ଼ନ୍ତା ପାଶ କୋଟିଏ ସୁବର୍ଣ୍ଣ ଦେଲେ।

ଅତି ଦରିଦ୍ର ଜୀବନଯାପନ କରୁଥିଲେ ହେଁ ସକଳ ସାମାଜିକ ଓ ପାରିବାରିକ ଜଞ୍ଜାଳରେ ବିଚଳିତ ହୋଇ ଦୁଃଖମୋଚନ ପାଇଁ ପରମ ପିତାଙ୍କୁ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ଦାରିଦ୍ର୍ୟର ଘନଘଟା ତାଙ୍କୁ ଭକ୍ତି ସାଧନା ପଥରୁ ବିଚଳିତ ନ କରୁ ବୋଲି ଆଶା ପ୍ରକାଶ କରି ଲେଖିଛନ୍ତି। ଆହେ ପ୍ରଭୁ କଳାଶ୍ରୀମୁଖ କାଳଯାକ ଭଜି ନଗଲା ଦୁଃଖ କିଏ ବା ଛାମୁରେ ଜଣାଇବି ମୁହିଁ ସାକ୍ଷାତ ମୋ ଦିନ ଅବସ୍ଥା ଦେଖ।

ଶ୍ରୀକ୍ଷେତ୍ରରେ ରହିବା କାଳରେ ମହାପ୍ରଭୁଙ୍କର ନାନା ଯାନିଯାତ୍ରା କବିଙ୍କ ପ୍ରାଣକୁ ଅତି ନିବିଡ଼ ଭାବରେ ସ୍ପର୍ଶ କରିଥିଲା। ତେଣୁ ବହୁ କବିତାରେ ଏହି ଯାନିଯାତ୍ରା ପର୍ବପର୍ବାଣୀର ପ୍ରତ୍ୟକ୍ଷ ଚିତ୍ର ଉପସ୍ଥାପନ କରିଛନ୍ତି ଏବଂ ତାରି ଭିତରେ ତାଙ୍କର ଆନନ୍ଦିତ ଭକ୍ତ ହୃଦୟର ଚିତ୍ର ପ୍ରତିଫଳିତ କବିତାର ପଂକ୍ତିଗୁଡ଼ିକରେ।

0: କବି ବନମାଳୀ ପ୍ରଥମତଃ ଜଣେ କବି, ପରେ ଜଣେ ଭକ୍ତ। ମାତ୍ର କବିଙ୍କର ରାଧାଭାବର ପରିପ୍ରକାଶ ମଧ୍ୟରେ ସମାଜରେ ପ୍ରେମର ଐକାନ୍ତିକ ଭାବକୁ ପ୍ରଦାନ କରିଛନ୍ତି। ଆଜି କବିତାରେ, ସଙ୍ଗୀତରେ, ସର୍ବତ୍ର ଆମେ ରାଧାଙ୍କୁ ପାଉ। ମାତ୍ର କବି ବର୍ଣ୍ଣମାଳୀଙ୍କର ରାଧା ପ୍ରତ୍ୟେକଟି ମଣିଷର ସ୍ମରଣୀୟ। ଓଡ଼ିଆ କାବ୍ୟ ଯୁଗର ପ୍ରଥମାର୍ଦ୍ଧ ଯେପରି ପ୍ରସିଦ୍ଧ କାବ୍ୟକାରମାନଙ୍କ ରଚନାରେ ରସାପ୍ଲୁତ, ସେହିପରି ଦ୍ୱିତୀୟାର୍ଦ୍ଧ ସଙ୍ଗୀତ କବିମାନଙ୍କର ଭାବନାରେ ପ୍ଲାବିତ ହୋଇଥିଲା। ଏହି ସଙ୍ଗୀତ କବିମାନଙ୍କ ମଧ୍ୟରେ ବର୍ଣ୍ଣମାଳୀଙ୍କର ସ୍ଥାନ ବେଶ ଉଚ୍ଚରେ। ସେ ହେଉଛନ୍ତି ଗଣକବି। ସାଧାରଣ ଜନସାଧାରଣଙ୍କ ପ୍ରାଣରେ ତାଙ୍କ ସଙ୍ଗୀତର ମୂର୍ଚ୍ଛନା ଝଙ୍କୃତ। ଧନୀ ଦରିଦ୍ର, ଯୋଗୀ ଭିକାରୀ, ସଙ୍ଗୀତଜ୍ଞ ଅଭିନେତା ଅଭିନେତ୍ରୀ, ସମସ୍ତଙ୍କର ସେ ପ୍ରିୟ କବି। ତାଙ୍କର କବିତା ସବୁ ବେଶ ପ୍ରାଣବନ୍ତ। ତେଣୁ କବି ବର୍ଣ୍ଣମାଳୀ ତାଙ୍କର ଦରଦୀ କବିତା ସବୁ ମାଧ୍ୟମରେ ପ୍ରତିଟି ଉତ୍କଳୀୟର ହୃଦୟ ମଧ୍ୟରେ ଜିଇଁ ରହିଛନ୍ତି।
1: ଓଡ଼ିଆ ସାହିତ୍ୟ ସଙ୍ଗୀତରେ ରୁଚି ରଖୁଥିବା ପ୍ରତି ଓଡ଼ିଆ ବର୍ଣ୍ଣମାଳୀଙ୍କୁ କେବେ ହେଲେ ଭୁଲିପାରିବ ନାହିଁ, ଭୁଲିପାରିବ ନାହିଁ ତାଙ୍କର ସଙ୍ଗୀତାବଳୀକୁ। ପୁରୁଷୋତ୍ତମ ଧାମରେ, ନୀଳାଚଳ କ୍ଷେତ୍ରରେ ଯେତେବେଳେ ଭକ୍ତ ଭାବବିହ୍ୱଳ ହୋଇଯାଏ ଚତୁର୍ଦ୍ଧା ମୂର୍ତ୍ତିକୁ ସଂଦର୍ଶନ କରି, ତା ଓଠରେ ଫୁଟି ଉଠେ ଜଗନ୍ନାଥ ହୋ।

0: ବନମାଳୀଙ୍କ ସଙ୍ଗୀତାବଳୀର ସାଙ୍ଗୀତିକତା, ଭାଷା, ଭାବ, ଅଳଙ୍କାରର ତୁଳନା ନାହିଁ। ଯଥାର୍ଥରେ ସେ ଉତ୍କଳର ବରେଣ୍ୟ କବି, ତେଣୁ ସେ ଅମର, ଅଜର, ଅବିନେଶ୍ୱର। ତାଙ୍କର ଅମୃତମୟ ଗୀତି କବିତା ତାଙ୍କୁ ବଞ୍ଚି ରଖିବ ଆମ ଭିତରେ, ଆମ ଏଇ ଓଡ଼ିଆଙ୍କ ଭିତରେ ଭକ୍ତିକ ଭାବଧାରାରେ ଆପ୍ଲୁତ କରିବ ଯୁଗ ଯୁଗ ବ୍ୟାପୀ। ତାଙ୍କର ଲେଖନୀ ଆମକୁ ଚଳଚଞ୍ଚଳ କରିବ ଏବଂ ଆମ ମନକୁ କରିବ ରସାଳ, ନୀଳ ପାରାବାରର କଲ୍ଲୋଳିତ ତରଙ୍ଗ ପରି। ତାଙ୍କ ସଙ୍ଗୀତର ଜୁଆର ଆମ ହୃଦୟ ରାଜ୍ୟରେ ଶିହରଣ ସୃଷ୍ଟି କରି ଆଲୋଡ଼ନ କରୁଥିବ ବାରମ୍ବାର ବାରମ୍ବାର।
1: ଶୁଣିଲେ ରୂପକ ବନମାଳୀ, ରଚନା ଓ ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି। ଆକାଶବାଣୀ ରାଉରକେଲା, ସମୟ ରାତି 11 ହେବାକୁ ଯାଉଛି। ଶୁଣିବା ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

8:30 ଶ୍ରୀକ୍ଷେତ୍ର ମାଧୁରୀ, ଏଥିରେ ରହିଛି ଆଲୋଚନା ଶ୍ରୀ ବିଗ୍ରହମାନଙ୍କ ପହଣ୍ଡି ବିଜେ ପରମ୍ପରା, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 8:45 ବଣପାହାଡ଼ର ଗୀତରେ କିଷାନ ଗୀତ ଶୁଣିବେ। 9:11, 12:30, ଅପରାହ୍ନ 2:45 ବିବିଧ ଭାରତୀ କାର୍ଯ୍ୟକ୍ରମ। ଆସନ୍ତାକାଲି ଦିନ 10:00 ସିନେ ସଙ୍ଗୀତ, 12:00 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1328 ଭାଗ ଶୁଣିପାରିବେ। 5:00 ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ, 5:30 ନାରୀ ମହଲ, 6:10 ସମ୍ବଲପୁରୀ ଗୀତ, 6:30 ଉଜ୍ଜଳ ଆମ ଦେଶ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ଜିଲ୍ଲା ହାଲଚାଲରେ ରାୟଗଡ଼ା ଜିଲ୍ଲାର ଖବର ଜାଣିପାରିବେ। 7:30 କ୍ଷେତ ଖମାର, 8:00 ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଜଗନ୍ନାଥ ମନ୍ଦିରର ଚିଫ୍ ଆଡମିନିଷ୍ଟ୍ରେଟରଙ୍କ ସହ ସାକ୍ଷାତକାର ଶୁଣିପାରିବେ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 8:15 ସିନେ ସଙ୍ଗୀତ, 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ, 10:00 ବିଜ୍ଞାନ ପତ୍ରିକା, ଏଥିରେ ରହିଛି ଆଲୋଚନା ରୋଷେଇ ଘରେ ଲୁଚି ରହିଥିବା ରସାୟନ, ଏ ସମ୍ପର୍କରେ କହିବେ NIT ରାଉରକେଲାର ପ୍ରଫେସର ହରେକୃଷ୍ଣ ସାହୁ। 10:30 ଶାସ୍ତ୍ରୀୟ ସଙ୍ଗୀତରେ ସରୋଦ ବାଦନ, ଶିଳ୍ପୀ ରହିବେ ଅଲ୍ଲୀ ଅକବର ଖାନ। ତେବେ ଶ୍ରୋତାବନ୍ଧୁ, ଏ ଥିଲା ଆଗାମୀ